ଆକାଶବାଣୀ ଭବାନୀପାଟଣା ଆଜି ବୁଧବାର 1948 ଶତାବ୍ଦ ଶ୍ରାବଣ ସପ୍ତମ ଦିନ 2026 ମସିହା ଜୁଲାଇ ମାସର 29 ତାରିଖ ଶ୍ରୋତାବନ୍ଧୁଙ୍କୁ ପବିତ୍ର ଗୁରୁପୂର୍ଣ୍ଣିମା ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ 248 ମିଟର ତଥା 1206 କିଲୋହର୍ସ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ସ ଯୋଗେ ଏବଂ ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ। ସମୟ ବର୍ତ୍ତମାନ ପ୍ରାତଃ 5:58 ସେକେଣ୍ଡ।

କାର୍ଯ୍ୟକ୍ରମର ଶେଷ ଭକ୍ତି ଗୀତଟି ଶୁଣନ୍ତୁ ସତ୍ୟନାରାୟଣ ଅଧିକାରୀଙ୍କ କଣ୍ଠରେ ଏବଂ ସୁପ୍ରଭା କୁମାରୀ ପାଢ଼ୀଙ୍କ କଣ୍ଠରେ। ଗୀତିକାର ହେଲେ ଅମୂଲ୍ୟ ମହାପାତ୍ର।

ପ୍ରଚାର କଲୁ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ ଚେତନା ଚିନ୍ତନ, ଉପସ୍ଥାପନା କରିଛନ୍ତି ପ୍ରଫୁଲ୍ଲ କୁମାର ମାଝୀ।

ସମ୍ପ୍ରତି ଶିକ୍ଷା ଗୁରୁ ଶିଷ୍ୟ ସମ୍ପର୍କ ଏବଂ ଆନୁଷଙ୍ଗିକ ପ୍ରସଙ୍ଗକୁ ନେଇ ଯେଉଁ ପ୍ରତିକୂଳ ମନ୍ତବ୍ୟ ଏବଂ ଚର୍ଚ୍ଚା ସାମ୍ନାକୁ ଆସୁଛି ତାହା ବ୍ୟକ୍ତିଗତ ଭାବରେ ମାନସିକ ଆଘାତ ପହଞ୍ଚାଉଛି। ନିମ୍ନ ପ୍ରାଥମିକ ସ୍ତରରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଆମେ ଯେଉଁ ପରିବେଶରେ ଅଧ୍ୟୟନ କରିଛୁ ଏବଂ ଯେଉଁଭଳି ଶିକ୍ଷକଙ୍କ ସାନ୍ନିଧ୍ୟ ଲାଭ କରିଛୁ ବର୍ତ୍ତମାନର ପରିସ୍ଥିତି ଅବିଶ୍ୱସନୀୟ ମନେ ହୁଏ। ଶିକ୍ଷାର ମାନରେ ହ୍ରାସ, ଗୁରୁ ଶିଷ୍ୟ ସମ୍ପର୍କରେ ଅବନତି ଭଳି ଆଲୋଚନା ସମାଲୋଚନା ମନକୁ ବ୍ୟଥିତ କରେ। ପ୍ରଶ୍ନବାଚୀ ଉଠେ, ଏହାର କାରଣ କ'ଣ? ସମୟର ଗତି ସହିତ ପ୍ରତ୍ୟେକ କ୍ଷେତ୍ରରେ ପରିବର୍ତ୍ତନ ଆସିଛି। ଜନସଂଖ୍ୟା ବୃଦ୍ଧି, ନିଯୁକ୍ତି କ୍ଷେତ୍ରରେ ଅଭାବ ଏବଂ ସର୍ବୋପରି ଏକ ବସ୍ତୁବାଦୀ ଜୀବନର ମୋହ ଭଳି ସମସ୍ୟାକୁ ଉପେକ୍ଷା କରିହେବ ନାହିଁ। ମାତ୍ର 30 ବର୍ଷ ମଧ୍ୟରେ ଏତେଟା

0: ବିବର୍ତ୍ତନ ଗ୍ରହଣୀୟ ହୁଏ ନାହିଁ। ନିମ୍ନ ପ୍ରାଥମିକ ସ୍ତରରୁ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଶିକ୍ଷକଙ୍କ ନିଷ୍ଠା, ଛାତ୍ରଛାତ୍ରୀଙ୍କ ପ୍ରତି ସ୍ନେହ, ଛୁଟିଦିନରେ ଅତିରିକ୍ତ କ୍ଲାସ୍ ପାଇଁ ଡକାଇବା ଆଜି ବି ମାନସପଟରେ ଉଦ୍ଭାସିତ ହୋଇଉଠେ। ତେବେ ଏଭଳି କ'ଣ ସମସ୍ୟା ସୃଷ୍ଟି ହେଲା ଯାହାଫଳରେ ପରିସ୍ଥିତି ନିମ୍ନଗାମୀ ହୋଇଛି? ଆସନ୍ତୁ ତର୍ଜମା କରିବା। ସାମାଜିକ ପରିବର୍ତ୍ତନ, ବସ୍ତୁବାଦୀ ଆଭିମୁଖ୍ୟ, ଜନସଂଖ୍ୟା ବୃଦ୍ଧି, ନିଯୁକ୍ତି ପାଇଁ ପ୍ରତିଯୋଗିତା, ଗୁରୁଙ୍କ ପ୍ରତି ସମ୍ମାନରେ ଅବକ୍ଷୟ, ଶିକ୍ଷାର ପ୍ରକୃତ ଅର୍ଥ ନ ବୁଝିବା, ଅଭିଭାବକଙ୍କ ଉଚ୍ଚାଭିଳାଷ, ଶିକ୍ଷକର ପଦମର୍ଯ୍ୟାଦାରେ ହାନି, ଏହିସବୁ କାରଣରୁ ଶିକ୍ଷାର ମାନରେ ହ୍ରାସ ଘଟୁଛି ନିଶ୍ଚୟ। ଶିକ୍ଷା ଏକ ଉତ୍ତମ ମଣିଷ ଗଠନ କରିବାର ମାଧ୍ୟମ ନ ହୋଇ ଚାକିରିଟିଏ ଯୋଗାଡ଼ କରିବାର ସାଧନ ପାଲିଟିଛି। ଯେମିତି କୁହାଯାଏ, ଜଣେ ଜନ୍ମରୁ ଶିକ୍ଷକ ହୋଇଥାଏ, ତାକୁ ତିଆରି କରାଯାଏ ନାହିଁ। ଏ ଟିଚର୍ ଇଜ୍ ବର୍ନ ନଟ୍ ମେଡ୍। କିନ୍ତୁ ବର୍ତ୍ତମାନର ପରିସ୍ଥିତି ଶିକ୍ଷକ ହେବା ପାଇଁ ଲୋକଙ୍କୁ ବାଧ୍ୟ କରୁଛି, ଏବଂ ଶିକ୍ଷକ ହେବା ପରେ ଟ୍ୟୁସନ୍ ଏବଂ କୋଚିଂ ଭଳି ବୃତ୍ତି ଗ୍ରହଣ କରିବା ପାଇଁ ବାଧ୍ୟ ହେଉଛନ୍ତି। ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ନିଯୁକ୍ତିର ଅଭାବ ଏବଂ ଏକ ବସ୍ତୁବାଦୀ ଜୀବନ ଶିକ୍ଷାର ବ୍ୟବସାୟୀକରଣ ଭଳି ସମସ୍ୟା ସୃଷ୍ଟି କରିଛି। ବଜାରରେ ସାଧାରଣ ଏବଂ ବୈଷୟିକ ଶିକ୍ଷାର ବିକ୍ରି ଚାଲିଛି, ଏବଂ ଛାତ୍ରଛାତ୍ରୀମାନେ ମଧ୍ୟ ଗ୍ରହଣ କରିଲେଣି ଯେ ଯେକୌଣସି ମତେ ଭଲ ମାର୍କ ସହିତ ଡିଗ୍ରୀଟିଏ ହାସଲ କରିଦେଲେ ଚାକିରି ମିଳିଯିବ ଏବଂ ପାଠପଢ଼ା ସାର୍ଥକ ହୋଇଯିବ। ପରୀକ୍ଷାକୁ ମଧ୍ୟ ଗୁରୁତ୍ୱ ଦିଆଯାଉନାହିଁ, କ୍ୱେଶ୍ଚିନ୍ ପେପର ଲିକ୍ ହେଉଛି। ଯେକୌଣସି ହିସାବରେ କ୍ୱେଶ୍ଚିନ୍ ପେପର ସେଟ୍ କଲେ ହେଲା ବୋଲି ଗଣାଯାଉଛି। ପିଲାଟି ବର୍ଷ ସାରା ପଢ଼ିଲା ପରେ ସେ କ'ଣ ନ ଜାଣିଛି ତାର ପରୀକ୍ଷଣ କରାଯାଉଛି, ଫଳରେ କପିର ଆଶ୍ରୟ ନିଆଯାଉଛି ଏବଂ ଅଭିଭାବକମାନେ ମଧ୍ୟ ଏଥିରେ ସହଯୋଗ କରୁଛନ୍ତି। ପ୍ରଶ୍ନପତ୍ର ସରଳ ଏବଂ ସମସ୍ତଙ୍କୁ ସୁହାଇଲା ଭଳି ହେବା ଉଚିତ। ରାଜନୀତି ବିଜ୍ଞାନର ଏକ ପ୍ରଶ୍ନ ଉଦାହରଣ ସ୍ୱରୂପ ନିଆଯାଉ। ସ୍ୱାଧୀନତା ପରେ ଭାରତୀୟ ଗଣତନ୍ତ୍ର କ'ଣ ସବୁ ପ୍ରତିବନ୍ଧକର ସମ୍ମୁଖୀନ ହୋଇଛି? ଯେକୌଣସି ଛାତ୍ର ତାର ସ୍ତର ଏବଂ ବୁଦ୍ଧି ପ୍ରୟୋଗ କରି ଏହି ପ୍ରଶ୍ନର ଉତ୍ତର ଦେବ ଏବଂ ମାର୍କସ୍ ପାଇବ। କିନ୍ତୁ ଆମେ ଯଦି ପ୍ରଶ୍ନ କରିବା ବ୍ରିଟିଶ ସମ୍ବିଧାନର କେଉଁ କେଉଁ ବ୍ୟବସ୍ଥା ଲିଖିତ ଏବଂ କେଉଁ କେଉଁ ବ୍ୟବସ୍ଥା ଲିଖିତ ଆକାରରେ ନାହିଁ, ତାହେଲେ ଛାତ୍ର ପ୍ରଶ୍ନର ବିକଳ୍ପ ଖୋଜିବ କିମ୍ବା ଏଡ଼େଇ ଯିବା ପାଇଁ ଚେଷ୍ଟା କରିବ। ଏହା ଏକ ଉଦାହରଣ ମାତ୍ର। କହିବାର ତାତ୍ପର୍ଯ୍ୟ ହେଉଛି, ଆମେ ଖୋଳତାଡ଼ କରି ଛାତ୍ରର ବୁଦ୍ଧି ପରୀକ୍ଷା କରୁଛୁ, ସେଥିପାଇଁ ପରୀକ୍ଷା ନୀତିରେ ସଂସ୍କାର ଦରକାର। ସବୁ ପିଲାଙ୍କୁ ଆଗତୁରା ପ୍ରଶ୍ନପତ୍ର ମଧ୍ୟ ଦିଆଯାଇପାରେ।
1: ଶୁଣିଲି ଚେତନା ଚିନ୍ତନ, ଉପସ୍ଥାପନା କଲି ପ୍ରଫୁଲ୍ଲ କୁମାର ମାଝୀ। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ।

ଆଜି ଆରମ୍ଭ କରୁଛୁ ଶ୍ରୀମଦ୍ ଭାଗବତର ଦ୍ୱାଦଶ ସ୍କନ୍ଧ। ଏଥିରେ ପ୍ରଧାନତଃ ବ୍ରହ୍ମସାପଗ୍ରସ୍ତ ରାଜା ପରୀକ୍ଷିତଙ୍କ ମୃତ୍ୟୁଭୟ ନିବାରଣ ଓ ମୁକ୍ତିଲାଭ ବିବୃତ କରି ଶ୍ରୀ ଶୁକଦେବ ଆନୁଷଙ୍ଗିକ ଭାବରେ ଯୁଗଧର୍ମ, କଳିଯୁଗର ଦୋଷ ଓ ସତ୍ୟଯୁଗର ଉତ୍ପତ୍ତି ଇତ୍ୟାଦି ବର୍ଣ୍ଣନା କରି ବିରାଟ ଧର୍ମଗ୍ରନ୍ଥଟିର ଉପସଂହାର କରିଛନ୍ତି। ପୁରାଣମାନଙ୍କ ମଧ୍ୟରେ ଚକ୍ରବର୍ତ୍ତୀ ତୁଲ୍ୟ ଶ୍ରୀ ଭାଗବତ ଭଗବାନଙ୍କର ସ୍ୱରୂପ ବୋଲି ସମାଦର ଲାଭ କରିଛି। ଲୌକିକ ସଂହିତା ଅନୁସାରେ ଏହା ଶ୍ରୀକୃଷ୍ଣଙ୍କର ଆତ୍ମା ବୋଲି ବର୍ଣ୍ଣିତ।

ପ୍ରଚାର କଲୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଶିଳ୍ପୀମାନେ ଥିଲେ ମନ୍ମଥ ମିଶ୍ର, ଶରତ କୁମାର ନାୟକ, ଶୈଳଭାମା ମହାପାତ୍ର, ସାଗରିକା ମହାନ୍ତି, ପଦ୍ମାବତୀ ଦ୍ୱିବେଦୀ ଏବଂ ସୁହାସ ମହାନ୍ତି। ସଙ୍ଗୀତ ସଂଯୋଜନା ପ୍ରଫୁଲ୍ଲ ଚନ୍ଦ୍ର ବେହେରା, ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ ଭବାନୀପାଟଣା ଆମର ପରବର୍ତ୍ତୀ ପ୍ରସାରଣ। ପ୍ରଥମେ ଶୁଣନ୍ତୁ ସମ୍ବଲପୁରୀ ସମ୍ବାଦ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପରେ ଶୁଣିବେ ସଂସ୍କୃତରେ ସମ୍ବାଦ, ରିଲି କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଫୁଲବାଣୀ ସରକାରୀ ମେଡିକାଲ କଲେଜକେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାତି ନାମିତ କରାଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫୁ ଗଲାକାଲି ଇ ବବ୍ଦେ ବିଜ୍ଞପ୍ତି ବାହାରିଛି। ନାଁ ପରିବର୍ତ୍ତନ କରିବା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିଷ୍ପତ୍ତି ନେବାର ଦିନକର ଉତ୍ରୁ ତାର ନାଁ ବଦଳିଛି। ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସ୍କୃତିକେ ବଞ୍ଚି ରଖବାର ଆଉ କନ୍ଧମାଳର ଜନଜାତିମାନଙ୍କ ଲାଗି ତାଙ୍କ ସେବା ଓ ତ୍ୟାଗକେ ସମ୍ମାନ ଜନେଇକରି ରାଜ୍ୟ ସରକାର ଭିନ୍ ଭିନ୍ ପଦକ୍ଷେପ ଘୋଷଣା କରିଛନ୍। ରାଜ୍ୟ ହେଉଥିବା ଲଗାୟତ ବର୍ଷା ଲାଗି ହୋଇଥିବା ବୟଡ଼ ପରିସ୍ଥିତିର ମୁକାବିଲା କରବାରକେ ରାଜ୍ୟ ସରକାର ପୂରାପୂରି ତୟାର ଅଛନ୍ ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ଭିନ୍ ଭିନ୍ ନଦୀର ଜଳସ୍ତର ବଢ଼ବାର ସହିତ ଚିନ୍ତାଜନକ ସ୍ଥିତି ଦେଖବାରକେ ମିଳିଛି। ତଲିଆ ଇଲାକାମାନଙ୍କେ ଲୋକ ସୁରକ୍ଷିତ ଜାଗାକେ ସ୍ଥାନାନ୍ତର, ଆଶ୍ରୟସ୍ଥଳୀମାନଙ୍କେ ରନ୍ଧା ଖାଦ୍ୟ ଆଉ ସୁରକ୍ଷା ବ୍ୟବସ୍ଥା କରବାରକେ ନିର୍ଦ୍ଦେଶ ଦିଆଯାଇଛି। ବୟଡ଼ ପ୍ରଭାବିତ ଇଲାକାମାନଙ୍କେ ଏନ୍ଡିଆର୍ଏଫ୍ ଆଉ ଓଡ୍ରାଫ୍ ଦଳ ମୁତୟନ ହୋଇଥିବାର ବେଳେ ସ୍ୱାସ୍ଥ୍ୟ, ପଶୁ ସମ୍ପଦ ଆଉ ପୁଲିସ୍ ବିଭାଗ ପୂରାପୂରି ସଜାଗ ଅଛନ୍। ବୈଠକଟି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ, ଅଗ୍ନିଶମ ବିଭାଗର ମହାନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀଙ୍କ ସହିତ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଇବା ମାସ 3 ତାରିଖ ଓଡ଼ିଶା ଗସ୍ତଥି ଆସିବେ। ରାଷ୍ଟ୍ରପତି ଏ ଅବସରରେ ଭିନ୍ ଭିନ୍ କାର୍ଯ୍ୟକ୍ରମଥି ଯୋଗଦେବେ। ରାଷ୍ଟ୍ରପତିଙ୍କ ସୁରକ୍ଷା ପ୍ରୋଟୋକଲ୍ ଆଉ ପ୍ରଶାସନିକ ପ୍ରସ୍ତୁତିକୁ ନେଇକରି ଗଲାକାଲି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଗୋଟେ ସମୀକ୍ଷା ବୈଠକ କରିଛନ୍। ବୈଠକଟି ରାଷ୍ଟ୍ରପତିଙ୍କ ଗସ୍ତ ସମୟଥି ଭିନ୍ ଭିନ୍ କାର୍ଯ୍ୟକ୍ରମ ବାବଦେ ସମୀକ୍ଷା କରାଯାଇଥିଲା। ରାଷ୍ଟ୍ରପତିଙ୍କ ଗସ୍ତକେ ନଜରଥି ରଖିକରି ଭୁବନେଶ୍ୱର ରେଳ ଷ୍ଟେସନର ପରିମଳ ବ୍ୟବସ୍ଥା ଆଉ ସ୍ୱଚ୍ଛତା ଉପରେ ଖାସ୍ ଧ୍ୟାନ ଦିଆଯିବ। ରେଳ ଷ୍ଟେସନ ପରିସରର ସୁରକ୍ଷା ବ୍ୟବସ୍ଥାକେ ଅଧିକ କଡ଼ାକଡ଼ି କରିବା ଆଉ ରାଷ୍ଟ୍ରପତିଙ୍କର ସ୍ୱତନ୍ତ୍ର ରେଲ ଯାତ୍ରା ସମୟଥି ସବୁ ପ୍ରକାର ସୁରକ୍ଷା ବ୍ୟବସ୍ଥାକେ ନିର୍ଭୁଲ କରିବାର ଉପରେ ବୈଠକଟି ଜୋର୍ ଦିଆଯାଇଥିଲା। ଶ୍ରୀକ୍ଷେତ୍ର ପୁରୀନ ଅଷାଢ଼ ମାସ ପୁନିତିଥି ନ ଆଜି ମହାପ୍ରଭୁମାନଙ୍କର ବନକ ଲାଗି ନୀତି କରାଯିବ। 2 ନମ୍ଘର ଭୋଗମଣ୍ଡ ଭୋଗ ଶେଷ ହେବାର ଉତ୍ରୁ ବେଲବୁଡ଼ର 6 ବଜେନୁ ରାତି 10 ବଜେ ତକ ଇଗୁପ୍ତ ନୀତି କରାଯିବ। ଏଥିଲାଗି ପାଖାପାଖି 5 ଘଣ୍ଟା ତକ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫୁ ସୂଚନା ଦିଆଯାଇଛି। ଆଜି ହେଉଛି ପବିତ୍ର ଗୁରୁପୂର୍ଣ୍ଣିମା, ଏଇଟାକେ ବ୍ୟାସ ପୂର୍ଣ୍ଣିମା ବୋଲି ଭିଲ୍ କୁହାଯାଏସି। ଗୁରୁଶିଷ୍ୟ ପରମ୍ପରା ଭାରତୀୟ ସଭ୍ୟତା ଆର୍ ସଂସ୍କୃତିର ଅଭିନ୍ନ ଅଙ୍ଗ ଏ। ଜୀବନର ସବୁ ଦିଗ ବାଟ କଢ଼ଉଥିବା ଗୁରୁମାନଙ୍କୁ ସମ୍ମାନ ଜନେଇକରି ଗୁରୁପୂର୍ଣ୍ଣିମା ମନାଯାଏସି। ବାଘମାନଙ୍କର ସଂରକ୍ଷଣ ଲାଗି ଲୋକ ସଚେତନ କରିବା ଲାଗି ଆଜି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ପାଳନ କରାଯାଉଛି। 2010 ମସିହାଟି ସେଣ୍ଟ ପିଟର୍ସବର୍ଗଠାରେ ହୋଇଥିବା ବ୍ୟାଘ୍ର ଶୀର୍ଷକ ସମ୍ମିଳନୀଥି ଏହି ଦିବସ ପାଳନ କରିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ଜୀବଜଗତର ସୁସ୍ଥ ପରିସଂସ୍ଥାନ ଆଉ ପରିବେଶ ସନ୍ତୁଳନ ଲାଗି ବାଘମାନଙ୍କର ଉପସ୍ଥିତି ବହୁତ ଜରୁରୀ ଏ। ହେଲେ ପୃଥିବୀର ଏହି ଶକ୍ତିଶାଳୀ ପ୍ରାଣୀ ଆଜି ନିଜର ସ୍ଥିତି ବଞ୍ଚାବା ଲାଗି ସଂଘର୍ଷ କରୁଛି। ଇତାକେ ନଜରଥି ରଖିକରି ବାଘର ସୁରକ୍ଷା ଆଉ ସଂରକ୍ଷଣ ଲାଗି 2010 ମସିହାରୁ ଜୁଲାଇ 29 ତାରିଖ ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ଭାବେ ପାଳନ କରାଯାଉଛି। ବାଘମାନଙ୍କର ସୁରକ୍ଷା ଲାଗି କେନ୍ଦ୍ର ସରକାରଙ୍କ ତରଫୁ ବହୁତ ଆଗନୁ ପଦକ୍ଷେପ ନିଆଯାଉଛି। 1973 ମସିହାଟି ପରିବେଶ ମନ୍ତ୍ରଣାଳୟ ଏ ଦିଗେ ପ୍ରୋଜେକ୍ଟ ଟାଇଗର ମୂଲ କରିଥିଲା। ରାଜ୍ୟର ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ଆଉ ସଂଖ୍ୟାଲଘୁ ସମ୍ପ୍ରଦାୟ ପଛୁଆ ବର୍ଗ କଲ୍ୟାଣ ବିଭାଗ ତରଫୁ ପ୍ରାକ୍ ମେଟ୍ରିକ୍ ଆଉ ମେଟ୍ରିକ୍ ଉତ୍ତରର ଛାତ୍ରବୃତ୍ତି ଲାଗି ଆଜିଠାନୁ ଆବେଦନ ପ୍ରକ୍ରିୟା ମୂଲ ହେଉଛି। ଦରଖାସ୍ତ ପକାବାର ଲାଗି ଆଜିଠାନୁ ସେପ୍ଟେମ୍ବର ମାସର 29 ତାରିଖ ତକ ସମୟ ଧାରିଜ କରାଯାଇଛି। ଛାତ୍ରଛାତ୍ରୀମାନେ ଏଥିଲାଗି scholarship.odisha.gov.in ଥି ଆବେଦନ କରିପାରିବେ। ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ସଚିବ ପ୍ରେମଚନ୍ଦ୍ର ଚୌଧୁରୀ ଦିନିକିଆ ନୂଆପଡ଼ା ଜିଲ୍ଲା ଗସ୍ତଥି ଆସିକରି ଭିନ୍ ଭିନ୍ ଦୁଗ୍ଧ ସମବାୟ ସମିତି, ଗୋଶାଳା ଓ ଦୁଗ୍ଧ ସଂଗ୍ରହ କେନ୍ଦ୍ର ପରିଦର୍ଶନ କରିଛନ୍। ଏହି ଅବସରରେ ଜିଲ୍ଲାର ସଦ୍ଭାବନା କେନ୍ଦ୍ରଠାରେ ଜିଲ୍ଲା ଉନ୍ନୟନ କମିଟି ବୈଠକଟି ସେ ସମୀକ୍ଷା କରିଛନ୍। ବୈଠକଟି ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ସହିତ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। କଳାହାଣ୍ଡି ଜିଲ୍ଲାନ ଜିଲ୍ଲାସ୍ତରୀୟ 80ତମ ସ୍ୱାଧୀନତା ଦିବସ ପାଳନ ଲାଗି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ବୈଠକର ନିଷ୍ପତ୍ତି ଅନୁସାରେ ଅଗଷ୍ଟ 14 ତାରିଖ ଦିନ ଗୋଟିଏ ମଶାଲ ଶୋଭାଯାତ୍ରା କରାଯିବା। ଅଗଷ୍ଟ 15 ତାରିଖ ଦିନ ସକାଳ 9:15 ଲାଲବାହାଦୁର ଷ୍ଟାଡିୟମ୍ର ଜାତୀୟ ପତାକା ଉତ୍ତୋଳନ ପ୍ୟାରେଡ୍ ହେବାର ସହିତ ଭିନ୍ ଭିନ୍ ପ୍ରତିଯୋଗିତା, ରକ୍ତଦାନ ଶିବିର, ଗଜଗା ବାଗି କାର୍ଯ୍ୟକ୍ରମ କରାଯିବା। ପାଣିପାଗ, ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଉ ପଶ୍ଚିମବଙ୍ଗ ଓଡ଼ିଶାକେ ଲାଗିକରି ଥିବା ଇଲାକାନ ସକ୍

0: प्रस्तुत्यनन्तरम् अवदत् यत् एतन्नूतन विधेयकं राष्ट्रस्य यूनां भविष्यस्य संरक्षणे प्रशासनस्य दृढसंकल्पं प्रतिबिम्बयति। चर्चायां भागं गृह्णन् कांग्रेसदलस्य सांसदः केसी वेणुगोपालः शिक्षाक्षेत्रे व्यापकपरिष्कारस्य परीक्षाव्यवस्थायाञ्च समग्रपरिवर्तनस्य आवश्यकतां प्रतिपादितवान्। अन्यैरपि अनेकैः सदस्यैः चर्चायां सहभागिता कृता, किन्तु चर्चा अपूर्णैव जाता। अनन्तरं पीठासीनाधिकारी सन्ध्यारायः सदनस्य कार्यम् अद्य प्रातः 11 वादनपर्यन्तं स्थगितवती। उच्चतमन्यायालयेन ह्यः उक्तं यत् नीट प्रश्नपत्रस्य गोप्यताभङ्गप्रकरणमधिकृत्य देशव्यापि विरोधप्रदर्शनेषु छात्राणाम् आरक्षकाणाञ्च आघातसम्बद्धानाम् आरोपाणां विषये सम्यक् निष्पक्षञ्च अन्वेषणम् आवश्यकम्। न्यायालयेन विरोधप्रदर्शनकाले गृहीतानाम् 18 वर्षात् न्यूनवयस्कानां तेषां छात्राणां मुक्त्यादेशः प्रदत्तः येषां पूर्वम् आपराधिकाभिलेखः नास्ति। न्यायालयेन सम्बन्धिताधिकारिभ्यः वैद्युतक अंकीय साक्ष्याणां संरक्षणमपि निर्देशितम्। मुख्यन्यायाधीशस्य सूर्यकान्तस्य अध्यक्षतायां त्रिन्यायाधीशपीठं प्रदर्शनकाले आरक्षकबलस्य कथितानुचितबलप्रयोगसम्बद्धानां याचनानां श्रवणम् अकरोत्। न्यायपीठेन दिल्ली प्रशासनाय अभिलिखितानां FIR इति प्रकरणानाम् अन्वेषणं निरन्तरं कर्तुम् अनुमतिः प्रदत्ता। तथापि न्यायप्रक्रियायाः प्रवर्तनकाले प्रदर्शनरतानां छात्राणां विरुद्धं किमपि कठोरनिर्णयं न कर्तव्यमिति निर्देशः प्रदत्तः। सर्वोच्चन्यायालयस्य आदेशानुसारं तथा अवैधरीत्या नीट परीक्षापत्रप्रकाशनस्य विरुद्धं प्रदर्शनानां विषये सर्वेषां पक्षाणां मूल्याङ्कनं कृत्वा पश्चिमबङ्गालप्रशासनेन विरोधप्रदर्शनेषु सम्मिलितानां छात्राणां विरुद्धं किमपि कार्याचरणं न स्वीकर्तुं निश्चितम्। राष्ट्रमण्डलक्रीडासु भारतीय भारोत्तोलिका हरजिन्दरकौर महिलानाम् 71 किलोग्रामभारवर्गे रजतपदकं प्राप्तवती। अपरञ्च भारतीय मुष्टियोद्धा एम् जादुमणिसिंहः ग्लास्गोनगरे पुरुषाणां 55 किलोग्रामभारवर्गे प्रागुपान्त्यचक्रे मुआले म्वेङ्गो इत्येनं पराजित्य न्यूनातिन्यूनं कांस्यपदकं सुनिश्चितवान्। अनेन असौ उपान्त्यचक्रे प्रविष्टवान् इति वार्ताः।
1: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କଲୁ ଆକାଶବାଣୀ ସମ୍ବଲପୁର ଏବଂ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଭବାନୀପାଟଣା, ସମୟ 7:30। ଶୁଣନ୍ତୁ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। 7:25 ଶୁଣିବେ ଓଡ଼ିଆ ଭକ୍ତିଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି। ଚାଷର କଥା 7:40, 7:45 ପୁରାତନୀ କ୍ରମରେ ଶୁଣିବେ ଛାନ୍ଦ। ସଙ୍ଗୀତ ଲହରୀ କାର୍ଯ୍ୟକ୍ରମ ଶୁଣିପାରିବେ 8:30। 8:45 ପ୍ରଚାର କରିବୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀ ସବେଳାସର ସଙ୍ଗୀତାତ୍ମକ ପରିବେଷଣ। କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଶୁଣିପାରିବେ 9:00 ଏବଂ 9:30 ଓଡ଼ିଆ କଥାଚିତ୍ରର ଗୀତ। ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ପ୍ରଚାର କରିବୁ 10:10। ଲୋକଗୀତ କ୍ରମରେ 12:00 ପ୍ରଚାର କରିବୁ ମନୋବୋଧ ଭଟ୍ଟ ଏବଂ ସାଥୀଙ୍କ ଦ୍ୱାରା ପରିବେଷିତ ସଞ୍ଚାର ଗୀତ। ସୁଗମ ସଙ୍ଗୀତ 12:30। ଚାଷର କଥା 10:00। ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା ପ୍ରଚାର କରିବୁ 1:20। 2:45 ରହିଛି କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ 5:00। 5:30 ଯୁବବାଣୀରେ ଶୁଣିପାରିବେ ଖେଳ ପତ୍ରିକା କାର୍ଯ୍ୟକ୍ରମ ଖେଳ ଓ ଖେଳାଳି। ସମନ୍ୱିତ କାର୍ଯ୍ୟକ୍ରମ ଉଚ୍ଚଳାମତୀ ସହ ରିଲି କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ସନ୍ଧ୍ୟା 6:30 ଏବଂ ରାତି 7:25 ଶୁଣିବେ ଜିଲ୍ଲା ହଲଚାଲ କ୍ରମରେ ଗଞ୍ଜାମ ଜିଲ୍ଲା ସମ୍ପର୍କରେ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷବାସ ରାତି 7:30, ରାତି 8:00 ସଂସଦ ସମୀକ୍ଷା ରିଲି କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଆଞ୍ଚଳିକ ଗୀତକ୍ରମରେ ଶୁଣିବେ ରାତି 8:15 କଳାହାଣ୍ଡିଆ ଗୀତ ସ୍ପୋର୍ଟସ୍ ସ୍କିନ୍ ରାତି 8:30 ମିନିଟ୍ ସ୍ପଟ୍ ଲାଇଟ୍ ରାତି 9:15 ମିନିଟ୍ରେ ରାତି 9:30 ମିନିଟ୍

ଚର୍ଚ୍ଚା କା ବିଷୟ ହେ ଏବଂ ରାତି 10:00 ସଂସଦରେ ପ୍ରଶ୍ନକାଳ ଅଧିବେଶନର ରେକର୍ଡିଂ। ଏ ସମସ୍ତ କାର୍ଯ୍ୟକ୍ରମଗୁଡ଼ିକୁ ରିଲି କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 10:30 ରହିଛି ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏ ଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା ଆମର ପରବର୍ତ୍ତୀ ପ୍ରସାରଣ, ଆଞ୍ଚଳିକ ସମ୍ବାଦ ଆମର ସ୍ୱାସ୍ଥ୍ୟ ଏବଂ ଓଡ଼ିଆରେ ସମ୍ବାଦ ରିଲି କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଅଳ୍ପ ସମୟ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ଲୋକସଭାରେ ଆଜି ମଧ୍ୟ ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଧେୟକ 2026 ଉପରେ ଆଲୋଚନା ଜାରି ରହିବ। 2026 ଆଇନକୁ ସଂଶୋଧନ ନେଇ ଏଥିରେ କେତେକ ପ୍ରସ୍ତାବ ରହିଛି। ଗତକାଲି ଗୃହରେ ଏହି ବିଲ୍ ଉପରେ ଆଲୋଚନା କାଳରେ କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ନୂତନ ବିଲ୍ରେ ଥିବା ଆଇନଗତ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ। ଜାତୀୟ ଜଳମାର୍ଗ 5ରେ ଆସନ୍ତା 2032 ମସିହା ସୁଦ୍ଧା ତାଳଚେରରୁ ପାରାଦୀପ ଓ ଧାମରାକୁ ଜଳପଥ କାର୍ଯ୍ୟକ୍ଷମ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କେନ୍ଦ୍ର ବନ୍ଦର ଓ ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଶାନ୍ତନୁ ଠାକୁର ଲୋକସଭାରେ ସୂଚନା ଦେଇଛନ୍ତି। ଏକ ଲିଖିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ଏହି ଯୋଜନାରେ 332 କିଲୋମିଟର ଜଳମାର୍ଗ ରହିଛି। ସରକାରୀ ମଞ୍ଜୁରୀ ମିଳିବା ପରେ ଏହା କାର୍ଯ୍ୟ ଆରମ୍ଭ ହେବ। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଗଭୀର ଅବପାତ କେନ୍ଦ୍ରୀଭୂତ ରହିଛି। ଆଜି ଅପରାହ୍ନ ସୁଦ୍ଧା ଏହା ଉତ୍ତର ଓଡ଼ିଶା, ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ଼ ଦେଇ ଗତି କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଗତ 24 ଘଣ୍ଟା ମଧ୍ୟରେ ବାଲେଶ୍ୱର ସର୍ବାଧିକ 246.6 ମିଲିମିଟର ବର୍ଷା ରେକର୍ଡ ହୋଇଥିଲା। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ 8ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ବର୍ଷାର ପ୍ରଭାବରେ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଭଦ୍ରକ ଜିଲ୍ଲା ବୈତରଣୀ ନଦୀ ଆଖପଦାଠାରେ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ସକାଳ 6ଟାରେ ଜଳସ୍ତର 20.32 ମିଟର ରହିଥିବା ବେଳେ ଏଠାରେ ବିପଦ ସଂକେତ ହେଉଛି 8.33 ମିଟର। ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ସୃଷ୍ଟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ

0: ସୁରେଶ ପୂଜାରୀ କହିଛନ୍ତି। ମନ୍ତ୍ରୀ ବନ୍ୟା ସ୍ଥିତିର ସମୀକ୍ଷା କରି ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ଏହାସହ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାର ଏନ୍ଡିଆର୍ଏଫ୍ ଏବଂ ଓଡ୍ରାଫ୍ ଟିମ୍ ମୁତୟନ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ବାସଗୃହ ଏବଂ ଚାଷଜମି ନିମନ୍ତେ ଜନସାଧାରଣଙ୍କୁ ତ୍ୱରିତ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ଶ୍ରୀ ପୂଜାରୀ କହିଛନ୍ତି। ବନ୍ୟା ପ୍ରଭାବିତ 3 ଜିଲ୍ଲାରେ ପରିସ୍ଥିତିର ମୁକାବିଲା ପାଇଁ ସରକାର 3 ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦେଇଛନ୍ତି। ଲଗାଣ ବର୍ଷା ଏବଂ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ବିଭିନ୍ନ ଜିଲ୍ଲାରେ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ଘୋଷଣା କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ସୁପରିଚାଳନା ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରୁ ଜଣାପଡ଼ିଛି, ରାଷ୍ଟ୍ରପତି ଆସନ୍ତା 3 ତାରିଖରୁ 5 ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସିବେ। 4 ଭୁବନେଶ୍ୱର ରେଳ ଷ୍ଟେସନ୍ରୁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ବ୍ରହ୍ମପୁର ଗସ୍ତ କରିବେ ଏବଂ 5 ଟ୍ରେନ୍ ଯୋଗେ ଭୁବନେଶ୍ୱର ଫେରିବେ। ରାଷ୍ଟ୍ରପତିଙ୍କ ରେଳଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥା ଅଧିକ କଡ଼ାକଡ଼ି କରାଯିବା ସହ ତ୍ରୁଟିଶୂନ୍ୟ ପରିଚାଳନା ଉପରେ ଶ୍ରୀମତୀ ଗର୍ଗ କହିଛନ୍ତି। ଜାତୀୟ ମାନବାଧିକାର ଆୟୋଗଙ୍କ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଦେବେନ୍ଦ୍ର ସିଂ ଧାପୁଲା କଟକ ଗସ୍ତରେ ଆସି ମହାନଗର ନିଗମ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି। ଗରିମା ଯୋଜନାର କାର୍ଯ୍ୟାନ୍ୱୟନ, ବ୍ୟକ୍ତିଗତ ସୁରକ୍ଷା ସାମଗ୍ରୀର ବ୍ୟବହାର ଏବଂ ଯାନ୍ତ୍ରିକ ସଫେଇ ବ୍ୟବସ୍ଥାର ସମୀକ୍ଷା କରିଥିଲେ। ମାଲକାନଗିରି ଜିଲ୍ଲାରେ ଉପସଚିବ ଜିତେନ୍ଦ୍ର କୁମାର ପାତ୍ର ଭୋଟର ତାଲିକା ସ୍ୱତନ୍ତ୍ର ସଂଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟର ସମୀକ୍ଷା କରିଛନ୍ତି। ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ଉଦ୍ୟୋଗ ବିଭାଗର କମିଶନର ମହମ୍ମଦ ସାଦି କାଲାମ ଏସ୍ଆଇଆର୍ କାର୍ଯ୍ୟର ତଦାରଖ କରିଛନ୍ତି। ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ମହିଳା ସୁରକ୍ଷା ସଶକ୍ତିକରଣ ସମ୍ପର୍କିତ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଛାତ୍ରୀମାନଙ୍କୁ ଆତ୍ମବିଶ୍ୱାସ, ସାହସ ଓ ସମ୍ମାନର ସହ ସମାଜରେ ଆଗକୁ ବଢ଼ିବା ପାଇଁ ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ମିଳିତ ଆନୁକୂଲ୍ୟରେ ଓଡ଼ିଶା କୋଷାଗ୍ରନ୍ଥର ପରମ୍ପରା ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। କୁଳପତି ପ୍ରଫେସର ଅସୀମା ସାହୁଙ୍କ ସମେତ ବହୁ ସାହିତ୍ୟିକ ଯୋଗଦେଇ ବିବିଧ ଭାଷାଭିତ୍ତିକ କୋଷାଗ୍ରନ୍ଥ ପ୍ରଣୟନ କରାଗଲେ ଭାଷା କ୍ଷେତ୍ର ଆହୁରି ସୁଦୃଢ଼ ହେବ ବୋଲି ମତବ୍ୟକ୍ତ କରିଥିଲେ। ପୁରୀ ଶ୍ରୀମନ୍ଦିରରେ ଆଜି ଆଷାଢ଼ ଶୁକ୍ଳ ବ୍ୟାସପୂର୍ଣ୍ଣିମା ତିଥିରେ ଶ୍ରୀବିଗ୍ରହମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ପରେ ପ୍ରାୟ ସନ୍ଧ୍ୟା 6 ରାତି 11 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବ୍ୟାଘ୍ରମାନଙ୍କ ସୁରକ୍ଷା ଓ ସଂରକ୍ଷଣ ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ସ୍ଥାନୀୟ ଜନଜାତୀୟ ସମ୍ପ୍ରଦାୟର ସହଭାଗିତାରେ ବାଘଙ୍କ ଭବିଷ୍ୟତର ସୁରକ୍ଷା। ରାଜ୍ୟରେ ବାଘ ବଂଶ ବୃଦ୍ଧି କରିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାର ଭାରୋତ୍ତୋଳନ 69 କେଜି ବର୍ଗରେ ଭାରତର ହରଜିନ୍ଦର କୌର ରୌପ୍ୟ ପଦକ ଜିତିଛନ୍ତି। ସେହିଭଳି ଭେଲୁରି ଅଜୟ ବାବୁ 79 କେଜି ବର୍ଗରେ ରୌପ୍ୟ ପଦକ ହାସଲ କରିଛନ୍ତି। ମହିଳା ବକ୍ସିଂ ପ୍ରତିଯୋଗିତାର 55 କେଜି ବର୍ଗରେ ପ୍ରୀତି ପାୱାର ଓ ପ୍ରିୟା ଘଙ୍ଗା ସେମିଫାଇନାଲରେ ପ୍ରବେଶ କରି ଗୋଟିଏ ପଦକ ସୁନିଶ୍ଚିତ କରିଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା, କୈଶୋରରେ ଆତ୍ମହତ୍ୟା ପ୍ରବଣତା। ଆଲୋଚକ ଡାକ୍ତର ଅଶ୍ରୁମୋଚନ ସାହୁ।
2: ବର୍ତ୍ତମାନ ଆମ ଦେଶରେ କିଶୋର ଓ ଯୁବପିଢ଼ିଙ୍କ ମଧ୍ୟରେ ଛୋଟ ଛୋଟ କଥାକୁ ନେଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବା ଏକ ସାଧାରଣ ଘଟଣାରେ ପରିଣତ ହେବାକୁ ଲାଗିଲାଣି। ଇଣ୍ଡିଆନ୍ ନ୍ୟାସନାଲ୍ କ୍ରାଇମ୍ ରେକର୍ଡ ବ୍ୟୁରୋଙ୍କ ଅନୁଯାୟୀ 200-300 କିଶୋର ଓ ଯୁବଗୋଷ୍ଠୀ ଦୈନିକ ଆତ୍ମହତ୍ୟା କରୁଛନ୍ତି। ବିଗତ ଦିନ ଓ ବର୍ତ୍ତମାନ ସମୟର ପରିସଂଖ୍ୟାନକୁ ହିସାବ ନେଲେ ଏହି ସଂଖ୍ୟା କ୍ରମାନ୍ୱୟରେ ବୃଦ୍ଧି ପାଇ ଉଦ୍ବେଗଜନକ ପରିସ୍ଥିତି ସୃଷ୍ଟି କରିଛି। ଆହୁରି ଆଶ୍ଚର୍ଯ୍ୟ କଥା ଯେ 15-30 କିଶୋର ଓ ଯୁବପିଢ଼ି ମଧ୍ୟରେ ଆତ୍ମହତ୍ୟା ଜନିତ ମୃତ୍ୟୁରେ ଭାରତ ଅଗ୍ରଣୀ। ବର୍ତ୍ତମାନ ଆମ ଦେଶରେ ଶିକ୍ଷିତମାନଙ୍କ ସଂଖ୍ୟା ଯେତେ ବଢ଼ି ଚାଲିଛି, ଆତ୍ମହତ୍ୟା ଜନିତ ମୃତ୍ୟୁର ହାର ମଧ୍ୟ ସେହି ପରିମାଣରେ ବଢ଼ି ବଢ଼ି ଚାଲିଛି। ଶିକ୍ଷିତ ଯୁବପିଢ଼ିଙ୍କ ମଧ୍ୟରେ ଏହା ଏକ ମୁଖ୍ୟ ସମସ୍ୟାରେ ପରିଣତ ହୋଇଛି। ବର୍ତ୍ତମାନ ଡିଜିଟାଲ ଯୁଗରେ ଯୁବପିଢ଼ି ମଧ୍ୟରେ ମୋବାଇଲ ଓ ଇଣ୍ଟରନେଟ୍ର ବହୁଳ ବ୍ୟବହାର ଦେଖିବାକୁ ମିଳୁଛି। ଏହାଦ୍ୱାରା ସେମାନେ ଗୋଟିଏ ଅବାସ୍ତବ ଓ ଅପ୍ରାକୃତିକ ଦୁନିଆରେ ବ୍ୟସ୍ତ ରହୁଛନ୍ତି, ଯାହାଫଳରେ ସେମାନେ ମାନସିକ ଭାରସାମ୍ୟ ହରାଇ ବସୁଛନ୍ତି। ଆତ୍ମହତ୍ୟାର ମୁଖ୍ୟ କାରଣ ହେଉଛି ମାନସିକ ରୋଗ। ଅଜ୍ଞତା ଓ ସଚେତନତା ଅଭାବରୁ ଯୁବପିଢ଼ି ମାନସିକ ରୋଗରେ ଆକ୍ରାନ୍ତ ହୋଇ ମଧ୍ୟ ଜାଣିପାରନ୍ତି ନାହିଁ। ଆତ୍ମହତ୍ୟା ପ୍ରବଣତାକୁ ବୃଦ୍ଧି କରୁଥିବା କିଛି ମୁଖ୍ୟ ମାନସିକ ରୋଗ ଓ ସେଗୁଡ଼ିକର ପ୍ରମୁଖ ଲକ୍ଷଣଗୁଡ଼ିକ ହେଉଛି ବିଷାଦ ରୋଗ ବା ଡିପ୍ରେସନ୍। ଏହାର ମୁଖ୍ୟ ଲକ୍ଷଣଗୁଡ଼ିକ ହେଲା ମନ ଖରାପ ଲାଗିବା, କିଛି କରିବା ପାଇଁ ଇଚ୍ଛା ନହେବା, କ୍ଷୁଧା ଓ ନିଦ୍ରା ନହେବା, ନିଶା ସେବନ ପ୍ରତି ଆକର୍ଷିତ ହେବା, ସ୍ମରଣ ଶକ୍ତି କମିଯିବା, ଚିଡ଼ଚିଡ଼ ହେବା, ବାରମ୍ବାର ଗୋଟିଏ ଚିତ୍ର ବା କଥା ମନକୁ

ଆସିବା। ଆଉ ଗୋଟିଏ ରୋଗ ହେଲା ଉତ୍କଣ୍ଠା ରୋଗ ବା ଆଙ୍ଗଜାଇଟି ଡିଜର୍ଡର। ଏହି ରୋଗର ମୁଖ୍ୟ ଲକ୍ଷଣ ଗୁଡ଼ିକ ହେଲା ଛୋଟ ଛୋଟ କଥାରେ ବ୍ୟସ୍ତ ବ୍ୟବହୃତ ହେବା, ହଠାତ୍ ଅଣନିଶ୍ୱାସ ହୋଇପଡ଼ିବା, ଛାତି ଧଡ଼ଧଡ଼ ହୋଇ ମରିଯିବାର ଭୟ ହେବା, ଅହେତୁକ ଭୟ ଲାଗିବା ଇତ୍ୟାଦି। ପୁଣି ସିଜୋଫ୍ରେନିଆ, ଏହା ଏକ ଗୁରୁତର ମାନସିକ ରୋଗ। ସବୁ କଥାରେ ସନ୍ଦେହ କରିବା, ଚରିତ୍ର ଉପରେ ସନ୍ଦେହ ଜାତ ହେବା, ମନେ ମନେ କଥା ହେବା, ଶୂନ୍ୟରୁ କଥା ଶୁଣିବା, ଗୁମସୁମ ହୋଇ ବସି ରହିବା, ହଠାତ୍ ରାଗିଯିବା, ଅବାନ୍ତର ଯୁକ୍ତି କରିବା ଆଦି ଲକ୍ଷଣ ସିଜୋଫ୍ରେନିଆ ରୋଗରେ ପୀଡ଼ିତଙ୍କଠାରେ ଦେଖାଯାଏ। ଆଉ ଗୋଟିଏ ରୋଗ ହେଲା ଉନ୍ମାଦ ରୋଗ ବା ମାନିଆ। ଏହାର ଲକ୍ଷଣଗୁଡ଼ିକ ହେଲା ଅତି ଫୁର୍ତ୍ତି ହେବା, ବେଶୀ କଥା ହେବା, ନିଜକୁ ବହୁତ ବଡ଼ ବୋଲି ଭାବିବା, ଅଯଥା ଗଣ୍ଡଗୋଳ କରିବା, ଅଧିକ ଯୁକ୍ତିତର୍କ କରିବା ଓ କଥା କଥାରେ ନିଜକୁ ଆଘାତ କରିବା। ମନେ ରଖନ୍ତୁ, ଆତ୍ମହତ୍ୟା ଧମକକୁ ସାଧାରଣ ଧମକ ଭାବେ ଉପେକ୍ଷା କରିବା ଅନୁଚିତ। ଆମେ ମନେ ରଖିବା ଆବଶ୍ୟକ ଯେ ଏହା ବ୍ୟକ୍ତିର ସାହାଯ୍ୟ ପାଇଁ ଏକ ବ୍ୟାକୁଳ ନିବେଦନ। ବହୁ ସମୟରେ ଏପରି ବ୍ୟକ୍ତିମାନେ ବିଭିନ୍ନ ବ୍ୟକ୍ତିଗତ କାରଣରୁ ନିଜ ସମସ୍ୟା ଅନ୍ୟମାନଙ୍କ ଆଗରେ ସାମାଜିକ ଅପଯଶ ଭୟରେ ପ୍ରକାଶ କରିପାରନ୍ତି ନାହିଁ। ସେ ସମୟରେ ସେମାନଙ୍କ ହାବଭାବରୁ ରୋଗର ଲକ୍ଷଣ ଚିହ୍ନଟ କରିବା ଦରକାର ଏବଂ ସବୁ ସମସ୍ୟାର

0: ଉପେକ୍ଷା କରିବା ଅନୁଚିତ। ଆମେ ମନେ ରଖିବା ଆବଶ୍ୟକ ଯେ ଏହା ବ୍ୟକ୍ତିର ସାହାଯ୍ୟ ପାଇଁ ଏକ ବ୍ୟାକୁଳ ନିବେଦନ। ବହୁ ସମୟରେ ଏପରି ବ୍ୟକ୍ତିମାନେ ବିଭିନ୍ନ ବ୍ୟକ୍ତିଗତ କାରଣରୁ ନିଜ ସମସ୍ୟା ଅନ୍ୟମାନଙ୍କ ଆଗରେ ସାମାଜିକ ଅପଯଶ ଭୟରେ ପ୍ରକାଶ କରିପାରନ୍ତି ନାହିଁ। ସେ ସମୟରେ ସେମାନଙ୍କ ହାବଭାବରୁ ରୋଗର ଲକ୍ଷଣ ଚିହ୍ନଟ କରିବା ଦରକାର ଏବଂ ସବୁ ସମସ୍ୟାର ବିକଳ୍ପ ସମାଧାନ ରହିଛି ବୋଲି ତାଙ୍କୁ ଜଣାଇବା ଉଚିତ। ଏ କ୍ଷେତ୍ରରେ ରୋଗୀର ପରିବାରର ସଦସ୍ୟ ଏବଂ ସାଙ୍ଗସାଥିମାନଙ୍କ ଭୂମିକା ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ। ଆତ୍ମହତ୍ୟା ସମ୍ବନ୍ଧରେ ସାଧାରଣରେ ଅନେକ ଭ୍ରମଧାରଣା ରହିଛି। ଅନେକ ଭାବନ୍ତି ଆତ୍ମହତ୍ୟା କରିବା ପୂର୍ବରୁ ବ୍ୟକ୍ତି କୌଣସି ପୂର୍ବ ସୂଚନା ଦିଏ ନାହିଁ। ଏହା ଭୁଲ। ପ୍ରକୃତରେ ଶତକଡ଼ା 90% ଲୋକ ଆତ୍ମହତ୍ୟା ପୂର୍ବରୁ କିଛି ନା କିଛି ସୂଚନା ଛାଡ଼ି ଯାଇଥାନ୍ତି। ନିଜ ଆତ୍ମୀୟ ଅବା ବିଶ୍ୱାସଯୋଗ୍ୟ ବନ୍ଧୁଙ୍କ ପାଖରେ ନିଜ ମାନସିକ ଚାପ ବିଷୟରେ ପ୍ରକାଶ କରିଥାନ୍ତି। କେତେକ ନିଜ ଉପାର୍ଜିତ ଅର୍ଥକୁ ଅପ୍ରତ୍ୟାଶିତ ଭାବେ ଦାନ କରିବା ଆରମ୍ଭ କରିଦେଇଥାନ୍ତି। ବାରମ୍ବାର ଧମକ ଦେଉଥିବା ବ୍ୟକ୍ତି କେବେ ଆତ୍ମହତ୍ୟା କରନ୍ତି ନାହିଁ ବୋଲି ଯେଉଁ ଧାରଣା ଅଛି ସେସବୁ କ୍ଷେତ୍ରରେ ଠିକ୍ ନୁହେଁ। ଭୁଲ କାରଣରୁ ଶତକଡ଼ା 40-50% ଆତ୍ମହତ୍ୟା କରିବାକୁ ଧମକ ଦେଉଥିବା ଲୋକେ ବାସ୍ତବରେ ଆତ୍ମହତ୍ୟା କରିବାର ଦୃଷ୍ଟାନ୍ତ ରହିଛି। ଆତ୍ମହତ୍ୟା ପ୍ରବଣତାର ପ୍ରତିକାର କ୍ଷେତ୍ରରେ ସହାୟକ ସଂସ୍ଥାଗୁଡ଼ିକର କାର୍ଯ୍ୟ ଏବଂ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଆରମ୍ଭ ହୋଇଥିବା ଜୀବନ କୌଶଳ ଶିକ୍ଷା ନିଶ୍ଚିତ ରୂପେ ସହାୟକ। ତେବେ ସବୁ ପରିସ୍ଥିତିରେ ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେବା ସମୀଚୀନ। ଆମେ ସମସ୍ତେ ମନେ ରଖିବା ଉଚିତ ଯେ ଦୁଃଖ ଯେତେ ବି ଅଧିକା ହେଉନା କାହିଁକି ସର୍ବଦା କ୍ଷଣସ୍ଥାୟୀ। ସବୁ ସମସ୍ୟାର ସମାଧାନ ରହିଛି। ଆତ୍ମହତ୍ୟା ଦ୍ୱାରା କୌଣସି ସମସ୍ୟାର ସମାଧାନ ହୁଏ ନାହିଁ।
1: ଆମର ସ୍ୱାସ୍ଥ୍ୟରେ ଆପଣମାନେ ଶୁଣିଥିଲେ ଆଲୋଚନା କୈଶୋରରେ ଆତ୍ମହତ୍ୟା ପ୍ରବଣତା। ଆଲୋଚକ ଥିଲେ ଡାକ୍ତର ଅଶ୍ରୁମୋଚନ ସାହୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ। ଲୋକସଭାରେ ଆଜି ମଧ୍ୟ ଜାରି ରହିବ ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ଉପରେ ଆଲୋଚନା। ସରକାରୀ ସଚିବସ୍ତରୀୟ ବୈଠକରେ ନାଗରିକ କୈନ୍ଦ୍ରିକ ନୀତି ଆଧାରିତ ନିଷ୍ପତ୍ତି ଗ୍ରହଣ କରିବା ଉପରେ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ। ବାଣିଜ୍ୟିକ ଜାହାଜଗୁଡ଼ିକରେ ଭାରତୀୟ ନାବିକଙ୍କ ସୁରକ୍ଷା ଓ କଲ୍ୟାଣମୂଳକ ପଦକ୍ଷେପଗୁଡ଼ିକର ସମୀକ୍ଷା କଲେ ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ। ଆସାମ ବନ୍ୟାରେ 75 ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାର ପୁରୁଷ ବର୍ଗ 10,000 meter ଦୌଡ଼ରେ ରୌପ୍ୟ ପଦକ ହାସଲ କଲେ ଗୁଲବୀର ସିଂ। ଲୋକସଭାରେ ଆଜି ମଧ୍ୟ ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ଉପରେ ଆଲୋଚନା ହେବ। 2024 ଆଇନକୁ ସଂଶୋଧନ ନେଇ ଏଥିରେ କେତେକ ପ୍ରସ୍ତାବ ରହିଛି। ଗତକାଲି ଗୃହରେ ଏହି ବିଲ୍ ଉପରେ ଆଲୋଚନା କାଳରେ କାର୍ମିକ ସାଧାରଣ ଅଭିଯୋଗ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଥିଲେ ଏହି ନୂତନ ବିଲ୍ ଦେଶର ଛାତ୍ର ଏବଂ ଯୁବବର୍ଗଙ୍କ କଲ୍ୟାଣ ପାଇଁ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ପ୍ରକାଶ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୁବବର୍ଗଙ୍କ ଭବିଷ୍ୟତ ସହିତ ସାଲିସ ନ କରିବାର ସଂକଳ୍ପକୁ ଏହି ବିଲ୍ ପ୍ରତିପାଦନ କରୁଛି। ଡକ୍ଟର ସିଂ କହିଛନ୍ତି ପ୍ରଶ୍ନପତ୍ର ଘଟଣାକୁ ପ୍ରତିହତ କରିବା ଲକ୍ଷ୍ୟରେ ଆଇନଗତ ଢାଞ୍ଚାକୁ ଅଧିକ କଠୋର କରିବା ପାଇଁ ଏହି ସଂଶୋଧନ ଅଣାଯାଇଛି। ଏହାଦ୍ୱାରା ପରୀକ୍ଷାଗୁଡ଼ିକର ବିଶ୍ୱସନୀୟତା ବୃଦ୍ଧି ପାଇବ। ଏହି ବିଲ୍ରେ 10 ପର୍ଯ୍ୟନ୍ତ ଜେଲ୍ଦଣ୍ଡ, 10,00,000 ପର୍ଯ୍ୟନ୍ତ ଜରିମାନା ଏବଂ ଦୋଷୀ ସାବ୍ୟସ୍ତ ଅପରାଧୀଙ୍କ ସମ୍ପତ୍ତି ଜବତ ଭଳି କଠୋର ଦଣ୍ଡ ସମେତ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରହିଛି। ମାମଲାର ଶୀଘ୍ର ସମାଧାନ ଲକ୍ଷ୍ୟରେ ପ୍ରତ୍ୟେକ ଦିନ ବିଚାର ପାଇଁ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଫାଷ୍ଟ୍ରାକ୍ କୋର୍ଟ ପ୍ରତିଷ୍ଠା କରିବେ। ପୁଲିସ୍ ଷ୍ଟେସନରେ ସୂଚନା ପଞ୍ଜିକୃତ ହେବା ତାରିଖରୁ 2 ମଧ୍ୟରେ ଅପରାଧର ତଦନ୍ତ ସମାପ୍ତ କରିବା ପାଇଁ ଏହି ବିଲ୍ରେ ସମୟସୀମା ଧାର୍ଯ୍ୟ କରାଯାଇଛି। ଚାର୍ଜସିଟ୍ ଦାଖଲ ହେବାର 3 ମଧ୍ୟରେ ବିଚାର ପ୍ରକ୍ରିୟା ଶେଷ କରିବା ଉପରେ ବିଲ୍ରେ ପ୍ରସ୍ତାବ ରହିଛି। ଆଲୋଚନାରେ କଂଗ୍ରେସର ଗୌରବ ଗୋଗୋଇ, ପ୍ରିୟଙ୍କା ଗାନ୍ଧି ଭଦ୍ରା, ସମାଜବାଦୀ ପାର୍ଟିର ଅଖିଳେଶ ଯାଦବ, ବିଜେପିର ବାଂଶୁରୀ ସ୍ୱରାଜ, ତେଜସ୍ୱୀ ସୂର୍ଯ୍ୟ, ଏଆଇଟିସିର ଅଭିଷେକ ବାନାର୍ଜୀ, ଟିଡିପିର ଲାବୁ ଶ୍ରୀକୃଷ୍ଣ ଦେବରାୟାଲୁ, ଶିବସେମାର ଡକ୍ଟର ଶ୍ରୀକାନ୍ତ ସିନ୍ଧେ, ଡିଏମ୍କେର ଦୟାନିଧି ମାରନ, ଏନ୍ସିପି ସପାର ସୁପ୍ରିୟା ସୁଲେଙ୍କ ସମେତ ବିଭିନ୍ନ ଦଳର ସଦସ୍ୟ ଅଂଶଗ୍ରହଣ କରିଥିଲେ। ଗତକାଲି ଆଲୋଚନା

ଗୁରୁତ୍ୱପୂର୍ଣ୍ଣ ରହିଥିଲା। ଗୃହରେ ଅଧ୍ୟକ୍ଷତା କରୁଥିବା ସନ୍ଧ୍ୟା ରାୟ ଆଜି ପୂର୍ବାହ୍ନ 11:00 ପର୍ଯ୍ୟନ୍ତ ଅଧିବେଶନକୁ ମୁଲତବୀ ରଖିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗତକାଲି ସଚିବସ୍ତରୀୟ ଦ୍ୱିତୀୟ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ବୈଠକରେ ଅର୍ଥ, ବାଣିଜ୍ୟ ଏବଂ ଶିଳ୍ପ, ପ୍ରଯୁକ୍ତିବିଦ୍ୟା କ୍ଷେତ୍ର ଆଦି ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗର ଭବିଷ୍ୟତ କାର୍ଯ୍ୟସୂଚୀ ନେଇ ଶ୍ରୀ ମୋଦି ସମୀକ୍ଷା କରିଛନ୍ତି। ବିକଶିତ ଭାରତ ଲକ୍ଷ୍ୟ ହାସଲ ଦିଗରେ ପଦକ୍ଷେପକୁ ଅଧିକ ତ୍ୱରାନ୍ୱିତ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି। ବିଭିନ୍ନ ବିଭାଗ ଏବଂ ମନ୍ତ୍ରଣାଳୟ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି। ଏଥିପାଇଁ ମିଳିତ ଦଳ ଗଠନ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ନାଗରିକ କୈନ୍ଦ୍ରିକ ଶାସନର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକ ନିଷ୍ପତ୍ତି ଲୋକକଲ୍ୟାଣ ନୀତି ଆଧାରରେ ଗ୍ରହଣ କରାଯିବା ଉଚିତ। ଏଥିସହ ଦେଶର ଭିତ୍ତିଭୂମି ବିକାଶ, କ୍ଷେତ୍ରର ନିବେଶକ ତଥା ସ୍ୱଦେଶୀ ପ୍ରଯୁକ୍ତି ବିଦ୍ୟା ବିକାଶ ଏବଂ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକରେ ଘରୋଇ ଦକ୍ଷତା ନିର୍ମାଣକୁ ସମାନ ପ୍ରାଥମିକତା ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବୈଠକରେ କ୍ୟାବିନେଟ୍ ସଚିବ, ପ୍ରମୁଖ ମନ୍ତ୍ରଣାଳୟ ଓ କେନ୍ଦ୍ରୀୟ ବିଭାଗର ସଚିବ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ସନ୍ଥ ଶିରୋମଣି ଗୁରୁ ରବିଦାସ ମହାରାଜଙ୍କ 650ତମ ଜନ୍ମବାର୍ଷିକୀ ଆଜି ପାଳନ କରାଯାଉଛି। ଏହି ଅବସରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଗୁରୁ ପୂର୍ଣ୍ଣିମା ସହିତ ଦେଶବ୍ୟାପୀ ଶ୍ରୀ ଗୁରୁ ରବିଦାସ ମହାରାଜ ସମ୍ପ୍ରସ୍ତ ସଂକଳ୍ପ ଅଭିଯାନ ଆରମ୍ଭ କରାଯିବ। ବାରାଣସୀର ଶିର ଗୋବର୍ଦ୍ଧନପୁର ସ୍ଥିତ ସନ୍ଥ ରବିଦାସଙ୍କ ଜନ୍ମସ୍ଥାନରେ ଏହି ଅଭିଯାନର ଆନୁଷ୍ଠାନିକ ଶୁଭାରମ୍ଭ କରାଯିବ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସନ୍ଧ୍ୟାରେ ସେହି ସ୍ଥାନ ପରିଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିବାର କାର୍ଯ୍ୟସୂଚୀ ରହିଛି। ସନ୍ଥ ରବିଦାସଙ୍କ ପବିତ୍ର ଜନ୍ମସ୍ଥାନରୁ 131ଟି ମାଟି କଳସ ଉତ୍ତରପ୍ରଦେଶ ଏବଂ ଦେଶର ବିଭିନ୍ନ ସ୍ଥାନକୁ ପଠାଯିବ। ଏଥିରେ ପ୍ରାୟ 25,000 ଅଂଶଗ୍ରହଣକାରୀଙ୍କୁ ନେଇ ଏକ ସମ୍ରସ୍ତ ସଂକଳ୍ପ ସଭାର ଆୟୋଜନ କରାଯାଉଛି। ପ୍ରଶ୍ନପତ୍ର ପ୍ରଘଟ ନେଇ ଅନୁଷ୍ଠିତ ପ୍ରତିବାଦରେ ଅଂଶଗ୍ରହଣକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ପଶ୍ଚିମବଙ୍ଗ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ପୂର୍ବରୁ ଅପରାଧିକ ରେକର୍ଡ ଥିବା ପ୍ରତିବାଦକାରୀଙ୍କ ବିରୁଦ୍ଧରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ଏ ସଂକ୍ରାନ୍ତ ଏକ ପ୍ରେସ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ପଶ୍ଚିମବଙ୍ଗରେ ଏ ସଂକ୍ରାନ୍ତ ପ୍ରତିବାଦରେ ଜଡ଼ିତ 16 ଜଣଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବାଣିଜ୍ୟିକ ଜାହାଜଗୁଡ଼ିକରେ କାର୍ଯ୍ୟ କରୁଥିବା ଭାରତୀୟ ନାବିକଙ୍କ ସୁରକ୍ଷା ଏବଂ କଲ୍ୟାଣମୂଳକ ପଦକ୍ଷେପଗୁଡ଼ିକ ଉପରେ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ସମୀକ୍ଷା କରିଛନ୍ତି। ସାମ୍ପ୍ରତିକ ବିଶ୍ୱ ଜାହାଜ ଚଳାଚଳ କ୍ଷେତ୍ରରେ ବୃଦ୍ଧି ପାଉଥିବା ଆହ୍ୱାନକୁ ଦୃଷ୍ଟିରେ ରଖି ଶ୍ରୀ ସୋନୱାଲ ଏହି ସମୀକ୍ଷା କରିଛନ୍ତି। କାର୍ଯ୍ୟକାରୀ ରହିଥିବା ସୁରକ୍ଷା ପରିସ୍ଥିତି, ସାମୁଦ୍ରିକ ବିକାଶ ଏବଂ ଜରୁରୀକାଳୀନ ପରିସ୍ଥିତିରେ ଭାରତୀୟ ନାବିକଙ୍କୁ ସହାୟତା ପଦକ୍ଷେପଗୁଡ଼ିକ ଉପରେ ଶ୍ରୀ ସୋନୱାଲଙ୍କୁ ବୈଠକରେ ସୂଚନା ପ୍ରଦାନ କରାଯାଇଛି। ପରସ୍ପର ମଧ୍ୟରେ ସମନ୍ୱୟ ବଜାୟ ରଖି ନାବିକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ସମ୍ପୃକ୍ତ ସଂସ୍ଥାଗୁଡ଼ିକୁ ଶ୍ରୀ ସୋନୱାଲ ପରାମର୍ଶ ଦେଇଛନ୍ତି। ନାବିକଙ୍କ ସୁରକ୍ଷାକୁ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି ବୋଲି ବୈଠକରେ ସୋନୱାଲ କହିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, ଜାହାଜ ଚଳାଚଳ ନିର୍ଦ୍ଦେଶାଳୟର ପ୍ରତିନିଧି ଏବଂ ଓମାନ, ସାଉଦି ଆରବ, ଇରାନ, ରୁଷ, ୟୁକ୍ରେନ୍ ସମେତ ବିଭିନ୍ନ ଦେଶର କାର୍ଯ୍ୟରତ ଭାରତୀୟ ମିଶନଗୁଡ଼ିକର ମୁଖ୍ୟ ଏହି ବୈଠକରେ ଯୋଗ ଦେଇଥିଲେ। ନାବିକଙ୍କ ଅଭିଯୋଗ ଏବଂ ସହାୟତା ପ୍ରଦାନ ବ୍ୟବସ୍ଥାରେ ଗ୍ରହଣ କରାଯାଉଥିବା ପଦକ୍ଷେପ, ସୂଚନା ଆଦାନ ପ୍ରଦାନ, ଅଭିଯୋଗ ସମାଧାନ ଏବଂ ହେଲ୍ପଲାଇନ୍ ନମ୍ବର ମାଧ୍ୟମରେ ଅହରାତ୍ର ସେବା ପ୍ରଦାନ କରାଯାଉଛି ବୋଲି ଜାହାଜ ଚଳାଚଳ ନିର୍ଦ୍ଦେଶାଳୟ ଜେନେରାଲ ବୈଠକରେ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଭାରତ ବିଶ୍ୱର ଦ୍ୱିତୀୟ ସର୍ବବୃହତ ନାବିକ ଯୋଗାଣକାରୀ ରାଷ୍ଟ୍ର ଭାବେ ପରିଗଣିତ ହୋଇଛି। ବିମ୍କୋ ଆଇସିଏସ୍ ନାବିକ ମାନବ ସମ୍ବଳ ରିପୋର୍ଟ 2026 ଅନୁଯାୟୀ ବିଶ୍ୱ ଜାହାଜ ଶିଳ୍ପ କ୍ଷେତ୍ରରେ ଭାରତର ମାନବ ସମ୍ବଳ 12.16% ରହିଛି। ବିଶ୍ୱ ଜାହାଜ ଶିଳ୍ପ କ୍ଷେତ୍ରରେ ପ୍ରାୟ 311,936 ଭାରତୀୟ ସାମୁଦ୍ରିକ ବୃତ୍ତିଧାରୀ କାର୍ଯ୍ୟ କରୁଛନ୍ତି। ସାମୁଦ୍ରିକ କ୍ଷେତ୍ର ଇତିହାସରେ ଭାରତର ଏହା ବ୍ୟାପକ ପରିବର୍ତ୍ତନକୁ ପ୍ରତିପାଦନ କରୁଛି। ଆସାମ ବନ୍ୟାରେ ମୃତ୍ୟୁ ସଂଖ୍ୟା 75 ବୃଦ୍ଧି ପାଇଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କେବଳ ଶିବସାଗର ଜିଲ୍ଲାରେ ଗତକାଲି ଆଉ 7 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଉପର ଆସାମର ପ୍ରଭାବିତ ଜିଲ୍ଲାଗୁଡ଼ିକରେ ବନ୍ୟା ପରିସ୍ଥିତିରେ ସୁଧାର ଆସିଛି। ବନ୍ୟା ପ୍ରଭାବିତ ଅଧିକାଂଶ ଅଞ୍ଚଳରେ ବିଦ୍ୟୁତ୍ ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବା ପୁନଃ କାର୍ଯ୍ୟକ୍ଷମ ହୋଇଛି। ବନ୍ୟାରେ ପ୍ରାଣ ହରାଇଥିବା ଲୋକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଡକ୍ଟର ହିମନ୍ତ ବିଶ୍ୱଶର୍ମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ 4,00,000 ଟଙ୍କା ଏବଂ ଅତିରିକ୍ତ 5,00,000 ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ପ୍ରଭାବିତ ଅଞ୍ଚଳଗୁଡ଼ିକରେ ବାସଗୃହ

0: ପଶୁପାଳନ, ମତ୍ସ୍ୟଚାଷ ଏବଂ ଫସଲ କ୍ଷୟକ୍ଷତିର ଆକଳନ ଆସନ୍ତା 3 ତାରିଖରୁ ଆରମ୍ଭ ହେବ। ଏହି ରିପୋର୍ଟ ଆଧାରରେ ଯୋଗ୍ୟ ହିତାଧିକାରୀଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ପାକ୍ ଅଧିକୃତ ଜାମ୍ମୁ କାଶ୍ମୀରରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନକାରୀଙ୍କ ଉପରେ ପାକିସ୍ତାନ ସେନାର କଠୋର କାର୍ଯ୍ୟାନୁଷ୍ଠାନ ଯୋଗୁଁ ଗତ 2 ଦିନ ମଧ୍ୟରେ 30 ଜଣଙ୍କର ମୃତ୍ୟୁ ହୋଇଛି। ସ୍ଥାନୀୟ ମିଳିତ ଆୱାମୀ କାର୍ଯ୍ୟ କମିଟି ଦେଇଥିବା ସୂଚନା ଅନୁଯାୟୀ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନକାରୀଙ୍କ ଉପରେ ପାକିସ୍ତାନ ସେନା ଗୁଳିମାଡ଼ କରିବାରୁ ସୋମବାର ଦିନ 25 ଏବଂ ଗତକାଲି ଆଉ 5 ଜଣଙ୍କର ମୃତ୍ୟୁ ହୋଇଛି। ପାକିସ୍ତାନୀ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ବହୁଦିନ ଧରି ସେଠାରେ ପ୍ରତିବାଦ ଜାରି ରହିଥିବା କମିଟି ସୂଚନା ଦେଇଛି। ଏପରିକି ସେଠାରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରାଯିବା ସହ ଯୋଗାଯୋଗ ବ୍ୟବସ୍ଥାରେ ପାକିସ୍ତାନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରତିବନ୍ଧକ ଲାଗୁ କରାଯାଇଛି। ଅନ୍ୟପକ୍ଷରେ ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ ପକ୍ଷରୁ ପାକିସ୍ତାନ ସେନାର ଏଭଳି ବର୍ବରତାପୂର୍ଣ୍ଣ କାର୍ଯ୍ୟ ଉପରେ ଏକ ସ୍ୱାଧୀନ ଏବଂ ସ୍ୱଚ୍ଛ ତଦନ୍ତ ପାଇଁ ଆହ୍ୱାନ କରାଯାଇଛି। ଯୋଗାଯୋଗ ବ୍ୟବସ୍ଥାକୁ ପୁନଃ କାର୍ଯ୍ୟକ୍ଷମ କରିବା ଏବଂ ଗଣମାଧ୍ୟମ ସ୍ୱାଧୀନ ପର୍ଯ୍ୟବେକ୍ଷକଙ୍କୁ ସେଠାକୁ ପ୍ରବେଶ କରିବାକୁ ଅନୁମତି ଦେବାକୁ ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ ପକ୍ଷରୁ ପାକିସ୍ତାନ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଛି। ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ପୁରୁଷ ବର୍ଗ 10,000 ମିଟର ଦୌଡ଼ ପ୍ରତିଯୋଗିତାରେ ଭାରତର ଗୁଲବରି ସିଂ ରୌପ୍ୟ ପଦକ ହାସଲ କରିଛନ୍ତି। ଏହି ସଫଳତା ହାସଲ କରିବାରେ ସେ ଭାରତର ପ୍ରଥମ ଦୌଡ଼କୁଦ ଖେଳାଳି ହୋଇଛନ୍ତି। ମହିଳା 69 କିଲୋ ଭାରୋତ୍ତୋଳନ ବର୍ଗରେ ହରଜିନ୍ଦର କୌର ରୌପ୍ୟ ପଦକ ହାସଲ କରିଛନ୍ତି। ଏଥିସହ ଭାରତର ପଦକ ତାଲିକା 12କୁ ବୃଦ୍ଧି ପାଇଛି। ଏଥିରେ 2ଟି ସ୍ୱର୍ଣ୍ଣ, 7ଟି ରୌପ୍ୟ ଏବଂ 3ଟି ବ୍ରୋଞ୍ଜ ପଦକ ରହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଲୋକସଭାରେ ଆଜି ମଧ୍ୟ ଜାରି ରହିବ ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ଉପରେ ଆଲୋଚନା। ସରକାରୀ ସଚିବସ୍ତରୀୟ ବୈଠକରେ ନାଗରିକ କୈନ୍ଦ୍ରିକ ନୀତି ଆଧାରିତ ନିଷ୍ପତ୍ତି ଗ୍ରହଣ କରିବା ଉପରେ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ। ବାଣିଜ୍ୟିକ ଜାହାଜଗୁଡ଼ିକରେ ଭାରତୀୟ ନାବିକଙ୍କ ସୁରକ୍ଷା ଓ କଲ୍ୟାଣମୂଳକ ପଦକ୍ଷେପଗୁଡ଼ିକର ସମୀକ୍ଷା କଲେ ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ। ଆସାମ ବନ୍ୟାରେ 75କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାର ପୁରୁଷ ବର୍ଗ 10,000 ମିଟର ଦୌଡ଼ରେ ରୌପ୍ୟ ପଦକ ହାସଲ କଲେ ଗୁଲବୀର ସିଂ। ସମ୍ବାଦ ଶେଷ ହେଲା।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ବର୍ତ୍ତମାନ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଟ୍ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 MHz ଯୋଗେ ଏବଂ ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ। ପ୍ରଚାର କରୁଛୁ ଓଡ଼ିଆ ଭକ୍ତିଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି। ଶିଳ୍ପୀ ହେଲେ ନମିତା ଅଗ୍ରୱାଲ। ପ୍ରଥମେ ଗାଇଛନ୍ତି ଅବିନାଶୀ ବାବାଙ୍କ ଗୀତ ରଚନାରୁ। ସଙ୍ଗୀତ ନିର୍ଦ୍ଦେଶନା ପ୍ରେମ ଆନନ୍ଦ।

ଏଥର ଶିଳ୍ପୀଙ୍କ କଣ୍ଠରେ ଶୁଣନ୍ତୁ ଆଉ ଏକ ଭକ୍ତିଗୀତ। ଗୀତିକାର ହେଲେ ଅବିନାଶୀ ବାବା, ବୀଣାକର ବାବା ଏବଂ ଗୋବର୍ଦ୍ଧନ ନାୟକ। ସଙ୍ଗୀତ ନିର୍ଦ୍ଦେଶନା ପ୍ରେମାନନ୍ଦ ଏବଂ ବିମଲ କୁମାର ଦାସ।

ଶିଳ୍ପୀଙ୍କ କଣ୍ଠରେ ଶୁଣନ୍ତୁ ଆଉ ଏକ ଭକ୍ତି ଗୀତ। ଗୀତିକାର ହେଲେ ଅବିନାଶୀ ବେଣକର ଏବଂ ଗୋବର୍ଦ୍ଧନ। ସଙ୍ଗୀତ ପ୍ରେମାନନ୍ଦ ବିମଲ କୁମାର ଦାସ।

ପ୍ରଚାର କଲୁ ଓଡ଼ିଆ ଭକ୍ତିଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି, ଶିଳ୍ପୀ ଥିଲେ ନମିତା ଅଗ୍ରୱାଲ, ଗୀତ ଅବିନାଶୀ ବାବା, ବୀଣାକର ବାବା ଏବଂ ଗୋବର୍ଦ୍ଧନ ନାୟକ, ସଙ୍ଗୀତ ସଂଯୋଜନା ପ୍ରେମାନନ୍ଦ ଏବଂ ବିମଲ କୁମାର ଦାସ।

0: ଆକାଶବାଣୀ ଭବାନୀପାଟଣା ଶୁଣନ୍ତୁ କୃଷିଭିତ୍ତିକ କାର୍ଯ୍ୟକ୍ରମ ଚାଷର କଥା।
1: ହେନ୍ତା ତ ଯେନ୍ ଦିନ ଆଇବା ହେ ଦିନ ହି ପାସେ ଆମକେ ଚଲବାକେ ପଡ଼ସି। ମାତ୍ର କ ବର୍ଷା ଦିନ ଆଇଲା ଚାଷ କାମ ଥି ଧ୍ୟାନ ଦେବାକେ ପଡ଼ସି। କାଁ ଲାଗି ବୋଇଲେ ଚାଷ କାମ କାଜେ ପାନ୍ ତ ଦରକାରେ। ମାତ୍ର କ କଥା ନେ ଅଛେ, ଯଦି ପାନ୍କେ ଆମେ ଠିକ୍ ହିପାସେ ଫସଲ ଥି ନେଇଦମା ବୋଇଲେ ଫସଲ ମରବା, ଆର୍ ଯଦି ଖୁବ୍ ନମା ବୋଇଲେ ଫସଲ ପଚବା। ତ ଆଜିର କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଜାନମା କି ଇ ବର୍ଷା ଦିନେ କେନ୍ତା କରି ଆମେ ପାନ୍କେ ଆମର୍ ଜମିନୁ କାଢ଼ମା ଆର୍ ମାଟ୍କେ କେନ୍ତା କରି ରକ୍ଷା କର୍ମା। ଆମର୍ କ୍ଷେତ୍ମାନଙ୍କର ଥି ତ ଆମେ ଚାରିଆଡ଼େ କାଁ କରସୁଁ, ହିଟ୍ ଦେସୁଁ, ମାଟ୍କେ ଟେକ୍ସୁଁ। ମାତ୍ର କ ଭିତରେ ନେଇ ଯେନ୍ ନାଲା କରିଥିସୁଁ ହେଟାକେ ଟିକେ ସଫା କର୍ମା। ନେଇ ହେଲେ କାଁ ହେବା, ହେନେ ପାନ୍ ଅଟକି ଯିବା, ଆର୍ ନାଲା ଥି ପାନ୍ ଅଟକିଲା ବୋଇଲେ ଜେର୍ ପଚବା। ଆର୍ ଧାନ କ୍ଷେତ୍କେ ବୋଇଲେ ଏନ୍ତାକିନା ଆମେ ନାଲା କର୍ମା ଯେନ୍ତାକିନା ଖୁବ୍ ପାନ୍ ବାହାରି ଯିବା। ପାନ୍ ବାହାରିଲା ବୋଇଲେ ମାଟ୍ ବି ଧୁଇ ହେଇଯିବା, ହେଥିର୍ଲାଗି ହୁଡ଼ା ଥି ଯେନ୍ ଘାସ ଥିସି ହେଟାକେ ଟିକେ ନେଇ ଉପଡ଼ଉନା, ଆର୍ ମାତର୍କ ଜମିକେ ସଫା ରଖ୍ମା। ଆର୍ ବର୍ଷା ଦିନ ଥି ଏନ୍ତା ବିହନ ବାଛ୍ମା ଯେନ୍ଟାକି ପାନ୍କେ ସହି ପାରୁଥିବା, ବୋଇଲେ ଖୁବ୍ ପାନ୍ ଥି ବି ପଚି ନେଇଯାଏ। ଆର୍ ଏନ୍ତା ଜୁନ୍ ଜୁଲାଇ ମାସ ଥି ତ ତଲି ପଡ଼୍ସି ଏକା, ଆର୍ ଦେରି ହେଲା ବୋଇଲେ କାଁ ହେସି, ପାନ୍ ଥି ବୁଡ଼ି ଯାଏସି। ଆଜର ଯୁଗ୍ନେ ତ ମିଶାଭିରା ଚାଷ ଚାଲିଛେ ଏକା, ଖାଲି ଧାନ ନେଇ କରି କରି ଆମ୍କେ ଦେଲ୍ ଶାଗ ଦାଲ ଏନ୍ତାକିନା ଖଣେକ ଖଣେକ ଚାଷ କର୍ବାକେ ପଡ଼୍ବା। ଯେନ୍ତାକିନା ମିଶାଭିରା ଚାଷ କଲେ କାଁ ହେବା, ଗଛ ଦୁଇଟା ଅଧିକ ଲାଗ୍ବା ଆର୍ ମ୍ୟାଟ୍ ଏତ୍କି ଧୁଇ ନେଇଗିଏ ନା। ଆର୍ ବର୍ଷା ଦିନ ଥି ବୋଇଲେ ଖୁବ୍ ସାର ଆମେ ନେଇଦମା, ଆର୍ ଖଣେକ ଖଣେକ କରି କରି ଆମେ ସାର୍କେ ଦେମା। ନେଇ ହେଲେ କାଁ ହେବା, ଯଦି ଦେଇଥିମୁ ଆର୍ ବର୍ଷା ମାରିଲା ବୋଇଲେ ସେ ସାର୍ ଧୁଇ ହେଇଯିବା ଆର୍ ଗଛରେ ନେଇ ଲାଗେ ନା। ତେନ୍କେ ଆର୍ ଗୋଟେ ଅସୁବିଧା ଅଛେ, ବୋଇଲେ ବର୍ଷା ହେଲା ଟିକେ ଛାଡ଼ି ଆଇଲା ବୋଇଲେ କୀରା ମାଡ଼ି ବସନ୍। ହେଥିର୍ଲାଗି ଆମ୍କେ ହେ ହିପାସେ କୃଷି ଆଜ୍ଞାଙ୍କର ପରାମର୍ଶ ନେଇ କରି ତାଙ୍କର କଥା ବୁଝିକରି କାଇଁ କାଇଁ ସ୍ପ୍ରେ କର୍ବାକେ ପଡ଼୍ବା, ହେଟା ଆମେ ଧାନ ଚାଷ୍ତି କର୍ବାକେ ପଡ଼୍ବା। ଆର୍ ଘାସ ଘୁସା ଟିକେ ବଢ଼ି ଆଇଲା ବୋଲେ ତାକେ ଆମେ ଉପରେ ଉପରେ ଦମା, ନେଇ ହେଲେ ଧାନ୍କେ ଯେନ୍ ଖାଏ

0: ଦମା ହେଟା ଖାଇ ବସ୍ବା ସେ, ଆର୍ କାଁ ହେବା, ଧାନ ବଢ଼ବା ଜାଗାରେ ହେ ଘାସ ପଢ଼ି ବସ୍ବା। ଆର୍ ଗୁଟେ ସବକନୁ ଅସୁବିଧା ହେସି ବର୍ଷା ଦିନ ଥି ବେଲେ କାଁଟା, ଇ ଟ୍ରାକ୍ଟର ପମ୍ପ ଇଟା ମାନେ କାଁ ହେସି ଆର୍ ନେଇ ଚାଲେ ନା, କାଁ ଯେ ପାନ୍ ଭରି ହେଇଯାଇସି। ହେଥିର୍ ଲାଗି ଆମ୍କେ କାଁ କର୍ବାକେ ପଡ଼୍ବା, ଇ ଟ୍ରାକ୍ଟର ହେଲା, ପମ୍ପ ହେଲା, ଇ ଯନ୍ତ୍ରପାତି ହେଲା, ଇତାକେ ସବୁବେଲେ କାଁ କର୍ମା, ସଫା ଜାଗାଥି ଆର୍ ଶୁଖା ଜାଗାଥି ରଖ୍ମା। ଟ୍ରାକ୍ଟରକେ ତ ଆମେ ଆର୍ ଶୁଖା ଜାଗାଥି ନେଇ ରଖିପାରୁ, ମାତର୍ କ ପମ୍ପ ଏନ୍ତା ଜିନିଷ୍ ମାନେ ଯେନ୍ଟାକି ଛୁଟିଆ ଥିସି, ହେତାର୍ ମୋଟର୍କେ କାଁ କର୍ମା, ପଲିଥିନ୍ ବାଗି ଦିଟେକେ ଢାପି ଦମା, ବୋଇଲେ ହେଟା ଆର୍ ପାନ୍ଥି ନେଇ ଭିଜେନା। ଆର୍ ଘର୍ଥି ଯଦି ସାର୍ ସୁରି ରଖିଛୁ, ବୋଇଲେ ଘରର୍ ଛାତ୍ନୁ ଯେନ୍ତା ପାନ୍ ପୁନି ନେଇ ପଡ଼ୁଥିବା ହେଟାକେ ଟିକେ ଦେଖ୍ମା, ନେଲେ ମ୍ୟାଟ୍ ଯଦି ବି ଭିଜି ଯାଇଛେ ବୋଇଲେ ହେ ପଲିଥିନ୍କେ ଟିକେ ଆମେ ନେଇ ଢାପି କରି ଯଦି ରଖ୍ମା, ତଲେ ଯଦି ପଲିଥିନ୍ ନେଇ ଦେବା ବୋଲେ ସାର୍ ସୁରି ନଷ୍ଟ ହେଇଯାଏସି। ଖାଲି ହେତ୍କି ନେଇ ସେ, ଆମ୍କେ ବର୍ଷା ଦିନ୍ଥି କାଁ କର୍ବାକେ ପଡ଼୍ବା, ଗାଏ ଗୋରୁକେ ଟିକେ ସଫା ଜାଗାଥି ରଖ୍ବାକେ ପଡ଼୍ବା, ଆର୍ ଯେନ୍ ଜାଗାଥି ପାନ୍ ଟିକେ ତାର୍ ଗୁହାଲ୍ ଏନ୍ତା ଉଦାଉଦି ନେଇ ହଉଥିବା, ନେହେଲେ ତାଙ୍କେ ବି ରୋଗ ବେମାର ହେବା। ହେଥିର୍ଲାଗି ବର୍ଷା ଦିନ ତ ଆଇବା ଏକା, ଇ ବର୍ଷା ଦିନ୍କେ ଧ୍ୟାନ୍କେ ରଖିକରି ଆମେ ଯଦି ପଶୁ ପକ୍ଷୀ ଚାଷ ସବୁ ଜିନିଷ୍କେ ଟିକେ ଠିକ୍ ହିପାସେ ଦେଖ୍ମା, ଠିକ୍ ହିପାସେ ଯତନ ରତନ କର୍ମା, ବୋଇଲେ ଏ ବର୍ଷା ଦିନେ ଯେନ୍ ରୋଗ ବେମାର ହଉଥିସି ହେଟା ନେଇ ହିଏନ, ଆର୍ ଆମର୍ ଚାଷ୍ କାମ ଥି ବି କ୍ଷତି ନେଇ ହିଏ। ସେଥିର୍ଲାଗି ବର୍ଷା ଦିନେ ଆମ୍କେ ତିନ୍ଟା କଥାକେ ଟିକେ ଧ୍ୟାନ୍ ଦେବାକେ ପଡ଼୍ବା, ବୋଇଲେ ଜମିନୁ କେନ୍ତା କରି ଟିକେ ପାନ୍ ବାହାର କର୍ମା, ଆର୍ ଧାନ୍ ଧୁନାଥି କେନ୍ତା କରି ରୋଗ ପୋକ ଟିକେ ନେଇ ଲାଗେ ହେଥିପ୍ରତି ଟିକେ ଧ୍ୟାନ୍ ଦମା, ଆର୍ ଠିକ୍ ସମୟଥି ଠିକ୍ ହିପାସେ କାମ କର୍ମା, ବୋଇଲେ ଧାନ୍ ଟିକେ ବନେଇକିନା ନେଇ ବଢ଼ିପାରେ, ନେହେଲେ ଶାଗ୍ ଦାଲ୍ ଯେନ୍ ନଷ୍ଟ ହେଇଯାଇସି ହେଟା ନେଇ ହେନା, ଆର୍ ଆମର୍ ଚାଷ୍ ବନେଇକିନା ହେଇପାର୍ବା।
1: ଶୁଣିଲି କୃଷିଭିତ୍ତିକ କାର୍ଯ୍ୟକ୍ରମ ଚାଷର କଥା। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ପୁରାତନୀ କ୍ରମରେ କେତୋଟି ଛାନ୍ଦ। ପ୍ରଥମେ ଶିଳ୍ପୀ ସୁମିତା କୋରବଡ଼ ଗାଇଛନ୍ତି ଉପେନ୍ଦ୍ର ଭଞ୍ଜଙ୍କ ଗୀତ ରଚନାରୁ।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ କୁମାର ସାନୁଙ୍କ କଣ୍ଠରେ ଅରୁଣ ମନ୍ତ୍ରୀଙ୍କ ଗୀତ ରଚନାରୁ। ସଙ୍ଗୀତ ନିର୍ଦ୍ଦେଶନା ଶରତ ନାୟକ।

ପ୍ରଚାର କଲୁ ଓଡ଼ିଆ ଆଧୁନିକ ଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ। ଆକାଶବାଣୀ ଭବାନୀପାଟଣା ଶୁଣନ୍ତୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ପ୍ରଯୋଜନା ପ୍ରସଞ୍ଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ।

ଅନ୍ଧାର ଭିତରେ ଯିବାବେଳେ ହନୁମାନ ବାଟରେ ଘଣ୍ଟି ବଜାଇ ଯାଉଥିବା ଲଙ୍କାଦେବୀଙ୍କୁ ଭେଟିଲେ। ପଚାରିଲା ଲଙ୍କାଦେବୀ, ତୁ କିଏ ରେ ବାନର, କୁଆଡ଼େ ଯାଉଛୁ? ବିଧା ଗୋଟାଏ ତାକୁ ଦେଲେ ହନୁମାନ। ଅରକ୍ଷିତ ପରି ମୂର୍ଚ୍ଛା ହୋଇଗଲା ଲଙ୍କାଦେବୀ। ଚେତା ପାଇ କହିଲା, ତୋର ପାଖରେ ପରାଭବ ବା ପରାଜୟ ପାଇଲି। ଏ ଘଟଣା ଘଟିଲେ ଦଶମୂର୍ଦ୍ଧା ବା ଦଶଶିର ରାବଣର ଅଶୁଭ ହେବ ବୋଲି ମୋତେ ବେଧା ବା ବିଧାତା କହିଥିଲା। ଲଙ୍କାର ବିପଣି ବା ବ୍ୟବସାୟ ସ୍ଥଳ ସବୁ ଦେଖି ହନୁମାନ କହିଲେ, ସମୁଦ୍ରକୁ ରତ୍ନାକର କାହିଁକି କୁହାଗଲା? ଏ ଲଙ୍କାରେ ତ ସବୁ ଭଲ ରହିଛି। ରତ୍ନଶୃଙ୍ଗ ଭଳି ପାହାଡ଼ ସବୁ ମୁଣ୍ଡ ଟେକିଛି। ଏଠି ଥିବା ଘୋଡ଼ା ସବୁ ବୃଷା ବା ଇନ୍ଦ୍ରର ଘୋଡ଼ାମାନଙ୍କୁ ଶୋଭାରେ ବଳିଛନ୍ତି। ହାତୀମାନେ ଦିଗର ରକ୍ଷକ, ଦିଗଦନ୍ତୀ ବା ଦେବସ୍ୱରୂପୀ ହାତୀଙ୍କଠାରୁ ବଳଶାଳୀ। ରଥ ସବୁ ମନୋରମ। ରାବଣର ପ୍ରାସାଦ ସାଙ୍ଗରେ ଇନ୍ଦ୍ର ମନ୍ଦିର ତୁଳନାକୁ ଆସିବ ନାହିଁ। ଘର ଘର ପଶି ସୀତାଙ୍କୁ ଖୋଜିଲେ ହନୁମାନ। ରାତିରେ ଭିଡ଼ାଭିଡ଼ି ହୋଇ ସ୍ୱାମୀ ସ୍ତ୍ରୀ ଶୋଇଥିବା ଭଳି ବଲ୍ଲିକା ଓ ପାଦପ ଅର୍ଥାତ୍ ବୃକ୍ଷ ଓ ଲତା ଶୋଭା ପାଉଥିବା ଦେଖିଲେ ହନୁମାନ। ପୁଷ୍ପମାଳାରେ ଶୋଭିତ ତଥା ମଦ୍ୟପାନରେ ମୋହିତ ଦମ୍ପତିଙ୍କ ପାଖକୁ ହନୁମାନ ଶୀଘ୍ର ବାହାରିଗଲେ ଏବଂ ଦେଖିଲେ ଇନ୍ଦ୍ରଜିତ ଆଉ କୁମ୍ଭକର୍ଣ୍ଣର ସ୍ତ୍ରୀମାନେ କେହି ମଧ୍ୟ ସୀତାଙ୍କ ସହ ସରି ନୁହନ୍ତି। ବକ୍ତ୍ରମାଳୀ ବା ରାବଣପୁରରେ ପହଞ୍ଚି ଦେଖିଲେ ହାତୀ ପୋଖରୀରେ ପଶି ପଦ୍ମବନକୁ ମନ୍ଥି ପକାଇବା ଭଳି ରାବଣ ନିଜର ରମଣୀମାନଙ୍କୁ ଉପଭୋଗ କରିଛି। ହାର ସବୁ ଛିଣ୍ଡି ସତେ ଯେପରି ଦିଶୁଛି ଶ୍ୱେତପଦ୍ମ କଢ଼ି ହସି ଉଠୁଛି।

ଶୁଣିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ପ୍ରଯୋଜନା ପ୍ରସଞ୍ଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ।

ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମେ ଶୁଣନ୍ତୁ କଥାଚିତ୍ର କାଲିଘଟାରୁ ଗାଇଛନ୍ତି ମହମ୍ମଦ ରଫି, ଗୀତ ଆନନ୍ଦ ବକ୍ସି, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରିଲାଲ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଏଥର ଶୁଣନ୍ତୁ ଲତା ମଙ୍ଗେସ୍କରଙ୍କ କଣ୍ଠରେ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି। ଗୀତିକାର ହେଲେ କୈଫି ଆଜମୀ, ସଙ୍ଗୀତ ବାପି ଲେହେରୀ, କଥାଚିତ୍ର ସୁରାଗ।

ଏଥର ଶୁଣନ୍ତୁ କଥାଚିତ୍ର ପ୍ୟାସା ସାୱନରୁ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ସୁରେଶ ୱାଡେକର। ଗୀତ ସନ୍ତୋଷ ଆନନ୍ଦ, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରିଲାଲ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଶ୍ରୋତାବନ୍ଧୁ ଆପଣମାନେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଶୁଣନ୍ତୁ ବେତାବ କଥାଚିତ୍ରରୁ, ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ଶବୀର କୁମାର। ଗୀତ ଆନନ୍ଦ ବକ୍ସି, ସଙ୍ଗୀତ ଆର୍ଟି ବର୍ମାନ।

ପ୍ରଚାର କଲୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆକାଶବାଣୀ ଭବାନୀପାଟଣା, ଏଥର ଶୁଣନ୍ତୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ପ୍ରଥମେ ନେଇଛୁ କଥାଚିତ୍ର ତୋ ପାଇଁରୁ, ଗାଇଛନ୍ତି କୁମାର ପାପି ଏବଂ ତପୁ ମିଶ୍ର। ଗୀତ ଓ ସଙ୍ଗୀତ ମନ୍ମଥ ମିଶ୍ର।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। କଥାଚିତ୍ର ଆମ ଭିତରେ କିଛି ଅଛି, ଗାଇଛନ୍ତି ଉଦିତ ନାରାୟଣ ଏବଂ ନମିତା ଅଗ୍ରୱାଲ। ଗୀତ ଅରୁଣ ମନ୍ତ୍ରୀ, ସଙ୍ଗୀତ ବିକାଶ ଦାସ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ଧନରେ ରଖିବୁ ଶପଥ ମୋରରୁ, ଗାଇଛନ୍ତି ଅଭିଜିତ ଏବଂ ନିବେଦିତା। ଗୀତ ଡକ୍ଟର ନିର୍ମଳ ନାୟକ, ସଙ୍ଗୀତ ଶାନ୍ତିରାଜ ଖୋସଲା।

ବା କି ଚମତ୍କାର ସତେ କବି ସଚ୍ଚିଦାନନ୍ଦ ରାଉତରାୟଙ୍କର ଲେଖା ଅତ୍ୟନ୍ତ ହୃଦୟସ୍ପର୍ଶୀ। ସେ ତାଙ୍କର ମନର କଥାକୁ ଏହି କବିତା ମାଧ୍ୟମରେ ଲେଖିଛନ୍ତି। ହେଲେ ଆପଣମାନେ ଭାବୁଥିବେ ନା, ସକାଳୁ ସକାଳୁ କାର୍ଯ୍ୟକ୍ରମ ଆରମ୍ଭରୁ ମୁଁ କାହିଁକି ଗାଁ କଥା କହୁଛି, କାହିଁକି କେଜାଣି ଆଜି ଗାଁ କଥା ବେଶୀ ମନେ ପଡ଼ୁଛି। ସକାଳୁ ଯେତେବେଳେ ମୁଁ ଆମ ଆକାଶବାଣୀ କେନ୍ଦ୍ରକୁ ଆସୁଥିଲି, ଆସିବା ରାସ୍ତାରେ ଯେଉଁ ସବୁଜ ମନୋରମ ଦୃଶ୍ୟ ଦେଖିଲି, ମୋତେ ମନେ ପଡ଼ିଗଲା ଗାଁ କଥା। ହେଲେ ଏଇଠି ଦୃଶ୍ୟ ଯେ କେବଳ ବର୍ଷା ଋତୁରେ ହିଁ ଦେଖିବାକୁ ମିଳେ, ସେୟା ବି ଆମ ଆକାଶବାଣୀ କେନ୍ଦ୍ର ସହରର ଶେଷ ଭାଗରେ ଥିବାରୁ। ହେଲେ ଯେଉଁମାନେ ଗାଁରେ ରହୁଥିବେ ସେମାନେ ତ ସବୁଦିନ ସେହି ସୌନ୍ଦର୍ଯ୍ୟକୁ ଉପଭୋଗ କରୁଥିବେ। ଆରେ, ଆପଣମାନଙ୍କ ସହ ଗାଁ କଥା ହଉ ମୁଁ ମୋ ପରିଚୟ ଦେବାକୁ ଭୁଲିଯାଇଛି, ଆପଣମାନଙ୍କୁ ସ୍ୱାଗତ ଜଣାଇବାକୁ ଭୁଲିଯାଇଛି। ଶ୍ରୋତାବନ୍ଧୁ, ଆଗକୁ ଏହି ଗାଁ ସମ୍ପର୍କରେ କଥା ହେବା ଆଜିର ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ପରିସରରେ। ଆଜିର କାର୍ଯ୍ୟକ୍ରମ ଉପସ୍ଥାପନାରେ ମୁଁ ନମିତା ଆପଣ ସମସ୍ତଙ୍କୁ ସ୍ୱାଗତ ଜଣାଉଛି, ନମସ୍କାର। ଆଜି ହେଉଛି ବୁଧବାର, 1948 ଶତାବ୍ଦୀ ଶ୍ରାବଣ ସପ୍ତମ ଦିନ, 2026 ମସିହା ଜୁଲାଇ ମାସର 29 ତାରିଖ। ଆଉ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ୍ ୱିପ୍ରି 248 ମିଟର ତଥା 1206 କିଲୋ ହର୍ସ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 ମେଗା ହର୍ସ ଯୋଗେ ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ।

ବନ୍ଧୁଗଣ, ଆମର ଏହି ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକାରୀ ଆପଣମାନେ ଶୁଣିପାରିବେ କିଛି ସୂଚନା ଇତିହାସ ପୃଷ୍ଠାରେ ଆଜିର ଦିନ ସମ୍ପର୍କରେ, ଆଜିର ତାରିଖରେ ପାଳିତ ହେଉଥିବା ବିଶେଷ ଦିନ ସମ୍ପର୍କରେ, ପାଣିପାଗ ସୂଚନା ଏବଂ ମନଛୁଆ ସୁନ୍ଦର ସୁନ୍ଦର ଗୀତ। ଶ୍ରୋତାବନ୍ଧୁ, ପୂର୍ବରୁ ଆମେ କଥା ହେଉଥିଲୁ ଗାଁ ସମ୍ପର୍କରେ। ଗାଁ ସ୍ଥାୟୀ ବସତି ଓ ସଭ୍ୟତାର ବିକାଶ କ୍ଷେତ୍ର, ସଂସ୍କୃତିର ପ୍ରାଣକେନ୍ଦ୍ର ଓ ଗୋଷ୍ଠୀ ଜୀବନର ନିଦର୍ଶନ, ବ୍ୟକ୍ତିର ପ୍ରଥମ ସ୍ପର୍ଶ ଓ ବ୍ୟକ୍ତିତ୍ୱର ପରିପ୍ରକାଶ ତଥା ବାଲ୍ୟ ଜୀବନର ଲୀଳାକ୍ଷେତ୍ର ହେଉଛି ଗାଁ। ଭାରତ ଏକ ଗ୍ରାମ ବହୁଳ ଦେଶ ତଥା ଆମ ଦେଶର ଆତ୍ମା ରହିଛି ଏହି ଗାଁରେ। ଯେତେ ଯେତେ ମହାପୁରୁଷ ପୃଥିବୀରେ ଆବିର୍ଭୂତ ହୋଇ ସାରା ଦୁନିଆକୁ ନୂଆ ନୂଆ କଥା କହିଛନ୍ତି, ନୂତନ ଦିଗ୍ଦର୍ଶନ ଦେଇଛନ୍ତି ଓ ସେମାନଙ୍କ ମଧ୍ୟରୁ ଅଧିକାଂଶ ଜନ୍ମ ହୋଇଥିଲେ ଏହି ଗାଁରେ। ଗାଁର ମାଟି, ପାଣି, ପବନରେ ବଢ଼ି ସେମାନେ କେତେ ବଡ଼ ହୋଇପାରିଛନ୍ତି। ଆମର ପରାଧୀନ ଦେଶକୁ ସ୍ୱାଧୀନ କରାଇବାରେ ଗାଁର ଲୋକମାନେ ଯେଉଁ ନିଷ୍ଠା ପ୍ରଦର୍ଶନ କରିଯାଇଛନ୍ତି ତାହା ସବୁଦିନ ପାଇଁ ଅବିସ୍ମରଣୀୟ ହୋଇ ରହିଥିବ। ସ୍ୱାଧୀନତା ପରବର୍ତ୍ତୀ ସମୟରେ ଗାଁଗୁଡ଼ିକ ଅନେକ

ପରିବର୍ତ୍ତନ ଦେଇ ଆଜି ପହଞ୍ଚିଛି ଏକ ଅଦ୍ଭୁତ ସ୍ଥିତିରେ। ଆଧୁନିକ ଶିଳ୍ପାୟନ, ସ୍ୱାଧୀନତା, ପରବର୍ତ୍ତୀ କାଳରେ ବାଣିଜ୍ୟିକ ଅଗ୍ରଗତି ଓ ଜଗତୀକରଣ ଆଦି ପ୍ରକ୍ରିୟା ବିସ୍ଥାପିତ କରିଆସିଛି ଲୋକମାନଙ୍କୁ। ଏହି ସମ୍ପର୍କରେ ଆଗକୁ ମଧ୍ୟ କଥା ହେବା। ଆସନ୍ତୁ ଏଠି ଗୋଟେ ଗୀତ ଶୁଣିନେବା।

ଲୋକମାନେ ବିଭିନ୍ନ ଆର୍ଥିକ ତଥା ସାମାଜିକ ସମସ୍ୟା ନେଇ ସ୍ଥାନାନ୍ତରିତ ହେବାକୁ ଲାଗିଛନ୍ତି ଗାଁରୁ ସହରକୁ। ସହରର ମାୟାମୋହରେ ପଡ଼ି ଆଜି ସମସ୍ତେ ସହରାଭିମୁଖୀ। ବ୍ୟକ୍ତିର ଜୀବନଧାରା ଆଜି ପରିବର୍ତ୍ତିତ। ସେ ହରେଇଛି ତା ଗାଁର ସରଳତା, କୋମଳତା ଓ ପାରସ୍ପରିକ ସ୍ନେହ ମମତାର ସ୍ପର୍ଶ। କ୍ରମଶଃ ମଣିଷ ଛିନ୍ନମୂଳ ହୋଇଯାଉଛି ଗାଁରୁ। ଥରେ ଗାଁରୁ ପାଦ କାଢ଼ୁଥିବା ଲୋକଟି ଆଉ ଫେରି ଚାହୁଁନି ତାର ବାଲ୍ୟ କୈଶୋରର ଲୀଳାକ୍ଷେତ୍ର ଗାଁକୁ, ତାର ଏନ୍ତୁଡ଼ିଶାଳକୁ, ତା ଗାଁର ମଶାଣି ଭୂଇଁକୁ। ଅପରପକ୍ଷରେ ଏବେ ବଦଳି ଯାଉଛି ଗାଁର ପରିବେଶ, ହଜିଯାଉଛି।

ଗୋଷ୍ଠୀ ଜୀବନର ମଧୁର ସମ୍ପର୍କ ଓ ବିଶିଷ୍ଟତା। ଗାଁରେ ରହୁଥିବା ଲୋକମାନେ ଭାବୁଛନ୍ତି ଗାଁ ବାହାରେ ବା ସହରରେ ସବୁ ସୁବିଧା ସୁଯୋଗ ରହିଛି, ସେଠାରେ ଶାନ୍ତି ଅଛି, ଗାଁରେ ବହୁତ କିଛିର ସୁବିଧା ନାହିଁ କି ଶାନ୍ତି ବି ନାହିଁ। କିନ୍ତୁ ସେମାନେ ଭୁଲ ଭାବୁଛନ୍ତି, ଗାଁମାନଙ୍କରେ ମଧ୍ୟ ଆଉ ପୂର୍ବର ସେହି ଶାନ୍ତ ସରଳ ବାତାବରଣ ନାହିଁ କି ଆଉ ସେହି ଗ୍ରାମ୍ୟ ପରିବେଶ ମଧ୍ୟ ନାହିଁ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଶ୍ରୋତାବନ୍ଧୁ, କେତେକଙ୍କ ପାଇଁ ସହରର ସୁବିଧା ସୁଯୋଗ ଉପଲବ୍ଧି କଲାପରେ ଗାଁରେ ଚଳିବା କଷ୍ଟସାଧ୍ୟ ହୋଇପଡ଼ିଲାଣି। ଯେଉଁମାନେ କି ଗାଁକୁ ବୁଲିଯାଆନ୍ତି, 2-4 ଦିନ ପାଇଁ ଗାଁରେ କୁଣିଆ ହୋଇ ରହିଯାଆନ୍ତି, ସାଙ୍ଗସାଥି ବନ୍ଧୁ ପରିଜନଙ୍କୁ ଦେଖି ଖୁସି ହୁଅନ୍ତି। ଗାଁର ସାଙ୍ଗସାଥି କୁହନ୍ତି, ବାହାରେ ଅଛୁ, ଭଲରେ ରହୁଛୁ, କିନ୍ତୁ ସେମାନେ କ'ଣ ଜାଣନ୍ତି ସହରୀ ଜୀବନ କେତେ କଷ୍ଟସାଧ୍ୟ, କାହା ପାଇଁ କାହା ପାଖରେ ସମୟ ନଥାଏ, ମନ କଥା ଖୋଲି କହିବା ପାଇଁ ପାଖରେ କେହି ନଥାନ୍ତି। ସହରରେ କେବଳ ନିଜ ପରିବାର, ସେୟା ପୁଣି ସମସ୍ତେ ବ୍ୟସ୍ତ କର୍ମଜଞ୍ଜାଳରୁ ଯେତେବେଳେ ଅବସର ନେଇଯାଏ ମନୁଷ୍ୟ, ସେଇ ଖୋଜେ ତା ଗାଁ ମାଟିକୁ। ଗାଁରେ ସମସ୍ତେ ନିଜ ନିଜର ଲାଗନ୍ତି। ପର୍ବପର୍ବାଣୀ ଯାନିଯାତ୍ରାରେ ଗାଁର ପରିବେଶ ସମ୍ପୂର୍ଣ୍ଣ ନିଆରା। ହେଲେ ଏବେ ଗାଁରେ ମଧ୍ୟ ସବୁ ବଦଳିଗଲାଣି। ଏହି ଇଣ୍ଟରନେଟ୍ ଯୁଗରେ ଆଉ ଦେଖିବାକୁ ମିଳୁନି ଦଳଗତ ଭାବରେ ବସି ଗପିବା, ଭଗବତ ଟୁଙ୍ଗି, ଛୁଆମାନଙ୍କ ଲୁଚକାଳି ଖେଳ। ଏବେ ଯିଏ ଯାର କର୍ମଜୀବନରେ ବିଜି, ଆଉ ସମସ୍ତେ ମିଳିଲେ ଛୁଆଠୁ ବୁଢ଼ା ସମସ୍ତଙ୍କ ହାତରେ ମୋବାଇଲ, ସମସ୍ତଙ୍କୁ ଆପଣେଇ ନେଉଛି ପାଶ୍ଚାତ୍ୟ ସଭ୍ୟତା, ଟାଣି ହେଇ ଆସୁଛନ୍ତି ସହରର ଚାକଚକ୍ୟ ପରିବେଶକୁ। ଏବେ ବି ସମୟ ଅଛି, ଆସନ୍ତୁ ଫେରିଯିବା ଗାଁ ମାଟିକୁ, ଅନୁଭବ କରିବା ସେହି ଶାନ୍ତି। କାରଣ ସହରରେ ସ୍ୱପ୍ନ ଅଛି, କିନ୍ତୁ ଗାଁରେ ଅଛି ଆତ୍ମାର ଆନନ୍ଦ।

ସ୍ୱପ୍ନର ଆଲୋକ ପ୍ରଦାନ କରିଥାନ୍ତି। ମଣିଷ ଜୀବନରେ ଜନ୍ମରୁ ଆରମ୍ଭ କରି ପ୍ରତ୍ୟେକ ପଦକ୍ଷେପରେ ଗୁରୁଙ୍କ ଆବଶ୍ୟକତା ରହିଛି। ଭାରତୀୟ ପରମ୍ପରାରେ ଗୁରୁଙ୍କ ସ୍ଥାନ ଦେବତାଙ୍କ ସହ ସମାନ। ମା ଆମକୁ କଥା କହିବା ଶିଖାନ୍ତି, ବାପା ଜୀବନର ଦାୟିତ୍ୱ ବୁଝନ୍ତି, ଶିକ୍ଷକ ଆମକୁ ବିଦ୍ୟା ଦିଅନ୍ତି ଆଉ ଜୀବନର ଅନୁଭବ ଆମକୁ ପରିପକ୍ୱ କରେ। ତେଣୁ କୁହାଯାଏ ଜୀବନରେ ଅନେକ ଗୁରୁ ଥାଇପାରନ୍ତି, କିନ୍ତୁ ପ୍ରତ୍ୟେକ ଗୁରୁଙ୍କ ଅବଦାନ ଆମ ପାଇଁ ଅମୂଲ୍ୟ।

ଆଷାଢ଼ ମାସର ପୂର୍ଣ୍ଣିମା ତିଥିକୁ ଗୁରୁପୂର୍ଣ୍ଣିମା ପର୍ବ ପାଳନ କରାଯାଏ। ଏହି ଦିନ ମହର୍ଷି ବ୍ୟାସଦେବଙ୍କ ଜନ୍ମଦିବସ ବୋଲି ବିଶ୍ୱାସ କରାଯାଏ। ବେଦର ସଂକଳନ, ମହାଭାରତ ରଚନା ଏବଂ ପୁରାଣଗୁଡ଼ିକର ସଂରକ୍ଷଣରେ ତାଙ୍କର ଅବଦାନ ଅପରିସୀମ। ସେଥିପାଇଁ ଏହି ଦିନକୁ ବ୍ୟାସ ପୂର୍ଣ୍ଣିମା ମଧ୍ୟ କୁହାଯାଏ। ଆଜିର ଦ୍ରୁତ ବଦଳୁଥିବା ସମୟର ଜ୍ଞାନର ଅଭାବ ନାହିଁ। ପୁସ୍ତକ ଅଛି, ଇଣ୍ଟରନେଟ୍ ଅଛି, କୃତ୍ରିମ ବୁଦ୍ଧିମତା ଅଛି, କିନ୍ତୁ ସଠିକ୍ ଦିଗ ବାଛିବାର ବିବେକ, ଚରିତ୍ର ଗଠନର ପ୍ରେରଣା ଓ ମାନବିକ ମୂଲ୍ୟବୋଧର ଶିକ୍ଷା ଆଜି ମଧ୍ୟ ଜଣେ ଗୁରୁଙ୍କଠାରୁ ହିଁ ମିଳିଥାଏ। ଜ୍ଞାନ ଆମକୁ ଦକ୍ଷ କରେ, କିନ୍ତୁ ଗୁରୁ ଆମକୁ ସେହି ଜ୍ଞାନକୁ ସଠିକ୍ ଉଦ୍ଦେଶ୍ୟରେ ବ୍ୟବହାର କରିବାକୁ ଶିଖାଇଥାନ୍ତି। ଆମ ଇତିହାସ ଓ ପୁରାଣରେ ଗୁରୁ ଶିଷ୍ୟ ପରମ୍ପରାର ଅନେକ ଉଦାହରଣ ରହିଛି। ଶ୍ରୀକୃଷ୍ଣ ଓ ସନ୍ଦୀପନୀ ମୁନି, ଶ୍ରୀରାମ ଓ ଋଷି ବଶିଷ୍ଠ, ଏକଲବ୍ୟଙ୍କ ଗୁରୁଭକ୍ତି, ଏହିସବୁ କାହାଣୀ ଆମକୁ ଶିଖାଇ ଯେ ଗୁରୁଙ୍କ ପ୍ରତି ସମ୍ମାନ ଓ ନିଷ୍ଠା ମଣିଷକୁ ମହାନ କରିଥାଏ। ଗୁରୁ ପୂର୍ଣ୍ଣିମା ଆମକୁ ଶିକ୍ଷା ଦିଏ କୃତଜ୍ଞତାର। ଯେଉଁମାନଙ୍କ ପାଖରୁ ଆମେ କିଛି ଶିଖିଛୁ ସେମାନଙ୍କୁ ସ୍ମରଣ କରିବା, ସମ୍ମାନ ଜଣାଇବା ଏବଂ ସେମାନଙ୍କ ଆଦର୍ଶକୁ ନିଜ ଜୀବନରେ ପାଳନ କରିବା ହିଁ ଏହି ଦିବସର ପ୍ରକୃତ ତାତ୍ପର୍ଯ୍ୟ।

ଶ୍ରୋତାବନ୍ଧୁ, ଆଜି ଜୁଲାଇ 29 ତାରିଖ ଅନ୍ତର୍ଜାତୀୟ ବାଘ ଦିବସ। ପ୍ରକୃତିର ସନ୍ତୁଳନ ରକ୍ଷାରେ ବାଘର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜଙ୍ଗଲର ରାଜା ଭାବେ ପରିଚିତ ବାଘ କେବଳ ଏକ ଶକ୍ତିଶାଳୀ ପ୍ରାଣୀ ନୁହେଁ, ବରଂ ଆମ ଜୈବ ବିବିଧତାର ସୁରକ୍ଷାର ଏକ ପ୍ରମୁଖ ପ୍ରତୀକ। ପ୍ରତିବର୍ଷ ଜୁଲାଇ 29 ତାରିଖରେ ବିଶ୍ୱବ୍ୟାପୀ ଭାବେ ଏହି ଦିବସ ପାଳନ କରାଯାଏ। 2010 ମସିହାରେ ରୁଷିଆର ସେଣ୍ଟ ପିଟର୍ସବର୍ଗରେ ଆୟୋଜିତ ଟାଇଗର ସମିଟ୍ ପରେ ବାଘ ସଂରକ୍ଷଣ ପ୍ରତି ସଚେତନତା ସୃଷ୍ଟି ପାଇଁ ଏହି ଦିବସର ଆରମ୍ଭ ହୋଇଥିଲା। ଭାରତରେ ବିଶ୍ୱର ସର୍ବାଧିକ ବନ୍ୟବାଘ ବାସ କରନ୍ତି, ସେମାନଙ୍କ ସୁରକ୍ଷା ପାଇଁ ପ୍ରୋଜେକ୍ଟ ଟାଇଗର ପରି ଅନେକ ପଦକ୍ଷେପ ନିଆଯାଇଛି। ଓଡ଼ିଶାର ଶିମିଳିପାଳ ଜାତୀୟ ଉଦ୍ୟାନ ମଧ୍ୟ ବାଘଙ୍କର ପ୍ରମୁଖ ବାସସ୍ଥାନ। ବାଘଙ୍କ ସଂଖ୍ୟା ହ୍ରାସର ମୁଖ୍ୟ କାରଣ ହେଉଛି ଜଙ୍ଗଲ ନଷ୍ଟ, ଅବୈଧ ଶିକାର ଏବଂ ମାନବ ବନ୍ୟଜନ୍ତୁର ସଂଘର୍ଷ। ତେଣୁ ବାଘକୁ ବଞ୍ଚାଇବା ମାନେ ଜଙ୍ଗଲକୁ ବଞ୍ଚାଇବା, ଆଉ ଜଙ୍ଗଲ ବଞ୍ଚିଲେ ପରିବେଶ ଓ ମାନବ ଜୀବନ ମଧ୍ୟ ସୁରକ୍ଷିତ ରହିବ। ଆସନ୍ତୁ, ଏହି ଜାତୀୟ ବାଘ ଦିବସରେ ଆମେ ସମସ୍ତେ ପ୍ରକୃତି ଓ ବନ୍ୟଜନ୍ତୁ ସଂରକ୍ଷଣ ପ୍ରତି ସଚେତନ ହେବା ଏବଂ ଆଗାମୀ ପିଢ଼ି ପାଇଁ ଏକ ସବୁଜ ସୁରକ୍ଷିତ ପୃଥିବୀ ଗଢ଼ିବାର ସଂକଳ୍ପ ନେବା।

ଶ୍ରୋତାବନ୍ଧୁ, ଆସନ୍ତୁ ଜାଣିନେବା ଆଜିର ଇତିହାସ ସମ୍ପର୍କରେ। 1876 ମସିହା ଆଜିର ଦିନରେ ଭାରତରେ ବିଜ୍ଞାନ ସଂଗଠନର ସ୍ଥାପନା ହୋଇଥିଲା। 1891 ମସିହା ଜୁଲାଇ 29 ତାରିଖରେ ପ୍ରସିଦ୍ଧ ସମାଜ ସୁଧାରକ ଓ ସ୍ୱାଧୀନତା ସଂଗ୍ରାମୀ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କର ନିଧନ ହୋଇଥିଲା। 1899 ମସିହା ଆଜିର ଦିନରେ ନ୍ୟୁୟର୍କରେ ପ୍ରଥମ ମୋଟର ସାଇକେଲ ରେସ୍ର ଆୟୋଜନ କରାଯାଇଥିଲା। 1980 ମସିହା ଜୁଲାଇ 29 ତାରିଖରେ ମସ୍କୋ ଅଲମ୍ପିକ୍ସରେ ଭାରତ ହକିରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା। ଜୁଲାଇ 29 ତାରିଖ 1981 ମସିହାରେ ବ୍ରିଟେନ୍ର ରାଜକୁମାର ଚାର୍ଲସ୍ ଏବଂ ରାଜକୁମାରୀ ଡାଇନାଙ୍କର ବିବାହ ବହୁ ଆଡ଼ମ୍ବରରେ ହୋଇଥିଲା। 1996 ମସିହା ଆଜିର ଦିନରେ ପରମାଣୁ ପରୀକ୍ଷଣ କରିଥିଲା ଚୀନ। 1996 ମସିହା ଆଜିର ଦିନରେ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ କରିଥିବା ପ୍ରମୁଖ ମହିଳାଙ୍କ ମଧ୍ୟରେ ଅନ୍ୟତମ ହେଉଛନ୍ତି ଅରୁଣ ଆସଫ ଅଲିଙ୍କର ପରଲୋକ ହୋଇଥିଲା।

ଆସନ୍ତା ଜାଣି ନେବା ପାଣିପାଗ ସୂଚନା ସମ୍ପର୍କରେ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଉ ପଶ୍ଚିମବଙ୍ଗକୁ ଓଡ଼ିଶାକୁ ଲାଗି ରହିଥିବା ସ୍ଥାନଗୁଡ଼ିକରେ ସକ୍ରିୟ ରହିଥିବା ଗଭୀର ଅବପାତର ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି। ଅବପାତ ବର୍ତ୍ତମାନ ପଶ୍ଚିମ ଉତ୍ତର ଦିଗ ପଶ୍ଚିମ ଦିଗକୁ ଗତି କରୁଛି। ଏହାର ପ୍ରଭାବରେ ଆଜି ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ଏବଂ ବରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଆଜି କଳାହାଣ୍ଡି ଜିଲ୍ଲାରେ ସର୍ବୋଚ୍ଚ ତାପମାତ୍ରା 26 ଡିଗ୍ରୀ ସେଲ୍ସିୟସ୍ ଏବଂ ସର୍ବନିମ୍ନ 24 ଡିଗ୍ରୀ ସେଲ୍ସିୟସ୍ ରହିବ।

0: visto a vida amorosa.
1: ପ୍ରଚାର କଲୁ ଲୋକଗୀତ କ୍ରମରେ ସଞ୍ଚାର ଗୀତ ପରିବେଷଣ କରିଥିଲେ ଶିଳ୍ପୀ ମନବୁଦ୍ଧ ଭଟ୍ଟ ଓ ସାଥୀ ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମର ପ୍ରଥମ କଣ୍ଠଶିଳ୍ପୀ ଶଙ୍କର ପ୍ରସାଦ ଦତ୍ତ ଗୀତ ରଚନା କରିଛନ୍ତି ଗୌରଚନ୍ଦ୍ର ମହାନ୍ତି।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଏଥର ଶୁଣନ୍ତୁ ନରସିଂହ ମହାପାତ୍ରଙ୍କ ଗୀତ ରଚନାରୁ ଗାଇଛନ୍ତି ଗାୟତ୍ରୀ ବୋଷ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

ଆପଣମାନେ ଶୁଣିଛନ୍ତି କେତୋଟି ସୁଗମ ସଙ୍ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଶୁଣନ୍ତୁ। କଣ୍ଠଶିଳ୍ପୀ ହେଲେ ରଘୁନାଥ ପାଣିଗ୍ରାହୀ, ଗୀତିକାରଙ୍କ ଆଉ ଏକ ଗୀତ ରଚନାରୁ।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ଏଥର ଶୁଣନ୍ତୁ ଗୀତା ପଟ୍ଟନାୟକ କଣ୍ଠରେ ରଜନୀକାନ୍ତ ନାୟକଙ୍କ ଗୀତ ରଚନାରୁ।

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ, ଗାଇଛନ୍ତି ଶିଳ୍ପୀ ଅକ୍ଷୟ କୁମାର ମହାନ୍ତି, ଗୀତ ରଚନା କରିଛନ୍ତି ରଜନୀକାନ୍ତ ନାୟକ।

0: After a brief pause in the ongoing conflict in the region, there has been a worrying resumption of attacks and escalation of hostilities. Mr. Harish said that free and unimpeded navigation and commerce through the international waterways must be restored. The Supreme Court dismissed a plea filed by the Odisha government against the release of the film Mahaprabhu Jagannath, saying that animation is a new form of art created for children and cannot be curtailed because of such petitions. A bench comprising Justices B.V. Nagarathna and R. Mahadevan heard the arguments and declined to modify its earlier order, which allowed the release of the film. The Odisha government had contended that the release of the film could create law and order issues after objections were raised by some sections on the depiction of Lord Jagannath. International Tiger Day is being observed across the world today to raise awareness about tiger conservation, protect natural habitats, and address the declining number of wild tigers. Vice President and Prime Minister extend greetings to the wildlife enthusiasts on the day. In a social media post, Mr. Radhakrishnan said that with the world's largest wild tiger population, India's success reflects sustained efforts in habitat conservation, scientific monitoring, anti-poaching measures, and the unwavering dedication of forest personnel, scientists, conservationists, and local communities. And that is the end of this news bulletin.
1: ଏତେବେଳେ ଯେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଭବାନୀପାଟଣା ବର୍ତ୍ତମାନ ଶୁଣନ୍ତୁ ଚାଷର କଥା
2: ଆମର୍ ଗାଁ ଗହଲିତି ଭିନ୍ ଭିନ୍ ଧରଣର ପଶୁପକ୍ଷୀ ପାଳନ କରାହେସି ଆମର୍ ଚାଷୀ ଦଦା ଭାଇ ଭଏନ୍ମାନେ ଭିନ୍ ଭିନ୍ ଧରଣର ପଶୁପକ୍ଷୀ ପାଳନ କରସନ୍ ଏନ୍ତା ପଶୁପକ୍ଷୀ ପାଳନରୁ ବତକ ଗୋଟେ ଲାଭଜନକ ବ୍ୟବସାୟକେ ମାତର୍କ କେନ୍ତା କି ନାଇଁ ବତକକେ ଆମେ ବୈଜ୍ଞାନିକ ପଦ୍ଧତିନେ ପାଳନ କଲେ ଆମେ ଅଧିକ ଲାଭ ପାଇପାର୍ମା ଆଜି ଇ କାର୍ଯ୍ୟକ୍ରମ ମାଧ୍ୟମରେ ଜାନ୍ମା ହେନ୍ତା ତ ନଦୀ ନାଲ ଜୋର ବନ୍ଥି ଆମେ ବତକକେ ପାଲିପାର୍ମା ଆର୍ ବତକର କାମ କରିକିନା ବି ଆମେ ଚାଷବାସ କରିପାର୍ମା କାଇଁ ଯେ ବୋଇଲେ ଦିନର ନଅଟା ଭିତରେ ବତକ ଅଣା ଦେଇଦେସି ଆର୍ ଅଣ୍ଡା ଦେଇଦେଲେ ଆମେ ଅଣ୍ଡାକେ ସହଜେ ଆଣିପାର୍ମା ଆର୍ ତାରୁ ଆମେ ଚାଷ କାମକେ ଯାଇପାର୍ମା ତ ହେତିର୍ଲାଗି ଚାଷ କାମ ସାଙ୍ଗେ ଆମେ ବତକ ବି ପାଳନ କରିପାର୍ମା ଆମର୍ ଚାଷୀ ନାନୀମାନେ ବି ଘରର କାମ ଧନ୍ଦା ସାରିକିନା ବତକ ପାଲିପାର୍ବେ ବତକ କମ୍ ଖର୍ଚ୍ଚାତି ପାଳନ କରିହେସି ଆର୍ ଅଧିକ ଲାଭ ହେଇପାର୍ସି ବତକ ଆର୍ କୁକୁଡ଼ା ନୁ ବତକର ଅଣା 15-25 ଗ୍ରାମ ତକ ଅଧିକ ଥିସି ଆର୍ ବଛରକେ କୁକୁଡ଼ାଠାନୁ ବତକ ଅଧିକ ଅଣ୍ଡା ଦେସି ସବକନୁ ବଡ଼ କଥା ହେଲା କୁକୁଡ଼ାକେ ଭିନ୍ ଭିନ୍ ଧରଣର ରୋଗ ହେସି ମାତର୍କ ହେ ତୁଳନାରେ ବତକମାନଙ୍କେ ହେତ୍କି ରୋଗ ରୁଗା ନେଇ ହିଏନା ମାଛ ଚାଷ ଧାନ ଚାଷ ତାଙ୍କେ ବି ଆମେ ବତକକେ ପାଳନ କରିପାର୍ମା ବନ୍ଧନେ ଯଦି ଆମେ ବତକକେ ଛାଡ଼ମା ହେଠାନେ ସେ ଚରି ବୁଲ୍ବା କିରୁମ କିରାକୁରି ବେଙ୍ଗ ଫୁଲାକେ ଖେଇକିନା ତାର ପେଟ ଭରି ଯାଇସି ହେତିକାଜେ ବତକର ଖାଦ କାଜେ ବି ଆମକେ ଖୁବ୍ ପଇସା ଖର୍ଚ୍ଚା କରବାକେ ନେଇ ପଡ଼େ ଆର୍ ଲାଭ ବି ଅଧିକ ହେସି ବୈଜ୍ଞାନିକ ଜ୍ଞାନ କୌଶଳ ଯଦି ଆମେ ବ୍ୟବହାର କର୍ମା ଇ ବତକ ପାଳନକେ ବି ଆମେ ଅଧିକ ନୁ ଅଧିକ ଲାଭ ପାଇପାର୍ମା ହେଥିର୍ଲାଗି ଯେତ୍କି ବେଳେ ବି ଆମେ ବତକ ପାଳନ ବିଷୟରେ ଭାବୁଛେ ତାର ଭିନ୍ ଭିନ୍ ଦିଗ ପ୍ରତି ଚିନ୍ତା କର୍ମା ପହିଲା ଜାନ୍ମା ବତକର ଭିନ୍ ଭିନ୍ କିସମ ବାବଦ ନେ ବତକ ସାଧାରଣତଃ ଦୁଇ ପ୍ରକାରର ଥିସି ଗୋଟେ ଅଣ୍ଡା ଦିଆ ବତକ ଆର୍ ଗୋଟେ ମଉସ କାଜେ ବତକ ଆମର ବଜାରର ଚାହିଦା ହିସାବରେ ଆମେ ବତକ ପାଳନ କର୍ମା ଆମର ବଜାରନେ ଯଦି ବତକ ଅଣାର ଖୁବ୍ ଚାହିଦା ଅଛେ ବୋଲେ ଅଣ୍ଡା ଦିଆ ବତକ ପାଳନ କର୍ମା ଆର୍ ଆମର୍ ବଜାରଟି ଯଦି ମଉସ କାଜେ ଖୁବ୍ ଚାହିଦା ଅଛେ ତାହେଲେ ଆମେ ମଉସ କାଜେ ବତକ ପାଳନ କର୍ମା ସବୁବେଳେ ଧ୍ୟାନ ରଖ୍ମା ବଜାରର ଚାହିଦା ହି ପାସେ ଆମେ ବତକ ପାଳନ କର୍ମା ବତକ ପାଳନ କର୍ବା ଆଗନୁ ବତକକେ ଠିକ୍ ହି ପାସେ ବାଛ୍ମା ଠିକ୍ ହି ପାସେ ତାର ଚିଆଁମାନଙ୍କର ଯତ୍ନ ନମା ଆର୍ ଲାଳନ ପାଳନ କର୍ମା ଆର୍ ବତକ କାଜେ ଯେନ୍ ଘର କର୍ମା ହେତାକେ ଧ୍ୟାନ ଦମା ଯେ କୁକୁଡ଼ା ମାଗଡ଼ା ଯେନ୍ତାକି ତାକେ ଘିଚି ଘୁଚା ନେଇ ନେଇଯାଏ ଆର୍ ବତକର ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେଇକିନା ଆମେ ତାକେ ଟୀକାକରଣ ବି କର୍ବାକେ ପଡ଼୍ସି ଛୁଟିଆ ଛୁଟିଆ ଦିଗ ପ୍ରତି ଯଦି ଆମେ ଧ୍ୟାନ ଦମା ଇ ବତକ ବ୍ୟବସାୟନୁ ଆମେ ଅଧିକ ଲାଭ ପାଇପାର୍ମା ଅଣ୍ଡା ଦିଆ ବତକ ଭିତରେ ଆମର ଖାକି କ୍ୟାମ୍ବେଲ ଆର୍ ଇଣ୍ଡିଆନ୍ ରନର୍ ଖୁବ୍ ଚାଲ୍ସି ବୋଲେ ଇତାକେ ଖୁବ୍ ଲୋକ ପସନ୍ଦ କରସନ୍ ଇ ଖାକି କ୍ୟାମ୍ବେଲ ବତକ ବଛରକେ 250-300

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚି ପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

ତାର ଆଗମନର କଳ୍ପନା ମାତ୍ରକେ ମନ ଉଲ୍ଲସିତ ହୁଏ। ତାର ସୁଗନ୍ଧ ଜୀବନରେ ଆହୁରି ଜୀବନ ଭରିଦିଏ। ବିଶ୍ୱାସ ସହ ନିଶ୍ୱାସ ଚାଲେ ଯେ ହୃଦୟର ବଗିଚାରେ ଆଶା ହଲେ ଝୁଲେ।

ସ୍ୱାଗତ ଆପଣଙ୍କୁ ଶକ୍ତି ରୂପାର ଗୀତ ପସରା, ଯେଉଁଥିରେ ଆଜି ଅଛି ଟୋପାଏ ବର୍ଷାର ଭାବ ଅସରା। ଆପଣଙ୍କ ପାଖେ ଅଛନ୍ତି ଟୋପାଏ ବର୍ଷା ସହ ଦୀପ୍ତିମୁନ। ନମସ୍କାର।

ଟୋପାଏ ବର୍ଷା ମନର ଶୁଖିଲା ଅଗଣାକୁ ଓଦା କରିଯାଏ। ନେଇ ଆସେ ସାଥିରେ ସ୍ନେହ, ଶ୍ରଦ୍ଧା, ଆଶ୍ୱସ୍ତି, ଜୀବନର ଗତି, ଆନନ୍ଦର ପଂକ୍ତି। ତେଣୁ ହିତ ସମ୍ପର୍କର ବାଲିଘରକୁ ଆହୁରି ମଜବୁତ କରିଯାଏ ଟୋପାଏ ବର୍ଷା। ଟୋପାଏ ବର୍ଷା ଉଦାର ମଣିଷ ପରି ସମସ୍ତଙ୍କୁ କ୍ଷମା କରିଦେଇ ପୁଣି ଥରେ ପହଞ୍ଚିଯାଏ ନୂଆ କାହାଣୀ ଲେଖିଦେବା ପାଇଁ। ତା ପାଇଁ ଅନେକ କାହାଣୀ ଲେଖା ସରିଛି ଓ ଆହୁରି ଅଧିକ କାହାଣୀ ଲେଖା ହେବାର ଅପେକ୍ଷାରେ ଅପେକ୍ଷା ତ ରହିଥାଏ ଟୋପାଏ ବର୍ଷାର ବି। ଅନ୍ଧାର ଭିତରେ ମଧ୍ୟ ଟୋପାଏ ବର୍ଷାର ସ୍ପର୍ଶ ଜାଣିହୁଏ। ସେ ନୀରବରେ କିଛି କୁହେ, କହିବା ବୁଝିବା ଏକ ନିରନ୍ତର ଆଳାପ ଟୋପାଏ ବର୍ଷା ସହ ନିଝୁମ ରାତିରେ।

ଘନ ଅନ୍ଧାର ଭିତରେ ଟୋପାଏ ବର୍ଷାର ସ୍ପର୍ଶକୁ ସ୍ପଷ୍ଟ ବାରି ହୁଏ। ଅନ୍ଧାରରେ ଅନେକ କାହାଣୀ ତିଆରି ହେଉଥାଏ। ହାତ ବଢ଼େଇଦେଲେ ଯେମିତି ଛୁଇଁ ହୋଇଯାଏ, ସେମିତି ମାଟିରେ ଟୋପାଏ ବର୍ଷାର ଅସ୍ତିତ୍ୱ ସ୍ୱତଃ ସମ୍ପୂର୍ଣ୍ଣ ଆଙ୍କି ହୋଇଥାଏ। ମାଟି ଭିତରର ଯେତେ ସବୁ ରହସ୍ୟ ଏଥର ଉପରକୁ ଉଠେ। ଉପରକୁ ଉଠିବା ସ୍ୱାଭାବିକ ହେଲେ ବି ସେଥିରେ ଟୋପାଏ ବର୍ଷାର ଅନ୍ତହୀନ ବିରତିର କାହାଣୀ ଲାଖି ହୋଇଥାଏ। ଲାଖି ହୋଇଥାଏ ଯେ ଲାଗେ ନିଜ କାହାଣୀ ପରି, ନିଜର ବର୍ତ୍ତମାନ ବା ଅତୀତ ପରି। ଯେହେତୁ ଟୋପାଏ ବର୍ଷା ଅତୀତରେ ବି ଥିଲା, ବର୍ତ୍ତମାନରେ ବି ଅଛି ଏବଂ ଭବିଷ୍ୟତରେ ବି ଥିବ, ତାର ଥିବା ହିଁ ସତ୍ୟ। ଯେମିତି ଦୁଇଟି ହୃଦୟ ଅଛି, ମାନେ ଅସରନ୍ତି ବିରତି ବି ଅଛି।

ଟୋପାଏ ବର୍ଷାର ରଙ୍ଗ ବେରଙ୍ଗ ଜାତି ଜାତିକା ସ୍ୱପ୍ନକୁ ମାଟି ଧାରଣ କରେ। ଅନେକ ଲେଖି ସାରିଲା ପରେ ବି ପଢ଼ିପାରୁନଥିବା କଥା ସବୁକୁ ମାଟି ଥୋଇପାରେ ବର୍ଷାର ହାତ ଧରି। ଜଳି ଜଳି ଜଳୁଥିବା ଆଗ୍ନେୟଗୁଡ଼ିକୁ ଟୋପାଏ ବର୍ଷା ଶାନ୍ତ କରିପାରେ କି ନା କିଏ ଜାଣେ, କିନ୍ତୁ ପ୍ରୟାସ ଜାରି ରଖିଥାଏ। ଜାରି ରଖିବା ବି ଏକ ସମ୍ଭାବନା, ଭବିଷ୍ୟତ ବଦଳେଇ ପାରିବାର ଆଶାର ଗହଣା। ଜୀବନ ବି ଟୋପାଏ ବର୍ଷା, ଟୋପା ଟୋପା ହୋଇ ଅହର ଝରୁଥିଲେ ଝରଣା ଓ ସୀମିତ ହୋଇ ରହିଲେ ନିଜ ଭିତରେ ନିଜେ ଏକ ମରୁଭୂମିର ଜୋଛନା, ଯିଏ ତପ୍ତ ଅଶାନ୍ତ ବିତୃଷ୍ଣାରେ ଜର୍ଜରିତ। ଏତେ ସବୁ ଭିତରେ ବି ଟୋପାଏ ବର୍ଷା ସବୁକୁ ଶାନ୍ତ କରିପାରେ, କରିପାରେ ସେ ଅନ୍ୟଠୁ ନିଜକୁ ଭିନ୍ନ।

ଅନାବନା ଭିଡ଼ ଭିତରେ ଖୋଜୁଥିବା ନିଜର ପ୍ରିୟର ମଣିଷ ପରି ହିଁ ତ ଟୋପାଏ ବର୍ଷା, ଅଜଣା ଅଦେଖା ନୁହେଁ, ଜନ୍ମ ଜନ୍ମାନ୍ତରର ଅନ୍ୱେଷଣ ହିଁ ତ ଟୋପାଏ ବର୍ଷା। ପରଛା ଆଲୁଅ ଭିତରେ ହୀରା ସଦୃଶ ଚକ୍ଚକ୍ କରୁଥିବା ଆଲୋକର ଉତ୍ସ ହିଁ ତ ଟୋପାଏ ବର୍ଷା। ପ୍ରକୃତିର ନିରବ ସାଧନା ହିଁ ଟୋପାଏ ବର୍ଷା। ସୂର୍ଯ୍ୟଙ୍କ ଅହରହ ପ୍ରୟାସ ହିଁ ଟୋପାଏ ବର୍ଷା। ମେଘର ତ୍ୟାଗ ହିଁ ଟୋପାଏ ବର୍ଷା। ମାଟିର ଆଶା ଜଗତର ଭରସା ଟୋପାଏ ବର୍ଷା। ସାଗରର କୁନି କୁନି ବିଶ୍ୱାସ ହିଁ ତ ଟୋପାଏ ବର୍ଷା। ବର୍ଷା ବୁନ୍ଦାର ସ୍ୱତନ୍ତ୍ର ପରିଚୟ ନଥାଇପାରେ, ତଥାପି ସାଗରକୁ ବିଶାଳ କରିବାର ମୂଳରେ ରହିଛି ଟୋପାଏ ବର୍ଷା।

ରୂପା ହେ ବର୍ଷା, ପ୍ରିୟର ଗୀତଟିଏ ବର୍ଷା, ମା କୋଳରେ ଝୁଲୁଥିବା କୁନି ଝିଅଟିଏ ତ ବର୍ଷା, ପ୍ରେମିକର ଅପେକ୍ଷା ରୂପା ହେ ବର୍ଷା, ସ୍ନେହ ଶ୍ରଦ୍ଧା ଭଲ ପାଇବା ଆପଣାପଣ ଏସବୁ ତ ଖୁବ୍ ଗହନ କଥା, କିନ୍ତୁ ଏସବୁଥିରେ ରୂପାଏ ବର୍ଷା, ଏଥିରେ ହିଁ ଶୋଷ ମେଣ୍ଟିଯାଏ। ଏହା ତ ତୃଷାର୍ଥର ଜୀବନ ଗୀତା। ଡହ ଡହ ଖରାରେ ପ୍ରଶ୍ନ ବାଛି ରୂପାଏ ବର୍ଷା, ତାର ଉତ୍ତର ବି ବର୍ଷା। ମିଛି ମିଛିକା ସ୍ୱପ୍ନର ବିରାଟ ବାରବାର ଭିତରେ ବାସ୍ତବତା ହିଁ ତ ରୂପାଏ ବର୍ଷା। ଦୁବଘାସ ଉପରେ ମୁକ୍ତା ପରି ଝଟକୁଥିବା ସେ ହିଁ ତ ରୂପାଏ ବର୍ଷା। ତନୁମନକୁ କିଣି ନେଉଥିବା ସେ ଅନନ୍ୟ ସ୍ପର୍ଶ ହିଁ ତ ରୂପାଏ ବର୍ଷା। ରୂପାଏ ବର୍ଷା ଓ ଲୁହ ଉଭୟେ ମେଳ ଖାଆନ୍ତି, ମେଳ ଖାଆନ୍ତି ଯେ ଉଭୟେ ଗପି ବସନ୍ତି ଢେର ସମୟ ଯାଏ, ତଥାପି କିଛି କୁହନ୍ତି ଆଉ କିଛି ଲୁଚାଇ ନିଜ ପାଖରେ ରଖନ୍ତି, ଠିକ୍ ମଣିଷ ପରି। ଯେହେତୁ କିଛି କହିହୁଏ ଏବଂ କିଛି ନିଜ ପାଖରେ ରଖିବା ହିଁ ଉଚିତ ମନେ ହୁଏ, ଲୁହ ବି ତ ଖୁବ୍ ନିଜର। ବହିଗଲେ କୋହ ବି କେବେ କେବେ ବହିଯାଏ, ଆଉ କୋହ ବହିଗଲେ ମାନ ଅଭିମାନ ଏକାବେଳକେ ଚାଲିଯାଆନ୍ତି, ଠିକ୍ ଟୋପାଏ ବର୍ଷା ପରି ଲୁହ ବି।

ଆଜି ଶକ୍ତିରୂପାର ଗୀତ ପସରା ନେଇ ଆସିଥିଲା ଟୋପାଏ ବର୍ଷାର ଅନ୍ତହୀନ କାହାଣୀ। ଏବେ କାର୍ଯ୍ୟକ୍ରମ ସରିବାକୁ ବସିଲାଣି। ଆପଣଙ୍କ ମତାମତ ହିଁ ଆମ ପାଇଁ ଆଣିଦେବ ଉତ୍ସାହ ଗଣି ଗଣି। ଆମ ଠିକଣା ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ପିନ୍ 766001 ଜିଲ୍ଲା କଳାହାଣ୍ଡି। ଏବଂ ଟାଇପ୍ କରି ପଠାଇଦେବା ପାଇଁ ଆମ ହ୍ୱାଟ୍ସଆପ୍ ନମ୍ବରଟି 8895994143। ଏଥର ରହୁଛୁ। ଆପଣ ସୁସ୍ଥ ରୁହନ୍ତୁ, ହସୁଥାନ୍ତୁ। ନମସ୍କାର।

ପ୍ରଚାର କଲୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।

0: ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ଦିନ 1:50 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରପରେ ଶୁଣିବେ ମିଡ୍ ଡେ ନ୍ୟୁଜ୍ ଓ ଦୋପହର ସମାଚାର ଆକାଶବାଣୀ ଦିଲ୍ଲୀରୁ, ଏବଂ ଆଞ୍ଚଳିକ ସମ୍ବାଦ ଶୁଣିବେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଦିଲ୍ଲୀରୁ ତେବେ ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଆମ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଲୋକସଭାରେ ଜାରି ରହିଛି ସାର୍ବଜନୀନ ପରୀକ୍ଷା ଅସାଧୁ ନିବାରଣ ସଂଶୋଧନ ବିଲ୍ 2026 ଉପରେ ଆଲୋଚନା। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ରାଜ୍ୟସଭା ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ। ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ସଂଶୋଧନ ବିଧେୟକ 2026 ଲୋକସଭାରେ ଆଗତ। ବାଘ ସଂରକ୍ଷଣ ଏବଂ ବଂଶବୃଦ୍ଧି ନେଇ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ବ୍ୟାଘ୍ର ଦିବସ। ଓଡ଼ିଆ ଆନିମେସନ ଚଳଚ୍ଚିତ୍ର ମହାପ୍ରଭୁ ଜଗନ୍ନାଥ ମୁକ୍ତିଲାଭ ବିରୁଦ୍ଧରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆଗତ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ। ଏବଂ ହର୍ମୁଜ ପ୍ରଣାଳୀ ନିକଟରେ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣକୁ ଭାରତର ଦୃଢ଼ ନିନ୍ଦା। ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ଉପରେ ଲୋକସଭାରେ ଆଲୋଚନା ଜାରି ରହିଛି। 2024 ଆଇନକୁ ସଂଶୋଧନ ନେଇ ଏହି ବିଲ୍ରେ କେତେକ ପ୍ରସ୍ତାବ ରହିଛି। କାର୍ମିକ ସାଧାରଣ ଅଭିଯୋଗ ଓ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଗତ ସୋମବାର ଏହି ବିଲ୍କୁ ଲୋକସଭାରେ ଆଗତ କରିଥିଲେ। ଆଜିର ଆଲୋଚନାରେ ଅଂଶଗ୍ରହଣ କରି ଜେଡିୟୁ ସାଂସଦ ଦିନେଶ୍ୱର କମାଇ ବିଲ୍ ଆଗତ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ କହିଛନ୍ତି, ଶିକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା ବୃଦ୍ଧି ସହିତ ଛାତ୍ର

0: की संख्या 2014 में 47 टाइगर रिजर्व्स होते थे, उनकी संख्या बढ़कर भी 58 हुई। सारे टाइगर रिजर्व्स हैं वो एक ही पोर्टल पे कैसे आए, एक ही वेबसाइट पर कैसे आए, ताकि जो प्रेशर केवल कुछ जगहों पे रहता है वो डिस्ट्रीब्यूट कैसे हो, ज्यादा अवेयरनेस कैसे हो, इसके लिए भी जो आज एनटीसीए ने नए एक इंटीग्रेटेड पोर्टल की शुरुआत करी है।
1: ଓଡ଼ିଆ ଆନିମେସନ ଚଳଚ୍ଚିତ୍ର ମହାପ୍ରଭୁ ଜଗନ୍ନାଥ ମୁକ୍ତିଲାଭ ବିରୁଦ୍ଧରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆଗତ ଆବେଦନକୁ ସୁପ୍ରିମକୋର୍ଟ ଆଜି ଖାରଜ କରିଦେଇଛନ୍ତି। ବିଚାରପତି ଜଷ୍ଟିସ୍ ଡିଭି ନାଗରତ୍ନା ଏବଂ ଜଷ୍ଟିସ୍ ଆର୍ ମହାଦେବନଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି କହିଛନ୍ତି, ପିଲାମାନଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଏହା ହେଉଛି କଳାର ଏକ ନୂତନ ରୂପ। ଏଭଳି ଆବେଦନ ମାଧ୍ୟମରେ ଏହାକୁ ହ୍ରାସ କରାଯାଇପାରିବ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି। ଚଳଚ୍ଚିତ୍ରର ମୁକ୍ତିଲାଭକୁ ନେଇ ଦିଆଯାଇଥିବା ପୂର୍ବ ଅନୁମତିକୁ ଖଣ୍ଡପୀଠ କାଏମ ରଖିଛନ୍ତି। ସୂଚନାଯୋଗ୍ୟ, ଏହି ଚଳଚ୍ଚିତ୍ର ଉପରେ ସମାଜର କିଛି ବର୍ଗଙ୍କଠାରୁ ଆପତ୍ତି ଅଭିଯୋଗ ଆସିବା ପରେ ରାଜ୍ୟ ସରକାର ଏହାର ମୁକ୍ତିଲାଭ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିପାରେ ବୋଲି ଅଭିଯୋଗ ଆଧାରରେ ସୁପ୍ରିମକୋର୍ଟରେ ଆବେଦନ ଦାଖଲ କରିଥିଲେ। ଦକ୍ଷିଣ ପଶ୍ଚିମ ଜାପାନର କୁମାମୋଟୋ ଅଞ୍ଚଳରେ ଗତକାଲି ହୋଇଥିବା ଭୂକମ୍ପ ଯୋଗୁଁ 13 ଜଣଙ୍କର ମୃତ୍ୟୁ ଘଟିଛି। ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ହୋଇଥିବା ବେଳେ ପରିବହନ ବ୍ୟବସ୍ଥାରେ ଅସ୍ୱାଭାବିକତା ଦେଖାଦେଇଛି। ପ୍ରବଳ ଗରମ ଯୋଗୁଁ ଆଶ୍ରୟସ୍ଥଳୀରେ ଥିବା ହଜାର ହଜାର ଲୋକଙ୍କୁ ଦିଆଯାଉଥିବା ସହାୟତା କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। କ୍ୟୁଶୁ ସିନକାନସେନ୍ ବୁଲେଟ୍ ଟ୍ରେନ୍ ଏବଂ କିଛି ବିମାନ ବନ୍ଦରରେ ବିମାନ ଚଳାଚଳ ବ୍ୟାହତ ହୋଇଛି। ସେନା ଓ ଜରୁରୀକାଳୀନ ସେବାର କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ପ୍ରଧାନମନ୍ତ୍ରୀ ସାନାଏ ତାକାଇଚି କହିଛନ୍ତି, ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଚାଲିଛି। 36,900 ଘରକୁ ବିଦ୍ୟୁତ୍ ସେବା ବ୍ୟାହତ ହୋଇଥିବା ବେଳେ ଅନେକ ଅଞ୍ଚଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଜାପାନ ଭୂମିକମ୍ପକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ଏଭଳି ପରିସ୍ଥିତିରେ ଜାପାନର ଜନସାଧାରଣ ଓ ସରକାରଙ୍କ ପ୍ରତି ଭାରତର ସମର୍ଥନ ରହିଛି। ହର୍ମୁଜ ପ୍ରଣାଳୀ ନିକଟରେ କେତେକ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣକୁ ଭାରତ ଦୃଢ଼ ନିନ୍ଦା କରିଛି। ଏହି ଅଞ୍ଚଳରେ ବାଣିଜ୍ୟିକ ପରିବହନ ଓ ବେସାମରିକ ଭିତ୍ତିଭୂମିକୁ ଟାର୍ଗେଟ୍ କରାଯାଉଥିବାରୁ ତାହାକୁ ବନ୍ଦ କରାଯିବା ଉଚିତ ବୋଲି ମିଳିତ ଜାତିସଂଘରେ ଅବସ୍ଥାପିତ ଭାରତର ସ୍ଥାୟୀ ପ୍ରତିନିଧି ପି ହରିଶ କହିଛନ୍ତି। ଏହି ଅଞ୍ଚଳରେ ଚାଲିଥିବା ସଂଘର୍ଷରେ କିଛି ସମୟର ବିରତି ପରେ ପୁଣି ଆକ୍ରମଣ ଓ ଶତ୍ରୁତା ବୃଦ୍ଧି ପାଇବା ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି। ଚଳିତ ମାସରେ ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ବେଳେ ଜିଏଫ୍ଏସ୍ ଗାଲାକ୍ସି, ଏମ୍ଟି ଅଲ୍ ବାହିଆ ଏବଂ ଏମ୍ଟି ମୁମ୍ବାସା ସମେତ କେତେକ ଜାହାଜ ଉପରେ ହୋଇଥିବା ଆକ୍ରମଣକୁ ଶ୍ରୀ ହରିଶ ଭାରତ ପକ୍ଷରୁ ଦୃଢ଼ ନିନ୍ଦା କରିଛନ୍ତି। ସେ କହିଛନ୍ତି, ଅନ୍ତର୍ଜାତୀୟ ଜଳପଥ ଦେଇ ମୁକ୍ତ ତଥା ଅବାଧ ଜାହାଜ ଚଳାଚଳ ଏବଂ ବାଣିଜ୍ୟର ପୁନରୁଦ୍ଧାର କରାଯିବା ଆବଶ୍ୟକ। ମୁଖ୍ୟ ସମ୍ବାଦ ପୁଣିଥରେ। ଲୋକସଭାରେ ଜାରି ରହିଛି ସାର୍ବଜନୀନ ପରୀକ୍ଷା ଅସାଧୁ ନିବାରଣ ସଂଶୋଧନ ବିଲ୍ 2026 ଉପରେ ଆଲୋଚନା। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ରାଜ୍ୟସଭା ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ। ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ସଂଶୋଧନ ବିଧେୟକ 2026 ଲୋକସଭାରେ ଆଗତ। ବାଘ ସଂରକ୍ଷଣ ଏବଂ ବଂଶବୃଦ୍ଧି ନେଇ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ବ୍ୟାଘ୍ର ଦିବସ। ଓଡ଼ିଆ ଆନିମେସନ ଚଳଚ୍ଚିତ୍ର ମହାପ୍ରଭୁ ଜଗନ୍ନାଥ ମୁକ୍ତିଲାଭ ବିରୁଦ୍ଧରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆଗତ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ। ଏବଂ ହର୍ମୁଜ ପ୍ରଣାଳୀ ନିକଟରେ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣକୁ ଭାରତର ଦୃଢ଼ ନିନ୍ଦା। ସମ୍ବାଦ ଶେଷ ହେଲା।
2: Good afternoon. This is Akashwani. I am Anuja Kumar with the Midday News. The headlines. Lok Sabha continues discussion on public examinations prevention of unfair means amendment bill 2026. Government says bill aims to strengthen students' confidence in examination system. Home Minister Amit Shah reviews flood relief efforts in Assam, says centre to provide all help to Assam during difficult time. India strongly condemns recent attacks on several maritime vessels in Strait of Hormuz, says commerce through international waterways must be restored. Death toll reaches 40 in Pakistan-occupied Jammu and Kashmir following brutal crackdown by Pakistani forces. And International Tiger Day 2026 being observed today, India leads the world in tiger conservation efforts with nearly 70% global tiger population. And now the news in detail. The Lok Sabha continued discussion on the Public Examinations Prevention of Unfair Means Amendment Bill 2026 for consideration and passing. The bill seeks to amend the Public Examinations Prevention of Unfair Means Act 2024. Participating in the discussion, Leader of Opposition in the Lok Sabha, Rahul Gandhi, said the education system in the country

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ 6 ଜିଲ୍ଲାର 44 ବ୍ଲକର 233

0: ପଞ୍ଚାୟତ ପ୍ରଭାବିତ ସ୍ଥାନୀୟ ଜନଜାତି ଓ ସମ୍ପ୍ରଦାୟର ସହଭାଗିତାରେ ବାଘ ବଂଶଙ୍କ ଭବିଷ୍ୟତ ସୁରକ୍ଷାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ବାଘ ଦିବସ। ପୁରୀ ଶ୍ରୀମନ୍ଦିରରେ ବନକଲାଗି ନୀତି ପାଇଁ ସନ୍ଧ୍ୟା 6ଟାରୁ 5 ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଗୁରୁ ଶିଷ୍ୟ ପରମ୍ପରାକୁ ଉଜ୍ଜୀବିତ ସହିତ ଶୈକ୍ଷିକ ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ନେଇ ଆଜି ପାଳନ କରାଯାଉଛି ପବିତ୍ର ଗୁରୁ ପୂର୍ଣ୍ଣିମା। ଏବଂ ଆସନ୍ତା ମାସ 1 ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ ଭିତରକନିକା ଜାତୀୟ ଉଦ୍ୟାନ। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଗଭୀର ଅବପାତ କେନ୍ଦ୍ରୀଭୂତ ରହିଛି। ଏହା ବର୍ତ୍ତମାନ ଉତ୍ତର ଓଡ଼ିଶା, ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ଼ ଦେଇ ଗତି କରୁଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଜିଲ୍ଲାକୁ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଲଗାଣ ବର୍ଷା ଯୋଗୁଁ 6ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ 44ଟି ବ୍ଲକ ପ୍ରଭାବିତ ହୋଇଥିବା ନେଇ ଏସ୍ଆର୍ସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ବନ୍ୟାରେ ମୋଟ 233ଟି ପଞ୍ଚାୟତର 748ଟି ଗାଁ ପ୍ରଭାବିତ ହୋଇଛି। 2,03,000ରୁ ଉର୍ଦ୍ଧ୍ୱ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟରେ 44ଟି ଅଗ୍ନିଶମ, 13ଟି ଓଡ୍ରାଫ୍ ଓ 2ଟି ଏନ୍ଡିଆର୍ଏଫ୍ ଟିମ୍କୁ ମୁତୟନ କରାଯାଇ ପ୍ରାୟ 28,000 ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ବନ୍ୟା ପାଣିରେ 7,900 ହେକ୍ଟର ଚାଷ ଜମି ନଷ୍ଟ ହୋଇଥିବା ବେଳେ 761ଟି ମାଟି ଘର ଭାଙ୍ଗିଥିବା ପ୍ରାଥମିକ ଆକଳନରୁ ସୂଚନା ମିଳିଛି। ଢେଙ୍କାନାଳ ଜିଲ୍ଲାର 4 ଜଣ ଏବଂ କେନ୍ଦୁଝର ଜିଲ୍ଲାର 3 ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଏସ୍ଆର୍ସିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ସ୍ଥିତିର ମୁକାବିଲା ଓ କ୍ଷୟକ୍ଷତି ଆକଳନ ପାଇଁ ଭୁବନେଶ୍ୱର ରାଜୀବଭବନଠାରେ ଆଜି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉତ୍ତର ଓଡ଼ିଶାରେ ବର୍ଷାର ପ୍ରଭାବ କମିବା ସହିତ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ବଢ଼ିବ। ବନ୍ୟା ପ୍ରଭାବିତ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଥିବା ନେଇ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି।
1: ଉତ୍ତର ଓଡ଼ିଶାରେ ଜଳ ବୃଷ୍ଟି କମିବ, ଦକ୍ଷିଣର କିଛି ଜାଗାରେ ଅଧିକ ବୃଷ୍ଟି ହେବ, ପଶ୍ଚିମ ଓଡ଼ିଶାରେ ମଧ୍ୟ କିଛି ଜାଗାରେ ବେଶୀ ବୃଷ୍ଟି ହେବାର ସମ୍ଭାବନା ଅଛି। ସାରା ଓଡ଼ିଶାରେ ଯେଉଁ ଜାଗାରେ ବୃଷ୍ଟି ହେଇକରି ଏଇ ଜଳବନ୍ଦୀ ହେଇଛି, ଯେଉଁ ଜାଗାରେ ବୃଷ୍ଟି ହେବା ପାଇଁ ଯାଉଛି, ଯେଉଁ ଜାଗାରେ ନଦୀରେ ପାଣି ଆସିବା ପାଇଁ ଯାଉଛି, ଏବଂ ଯେଉଁ ଯେଉଁ ବନ୍ଧରେ ଡ୍ୟାମ୍ରେ ପାଣିର ଉଚ୍ଚତା ଡେଞ୍ଜର ଲେଭେଲ୍ ପାର କଲାଣି, ଏବେ ସ୍ଥିର ଅଛି ଏବଂ ଆମେ ଆଶା କରୁଛୁ ଧୀରେ ଧୀରେ କରି ତାର ଜଳପତନ କମିବ। ବର୍ତ୍ତମାନ ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଅଛି।
0: ଗତ 24 ଘଣ୍ଟାରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହୋଇଯାଇଛି। ବରଗଡ଼ ବିଜେପୁରରେ ସର୍ବାଧିକ 315 ମିଲିମିଟର ବର୍ଷା, ବଲାଙ୍ଗୀରରେ ଆଗଲପୁରରେ 264, ସାଲେଭଟାରେ 256.8 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଲଗାଣ ବର୍ଷା ଏବଂ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ବିଭିନ୍ନ ଜିଲ୍ଲାର ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ଘୋଷଣା କରାଯାଇଛି। ମଧ୍ୟାହ୍ନ 12ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର 616.87 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 292,855 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 2ଟି ଗେଟ୍ ଦେଇ 64,444 ଘନଫୁଟ ଜଳ ନିଷ୍କାସିତ ହେଉଛି। ମୁଣ୍ଡୁଳି ବ୍ୟାରେଜ୍ ଦେଇ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା 9,00,000 କ୍ୟୁସେକ୍ ପାଣି ଛଡ଼ାଯିବ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ କହିଛନ୍ତି। ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇ ଆଖୁଆପଦା, ବଲ୍ଭିଘାଟ ଓ ଦଶରଥପୁରରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଆଖୁଆପଦାଠାରେ ଜଳସ୍ତର 20.34 ମିଟର ଥିବାବେଳେ ଏହାର ବିପଦ ସଙ୍କେତ ହେଉଛି 18.33 ମିଟର। ଯାଜପୁର ଛତାବର କଣାସ ନିକଟରେ 3 ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯାଜପୁର ଭଦ୍ରକ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳବାସୀଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଉଛି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ଦୋବଲ ସମେତ ଅନ୍ୟାନ୍ୟ ବନ୍ୟାଞ୍ଚଳ ଅନୁଧ୍ୟାନ କରି ବିପନ୍ନ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରିଛନ୍ତି। ଲଗାଣ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକ ବେହେଡ଼ା ନିକଟରେ ତେଲ ନଦୀରେ ଜଳସ୍ତର ବୃଦ୍ଧି ଯୋଗୁଁ ଉମରକୋଟ ରାୟଘରକୁ ସଂଯୋଗ କରୁଥିବା 40 ନମ୍ବର ରାଜ୍ୟ ରାଜପଥର ଅସ୍ଥାୟୀ ପୋଲ ଉପରେ 3 ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହୋଇଥିବାରୁ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ପୋଲର ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିବା ସହ ଜରୁରୀକାଳୀନ ସେବା ବାଧାପ୍ରାପ୍ତ ହୋଇଛି। ନୂଆପଡ଼ା ଜିଲ୍ଲାର ବୋଡେନ ଜୁଜୁଘାଟଠାରେ ସଡ଼କ ଉପରେ 4 ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି। କାଣ୍ଡିତରୁ ତରବୁଡ଼କୁ ଯାତାୟତ ବିଚ୍ଛିନ୍ନ ହୋଇଛି। ଘୁଡ଼ୁସର ଓ ଜମନକଟା ଗାଁର 20 ଜଣଙ୍କୁ ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇଛି। ବନ୍ୟାଞ୍ଚଳରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଗ୍ନିଶମ କର୍ମଚାରୀ ଚନ୍ଦନ ପଟ୍ଟନାୟକଙ୍କର ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

0: ଅଟେ। ଆପଣ ମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବାଘମାନଙ୍କ ସୁରକ୍ଷା ଓ ସଂରକ୍ଷଣ ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ସ୍ଥାନୀୟ ଜନଜାତି ଓ ସମ୍ପ୍ରଦାୟର ସହଭାଗିତାରେ ବାଘଙ୍କ ଭବିଷ୍ୟତର ସୁରକ୍ଷା। ଦେଶରେ ବାଘ ବଂଶ ବୃଦ୍ଧି କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ଗ୍ରହଣ କରାଯାଉଛି। ବନାଞ୍ଚଳର ସୁରକ୍ଷା, କ୍ୟାମେରା ଟ୍ରାପ୍, ଡ୍ରୋନ୍ ନିରୀକ୍ଷଣ, କୃତ୍ରିମ ବୁଦ୍ଧିମତା ଆଧାରିତ ମନିଟରିଂ ଏବଂ ସମୁଦାୟର ସହଭାଗିତା ଭଳି ପଦକ୍ଷେପ କାର୍ଯ୍ୟକାରୀ କରାଯାଉଛି। 2010 ରୁଷରେ ଅନୁଷ୍ଠିତ ସେଣ୍ଟ ପିଟର୍ସବର୍ଗ ବ୍ୟାଘ୍ର ସମ୍ମିଳନୀରେ ଆଜିର ଦିନକୁ ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଭାରତରେ ବ୍ୟାଘ୍ର ସଂରକ୍ଷଣ ଦିଗରେ କାର୍ଯ୍ୟ କରୁଥିବା ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷର ସୂଚନା ଅନୁଯାୟୀ ଦେଶରେ 3682 ବାଘ ରହିଛନ୍ତି, ଯାହା ବିଶ୍ୱର ମୋଟ ବାଘ ସଂଖ୍ୟାର 75%। ଦେଶରେ ବର୍ତ୍ତମାନ 58 ଟାଇଗର ରିଜର୍ଭ ରହିଛି, ଯାହାର କ୍ଷେତ୍ରଫଳ ପ୍ରାୟ 83,000 ବର୍ଗ କିଲୋମିଟର ହେବ ବୋଲି ଜଣାପଡ଼ିଛି। ସଦ୍ୟତମ ସୂଚନା ଅନୁଯାୟୀ ଓଡ଼ିଶାର ଶିମିଳିପାଳରେ 32 ବାଘ ରହିଥିବା ବେଳେ ମଧ୍ୟପ୍ରଦେଶରେ ସର୍ବାଧିକ ବାଘ ଅଛନ୍ତି। ଏ ସମ୍ପର୍କରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ଡକ୍ଟର ପ୍ରକାଶ ଚନ୍ଦ୍ର ଗୋଗିନିନି ଆକାଶବାଣୀକୁ ପ୍ରତିକ୍ରିୟାରେ କହିଛନ୍ତି,
1: ଓଡ଼ିଶାରେ ଟାଇଗର କନଜରଭେସନ୍ରେ ବହୁତ ଗୋଟେ ପ୍ରମୁଖିତ ରହୁଛି, ଏଥିପାଇଁ କି ଆମର ଶିମିଳିପାଳ ଟାଇଗର ରିଜର୍ଭ ୟୁନିକ୍ ବାୟୋଡାଇଭର୍ସିଟି, ଯୋଉଟା ଇଷ୍ଟର୍ଣ୍ଣ ପପୁଲେସନ୍ ର ଇମ୍ପୋର୍ଟାଣ୍ଟ ବ୍ରିଡିଂ ପ୍ଲେସ୍ ଅଫ୍ ଟାଇଗର୍ସ। ପପୁଲେସନ୍କୁ ଆମେ ସୁରକ୍ଷା ଦଉଛୁ ଆଉ ପ୍ରତିବର୍ଷ ଟାଇଗର ନମ୍ବର ବଢୁଛି। ଗତ ବର୍ଷ ଆମେ ଦେଖିଲୁ 32 ଟାଇଗର ଅଛି, ଆମେ ଆଶା କରୁଛୁ ଏବେ ବି ଟାଇଗର ନମ୍ବରଟା ବଢିବ। ଡାଇଭର୍ସିଟି ବଢାଇବାକୁ ଟାଇଗର ପପୁଲେସନ୍ ରେ ପ୍ରଥମତଃ ଆମେ ଇଣ୍ଟରଷ୍ଟେଟ୍ରେ ଟାଇଗର ଆଣିକି ଟ୍ରାନ୍ସଲୋକେସନ୍ କଲୁ, ଯାହାକି ଜେନେଟିକ୍ ଡାଇଭର୍ସିଟି ବଢିବ ଶିମିଳିପାଳ ଟାଇଗର ପପୁଲେସନ୍ରେ।
0: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଓଡ଼ିଶାର ସମୃଦ୍ଧ ଜଙ୍ଗଲ ଏବଂ ବାଘମାନଙ୍କ ପାଇଁ ସୁରକ୍ଷିତ ବାସସ୍ଥାନ ସୃଷ୍ଟି କରିବା ସାମୂହିକ ଦାୟିତ୍ୱ। ବନ୍ୟଜନ୍ତୁ ସଂରକ୍ଷଣ, ପରିବେଶଗତ ବ୍ୟବସ୍ଥାର ପୁନରୁଦ୍ଧାର ଏବଂ ଆଗାମୀ ପିଢ଼ି ପାଇଁ ଜୈବ ବିବିଧତାର ସୁରକ୍ଷା ନିମନ୍ତେ ସଂକଳ୍ପ ନେବାକୁ ଶ୍ରୀ ମାଝୀ ଆହ୍ୱାନ ଦେଇଛନ୍ତି। ପୁରୀ ଶ୍ରୀମନ୍ଦିରରେ ଆଜି ଆଷାଢ଼ ଶୁକ୍ଳ ବ୍ୟାସ ପୂର୍ଣ୍ଣିମା ତିଥିରେ ଶ୍ରୀବିଗ୍ରହମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ପରେ ପ୍ରାୟ ସନ୍ଧ୍ୟା 6 ରାତି 11 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ପବିତ୍ର ଆଷାଢ଼ ପୂର୍ଣ୍ଣିମାରେ ଆଜି ବ୍ୟାସ ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମା ପାଳନ କରାଯାଉଛି। ଗୁରୁ ଶିଷ୍ୟ ପରମ୍ପରାକୁ ଉଜ୍ଜୀବିତ ରଖିବା ସହ ଶୈକ୍ଷିକ ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର ରଖି ସମାଜକୁ ପ୍ରେରିତ କରିବା ଆଜି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ହିନ୍ଦୁ, ବୌଦ୍ଧ ଓ ଜୈନ ଧର୍ମାବଲମ୍ବୀମାନେ ଆଜି ଗୁରୁ ପୂର୍ଣ୍ଣିମାକୁ ମହା ଆଡମ୍ବରରେ ପାଳନ କରୁଛନ୍ତି। ଯୋଗୀ ପରମ୍ପରା ଅନୁସାରେ ଭଗବାନ ଶିବ ପ୍ରଥମ ଗୁରୁ, କିନ୍ତୁ ହିନ୍ଦୁ ଋଷି ସାଧୁସନ୍ଥମାନେ ବ୍ୟାସଦେବଙ୍କୁ ଗୁରୁ ଭାବେ ପୂଜା କରିଥାନ୍ତି। ଗୁରୁ ପୂର୍ଣ୍ଣିମା ହେଉଛି ଶିକ୍ଷା, ଜ୍ଞାନ ଆହରଣ ଏବଂ କୃତଜ୍ଞତା ପ୍ରକାଶ କରିବାର ପର୍ବ। ଶିଷ୍ୟଙ୍କ ଜୀବନ ବଢ଼ିବାରେ ଗୁରୁଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ। ଶିଷ୍ୟଙ୍କ ମନରେ ଆତ୍ମପ୍ରତ୍ୟୟ ସୃଷ୍ଟି କରିବା ଏବଂ ଆତ୍ମବିଶ୍ୱାସ ବୃଦ୍ଧି କରିବାରେ ଗୁରୁ ଉଲ୍ଲେଖନୀୟ ମାର୍ଗଦର୍ଶନ କରିଥାନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁ ପୂର୍ଣ୍ଣିମାର ପବିତ୍ର ଅବସରରେ ଶୁଭେଚ୍ଛା ଜଣାଇ କହିଛନ୍ତି, ଗୁରୁମାନେ ଶିଷ୍ୟମାନଙ୍କୁ ବିଚାର ଏବଂ ଉତ୍ତମ ମୂଲ୍ୟବୋଧ ସହିତ ସକାରାତ୍ମକ ଶକ୍ତି ପ୍ରଦାନ କରିଥାନ୍ତି। ଗୁରୁଙ୍କ ଆଦର୍ଶକୁ ଜୀବନରେ ଅନୁସରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ସନାତନ ସଂସ୍କୃତି ଏବଂ ସମୃଦ୍ଧ ଋଷି ପରମ୍ପରାରେ ଗୁରୁମାନେ ତ୍ୟାଗ, ସଂସ୍କାର ଏବଂ ରାଷ୍ଟ୍ର ନିର୍ମାଣର ପ୍ରତୀକ। ଜ୍ଞାନ, ଧର୍ମ, କର୍ତ୍ତବ୍ୟବୋଧ ଏବଂ ମାତୃଭୂମି ସେବାରେ ପଥ ପ୍ରଦର୍ଶନ କରୁଥିବା ସମସ୍ତ ଶିକ୍ଷା, ଦୀକ୍ଷା ଓ କର୍ମଗୁରୁଙ୍କୁ ସେ ପ୍ରଣାମ ଜଣାଇଛନ୍ତି। ଭିତରକନିକା ଜାତୀୟ ଉଦ୍ୟାନ ଆସନ୍ତା ମାସ 1 ପର୍ଯ୍ୟଟକଙ୍କ ପାଇଁ ଖୋଲିବା ନେଇ ରାଜନଗର ବନଖଣ୍ଡ ପକ୍ଷରୁ ସୂଚନା ମିଳିଛି। ଚଳିତ ବର୍ଷ ପର୍ଯ୍ୟଟକଙ୍କ ପାଇଁ ପରିବେଶ ଅନୁକୂଳ ପର୍ଯ୍ୟଟନ ଉପରେ ଗୁରୁତ୍ୱ ଦିଆଯିବା ସହ ବିଭିନ୍ନ ପ୍ରକାର ବ୍ୟବସ୍ଥା କରାଯାଇଛି। ପର୍ଯ୍ୟଟକମାନେ ବୋଟ୍ ଲାଇବ୍ରେରୀରେ ବିଭିନ୍ନ ଜୀବଜନ୍ତୁ, ପରିବେଶ ଓ ପ୍ରକୃତି ସମ୍ପର୍କିତ ପୁସ୍ତକ ପଢ଼ିବାର ସୁଯୋଗ ପାଇବା ସହ ସଂଗ୍ରହାଳୟ ବୁଲି ଦେଖିପାରିବେ। କୁମ୍ଭୀରଙ୍କ ପ୍ରଜନନ ପାଇଁ ମେ 1 ଜୁଲାଇ 31 ପର୍ଯ୍ୟନ୍ତ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରଖାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ 6 ଜିଲ୍ଲାର 44 ବ୍ଲକର 233 ପଞ୍ଚାୟତ ପ୍ରଭାବିତ। ସ୍ଥାନୀୟ ଜନଜାତି ଓ ସମ୍ପ୍ରଦାୟର ସହଭାଗିତାରେ ବାଘ ବଂଶ ଭବିଷ୍ୟତ ସୁରକ୍ଷାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ। ପୁରୀ ଶ୍ରୀମନ୍ଦିର ବନକଲାଗି ନୀତି ପାଇଁ ସନ୍ଧ୍ୟା 6-5 ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଗୁରୁ ଶିଷ୍ୟ ପରମ୍ପରାକୁ ଉଜ୍ଜୀବିତ ରଖିବା ସହିତ ଶୈକ୍ଷିକ ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର କରିବା ନେଇ ଆଜି ପାଳନ କରାଯାଉଛି ପବିତ୍ର ଗୁରୁ ପୂର୍ଣ୍ଣିମା ଏବଂ ଆସନ୍ତା ମାସ 1 ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ ଭିତରକନିକା ଜାତୀୟ ଉଦ୍ୟାନ। ଆଞ୍ଚଳିକ ସମ୍ବାଦ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେ ବଡ଼ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଓ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।
2: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ଆରମ୍ଭରେ ନେଇଛୁ ବନବାସ କଥାଚିତ୍ରରୁ ମିଳିତ କଣ୍ଠରେ ଗୀତଟିକୁ ଗାଇଛନ୍ତି ସୁନି ନିଗମ, ଶ୍ରେୟା ଘୋଷାଲ ଓ ମିଥୁନ। ଗୀତ ରଚନା କରିଛନ୍ତି ସୟିଦ କତ୍ରୀ, ସଙ୍ଗୀତା ମିଥୁନ।
2: ଓଡ଼ିଶା ସରକାରଙ୍କ

ଧଡ଼କ୍ ଟୁ ଏ କଥାଚିତ୍ରରୁ ଶୁଣିଛନ୍ତି ଗୀତଟି ଗାଇଛନ୍ତି ଦର୍ଶନ ରାୱଲ, ଜୋନିତା ଗାନ୍ଧୀ ଓ ରୋଚକ କୋହଲି। ଗୀତ ରଚନା କରିଛନ୍ତି ଗୁରୁପ୍ରୀତ ସୈନୀ, ସଙ୍ଗୀତ ରୋଚକ କୋହଲି।

ହିନ୍ଦୀ କଥାଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ଏକ ଦିନ କଥାଚିତ୍ରରୁ ଇରଶାଦ କମିଲଙ୍କ ଗୀତ ରଚନା ଓ ରାମ ସମ୍ପତଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଗୀତଟିକୁ ଗାଇଛନ୍ତି ଅରିଜିତ ସିଂ।

ଆକାଶବାଣୀ ଭବାନୀପାଟଣା, ସମୟ ଅପରାହ୍ନ 5:00। ଆପଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋୱାଟ୍ସ ଯୋଗେ, ଏଫ୍ଏମ୍ରେ 100.3 ମେଗାୱାଟ୍ସ ଯୋଗେ ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ। ଅଧିବେଶନ ଆରମ୍ଭରେ ଶୁଣନ୍ତୁ CIIT NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

0: ଦଶ ଲକ୍ଷର ଲଟେରି ମତେ ୱାଓ
1: ହସିଲା
2: ନକଲି ଅଫର୍ସ ପ୍ରତି ସାବଧାନ
3: ଆର୍‌ବିଆଇ କହେ
4: ସଚେତନ ହୁଅନ୍ତୁ ସତର୍କ ରୁହନ୍ତୁ
5: ତିନିଟା କଲେଜରେ
6: ବ୍ୟସ୍ତ ହୋନା
5: ଫିସ୍ ତ ଦେଖ
7: କ'ଣ ଖବର
8: କ'ଣ ହେଲା
6: ଫିସ୍ର ଟେନସନ୍
8: ରାହୁଲର ବ୍ୟାଙ୍କ ଆକାଉଣ୍ଟ ତ ଅଛି
9: ରାସ୍ତା କ୍ଲିୟର ବ୍ୟାଙ୍କରୁ ଆବଶ୍ୟକ ଅନୁଯାୟୀ ଷ୍ଟୁଡେଣ୍ଟ ଏଜୁକେସନ ଲୋନ୍ ଇଜିଲି ମିଳିବ ଯେଉଁଥିରେ 4 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନୋ କୋଲାଟ୍ରାଲ
8: ସିଏ କୋଉଠି
9: ମିଠା
2: ଆର୍‌ବିଆଇ କହେ
3: କର ସଠିକ ଆରମ୍ଭ ହୁଅ ଫାଇନାନ୍ସିଆଲି ସ୍ମାର୍ଟ
10: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବବାଣୀ ଆଜି ଏହି କ୍ରମରେ ରହିଛି ଖେଳ ଓ ଖେଳାଳି

ନମସ୍କାର, ଶୁଭ ସନ୍ଧ୍ୟା। ବର୍ଷା ଭିଜା ଏହି ସୁନ୍ଦର ସନ୍ଧ୍ୟାରେ ଆପଣମାନଙ୍କୁ ଜଣାଉଛି ମୋର ଆନ୍ତରିକ ଶୁଭେଚ୍ଛା। ବାହାରେ ବର୍ଷାର ଟୁପୁରୁ ଟୁପୁରୁ ଶବ୍ଦ, ଭିଜା ମାଟିର ସୁଗନ୍ଧ, ଶୀତଳ ପବନର ମୃଦୁ ସ୍ପର୍ଶ ଏବଂ ପ୍ରକୃତି ଶାନ୍ତ ପରିବେଶ ମନକୁ ଯେପରି ଏକ ନୂଆ ସତେଜତାରେ ଭରି ଦେଉଛି, ଏହିଭଳି ମନଲୋଭା ସନ୍ଧ୍ୟାରେ ମୁଁ ନନ୍ଦିତାନନ୍ଦ ନେଇ ଆସିଛି ଆପଣ ସମସ୍ତଙ୍କର ପ୍ରିୟର କାର୍ଯ୍ୟକ୍ରମ ଖେଳ ଓ ଖେଳାଳି। ଶ୍ରୋତବନ୍ଧୁ, ଖେଳ କେବଳ ଜିତିବା କିମ୍ବା ହାରିବାର କାମ ନୁହେଁ, ଏହା ହେଉଛି ପରିଶ୍ରମ, ଅନୁଶାସନ, ଧୈର୍ଯ୍ୟ, ଆତ୍ମବିଶ୍ୱାସ ଓ କ୍ରୀଡ଼ା ମନୋଭାବର ଏକ ସୁନ୍ଦର ପରିଚୟ। ଆଜିର ଏହି ଅଧିବେଶନରେ ଆମେ ଜାଣିବା ଖେଳ ଜଗତର କିଛି ରୋଚକ ଖବର ଏବଂ ଚର୍ଚ୍ଚିତ ଘଟଣା। ତେବେ ଆସନ୍ତୁ ବର୍ଷାର ଏହି ସ୍ନିଗ୍ଧ ସନ୍ଧ୍ୟାକୁ ଆହୁରି ଆନନ୍ଦମୟ କରିବା ଏବଂ ଆରମ୍ଭ କରିବା ଆପଣଙ୍କର ପ୍ରିୟର କାର୍ଯ୍ୟକ୍ରମ ଖେଳ ଓ ଖେଳାଳି ଏହି ମନଛୁଆଁ ଗୀତ ସାଥିରେ।

ଆଧିପତ୍ୟକୁ ମଧ୍ୟ ଶେଷ କରିଛନ୍ତି। ଆହାନା ଗତବର୍ଷ ଏହି ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିବା ବେଳେ ଚଳିତ ବର୍ଷ ସେ ତାହାକୁ ସ୍ୱର୍ଣ୍ଣ ପଦକରେ ପରିଣତ କରି ନୂଆ ଇତିହାସ ସୃଷ୍ଟି କରିଛନ୍ତି। ବର୍ତ୍ତମାନ ବିଶ୍ୱ ମାନ୍ୟତାରେ 20ତମ ସ୍ଥାନରେ ଥିବା ଆହାନା ସିଂଙ୍କୁ ଭାରତର ସବୁଠାରୁ ପ୍ରତିଭାଶାଳୀ ଯୁବ କ୍ରୀଡ଼ାବିତ୍ମାନଙ୍କ ମଧ୍ୟରୁ ଜଣେ ଭାବରେ ଗଣାଯାଇଅଛି। ତାଙ୍କ ଏହି ସଫଳତା ଭାରତୀୟ ସ୍ମାର୍ଟସ୍ ପାଇଁ ଏକ ଐତିହାସିକ ମାଇଲଖୁଣ୍ଟ ହେବା ସହ 2028 ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ ପୂର୍ବରୁ ଭାରତୀୟ ସ୍ମାର୍ଟସ୍କୁ ଏକ ନୂଆ ପ୍ରେରଣା ଯୋଗାଇଛନ୍ତି। ତୃତୀୟ ସୂଚନାଟି ରହିଅଛି, ଭାରତର ଷ୍ଟାର ଭାର ଉତ୍ତୋଳକ ମୀରାବାଇ ଚାନୁ ପୁଣି ଥରେ ଇତିହାସ ରଚିଛନ୍ତି। ସେ କ୍ରମାଗତ ତୃତୀୟ ଥର ପାଇଁ କମନୱେଲ୍ଥ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ନିଜର ଗୌରବମୟ କ୍ରୀଡ଼ା ଜୀବନରେ ଆଉ ଏକ ସୁବର୍ଣ୍ଣ ଅଧ୍ୟାୟ ଯୋଡ଼ିଛନ୍ତି। ମୀରାବାଇ ଚାନୁଙ୍କର କମନୱେଲ୍ଥ କ୍ରୀଡ଼ାର ସଫଳତା ଯେପରି ପ୍ରଥମେ ଗୋଲ୍ଡ କୋଷ୍ଟ 2018 ସ୍ୱର୍ଣ୍ଣ ପଦକ, ବମ୍ବିହାର 2022 ସ୍ୱର୍ଣ୍ଣ ପଦକ, ଗ୍ଲାସ୍କୋ 2026 ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଚଳିତ ପ୍ରତିଯୋଗିତାରେ ସେ ମୋଟ 190 କିଲୋଗ୍ରାମ ଭାର ଉଠାଇ ଚମତ୍କାର ପ୍ରଦର୍ଶନ କରିଥିଲେ। ସେଥି ମଧ୍ୟରୁ 85 କିଲୋଗ୍ରାମ ଏବଂ କ୍ଲିନ୍ ଆଣ୍ଡ ଚକ୍ରେ 105 କିଲୋଗ୍ରାମ ଭାର ଉଠାଇଥିଲେ। ଏହାସହ ସେ ସ୍ନାଚ୍ ବିଭାଗରେ ନୂଆ କମନୱେଲ୍ଥ କ୍ରୀଡ଼ା ଏବଂ କମନୱେଲ୍ଥ ରେକର୍ଡ ମଧ୍ୟ ସ୍ଥାପନ କରିଛନ୍ତି। ତିନୋଟି କମନୱେଲ୍ଥ କ୍ରୀଡ଼ା, ତିନୋଟି ସ୍ୱର୍ଣ୍ଣ ପଦକ ଏବଂ ଜଣେ କିମ୍ବଦନ୍ତୀ ଚାମ୍ପିୟନ, ଏହା ହିଁ ମୀରାବାଇ ଚାନୁଙ୍କର ଗୌରବମୟ ପରିଚୟ। ତାଙ୍କର ଏହି ଅଦ୍ଭୁତ ସଫଳତା ଭାରତୀୟ ଭାର ଉତ୍ତୋଳନ କ୍ରୀଡ଼ାକୁ ବିଶ୍ୱସ୍ତରରେ ଆହୁରି ଗର୍ବିତ କରିଅଛି ଏବଂ ଦେଶର ଯୁବ କ୍ରୀଡ଼ାବିତ୍ମାନଙ୍କ ପାଇଁ ଏକ ଅନ୍ୟାନ୍ୟ ପ୍ରେରଣା ପାଲଟିଛି। ଚତୁର୍ଥ ସୂଚନାଟି ରହିଅଛି, ଭାରତୀୟ ଦୀର୍ଘ ଦୂରତା ଧାବକ ଗୁଲବର ସିଂ କମନୱେଲ୍ଥ କ୍ରୀଡ଼ାରେ ଇତିହାସ ସୃଷ୍ଟି କରିଛନ୍ତି। ସେ ପୁରୁଷ 10,000 ମିଟର ଦୌଡ଼ରେ ପଦକ ଜିତିବାରେ ପ୍ରଥମ ଭାରତୀୟ ଖେଳାଳି ହୋଇ ଦେଶ ପାଇଁ ଗୌରବ ଆଣିଛନ୍ତି। ଗୁଲପ୍ରୀତ ସିଂ 27:49.78 ସମୟରେ ଦୌଡ଼ ଶେଷ କରି ରୌପ୍ୟ ପଦକ ଜିତିଥିଲେ। ସେ ଅଷ୍ଟ୍ରେଲିଆର କାଇ ରବିନ୍ସଙ୍କ ଠାରୁ ଅଳ୍ପ ବ୍ୟବଧାନରେ ପଛରେ ରହିଥିଲେ। ପ୍ରବଳ ବର୍ଷା ଏବଂ ଓଦା ଟ୍ରାକ୍ ସତ୍ତ୍ୱେ ମଧ୍ୟ ଗୁଲବୀର ସିଂ ସମଗ୍ର ଦୌଡ଼ରେ ଅଗ୍ରଣୀ ଧାବକମାନଙ୍କ ସହ ତାଳ ମିଳାଇଥିଲେ। ଶେଷ ପର୍ଯ୍ୟାୟରେ ଚମତ୍କାର ପ୍ରଦର୍ଶନ କରି ସେ ଏହି ଐତିହାସିକ ସଫଳତା ହାସଲ କରିଅଛନ୍ତି। ଗୁଲବୀର ସିଂଙ୍କ ଏହି ରୌପ୍ୟ ପଦକକୁ କମନୱେଲ୍ଥ କ୍ରୀଡ଼ାରେ ଭାରତର ଦୀର୍ଘ ଦୂରତା ଦୌଡ଼ର ଏକ ଐତିହାସିକ ସଫଳତା ଭାବରେ ଗଣାଯାଉଅଛି। ପଞ୍ଚମ ସୂଚନାଟି ରହିଅଛି, ଏବେ ଚାଲିଥିବା 23ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପାରା ଆଥଲେଟିକ୍ସର ମହିଳା ସଟ୍ପୁଟ୍ରେ ଭାରତର ଶର୍ମିଳା ଧନକର ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି। ଗତ ମଙ୍ଗଳବାର ଦିନରେ ଅନୁଷ୍ଠିତ F57 ସଟ୍ପୁଟ୍ ଇଭେଣ୍ଟରେ 9.81 ମିଟର ଦୂରକୁ ସଟ୍ପୁଟ୍ ଫିଙ୍ଗି ଶିମଳା ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏଥିସହ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଇତିହାସରେ ଭାରତର ପ୍ରଥମ ପାରା ଆଥଲେଟିକ୍ ଭାବରେ ଶର୍ମିଳା ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ାର 20 ବର୍ଷ ପରେ ଭାରତ ପାରା ଆଥଲେଟିକ୍ରେ ପ୍ରଥମ ଥର ପାଇଁ ପଦକ ଜିତିବାକୁ ସମର୍ଥ ହୋଇଅଛି। ଷଷ୍ଠ ସୂଚନାଟି ରହିଅଛି, ଭାର ଉତ୍ତୋଳନରେ ମଙ୍ଗଳବାର ରାତିରେ ଭାରତକୁ ଆଉ ଏକ ପଦକ ମିଳିଅଛି। ମହିଳା 69 କିଲୋଗ୍ରାମ ବିଭାଗରେ ହରଜିନ୍ଦ୍ର କୌର ରୌପ୍ୟ ପଦକ ଜିତିଛନ୍ତି। ହରଜିନ୍ଦର ମୋଟ 227 କିଲୋଗ୍ରାମ ଭାର ଉଠାଇ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି। ଏଥିରେ କାନାଡ଼ାର ଚାର୍ଲୋଷ୍ଟେ ସିମୋନିର 230 କିଲୋଗ୍ରାମ ଭାର ଉଠାଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ତେବେ ଏଥିପୂର୍ବରୁ ମହିଳା 63 କିଲୋଗ୍ରାମ ବିଭାଗରେ ନିରୁପମା ଦେବୀ ନିରାଶ ହୋଇଥିଲେ। ନିରୁପମା ତାଙ୍କର ତିନୋଟି ଯାକ ପ୍ରୟାସରେ ଫେଲ୍ ମାରିଥିଲେ, ଫଳରେ ଏ ଯାଏ ଅନୁଷ୍ଠିତ ଭାର ଉତ୍ତୋଳନର ସମଗ୍ର ଇଭେଣ୍ଟରେ ଭାରତ ପଦକ ଜିତିଥିଲା। କିନ୍ତୁ ପ୍ରଥମ ଥର ଲାଗି ଭାର ଉତ୍ତୋଳନର ଗୋଟିଏ ଇଭେଣ୍ଟରେ ଭାରତ ପଦକ ଶୂନ୍ୟ ହୋଇଅଛି।

ଇତିହାସ ମହର୍ଷି ବେଦବ୍ୟାସଙ୍କର ସହିତ ଜଡ଼ିତ। ବିଶ୍ୱାସ କରାଯାଏ ଯେ ଏହି ଦିନରେ ମହର୍ଷି ବେଦବ୍ୟାସଙ୍କର ଜନ୍ମ ହୋଇଥିଲା। ସେ ବେଦଗୁଡ଼ିକୁ ସଂକଳନ କରିଥିଲେ, ମହାଭାରତ, 18 ପୁରାଣ ଏବଂ ବ୍ରହ୍ମସୂତ୍ର ରଚନା କରିଥିଲେ, ତେଣୁ ତାଙ୍କୁ ଆଦିଗୁରୁ ବା ବ୍ୟାସଦେବ ବୋଲି ସମ୍ମାନ କରାଯାଏ। ଏହି କାରଣରୁ ଗୁରୁ ପୂର୍ଣ୍ଣିମାକୁ ବ୍ୟାସ ପୂର୍ଣ୍ଣିମା ମଧ୍ୟ କୁହାଯାଇଥାଏ। ଶ୍ରୋତବନ୍ଧୁ, ଗୁରୁ ଶବ୍ଦର ଅର୍ଥ ହେଉଛି ଗୁ ଅର୍ଥାତ୍ ଅନ୍ଧକାର, ରୁ ଅର୍ଥାତ୍ ଆଲୋକ ବା ଅନ୍ଧକାରର ନାଶ, ଅର୍ଥାତ୍ ଯିଏ ଅଜ୍ଞାନର ଅନ୍ଧକାରକୁ ଦୂର କରି ଜ୍ଞାନର ଆଲୋକ ପ୍ରଦାନ କରନ୍ତି ସେ ହେଉଛନ୍ତି ଗୁରୁ। ଗୁରୁ କେବଳ ଶ୍ରେଣୀ ଗୃହର ଶିକ୍ଷକ ନୁହନ୍ତି, ମାତାପିତା, ଆଚାର୍ଯ୍ୟ, ଆଧ୍ୟାତ୍ମିକ ପଥ ପ୍ରଦର୍ଶକ, ଜୀବନର ସଠିକ୍ ମାର୍ଗ ଦେଖାଉଥିବା ଯେକୌଣସି ବ୍ୟକ୍ତି ମଧ୍ୟ ଗୁରୁ ହୋଇପାରନ୍ତି। ଶ୍ରୋତବନ୍ଧୁ, ଗୁରୁ ପୂର୍ଣ୍ଣିମା କେବଳ ଏକ ପର୍ବ ନୁହେଁ, ଏହା ଜ୍ଞାନ, ସଂସ୍କୃତି, ବିନୟ ଓ କୃତଜ୍ଞତାର ଉତ୍ସବ। ଜୀବନରେ ଯେଉଁମାନେ ଆମକୁ ଚାଲିବା ଶିଖାନ୍ତି, ଚିନ୍ତା କରିବା ଶିଖାନ୍ତି, ସଠିକ୍ ପଥ ଦେଖାନ୍ତି, ଏହି ଦିନଟି ସେମାନଙ୍କ ପ୍ରତି ସମ୍ମାନ ଜଣାଇବାର ଏକ ପବିତ୍ର ଅବସର। ତା ସହିତ ଶ୍ରୋତାବନ୍ଧୁ, ଆଜିର ଦିନକୁ ପାଳନ କରାଯାଏ ଇଣ୍ଟରନ୍ୟାସନାଲ ଟାଇଗର ଡେ ବା ଆନ୍ତର୍ଜାତୀୟ ବାଘ ଦିବସ ଭାବରେ। ପ୍ରକୃତି ହେଉଛି ଆମ ଜୀବନର ଆଧାର। ପ୍ରକୃତିର ସନ୍ତୁଳନ ରକ୍ଷା କରିବାରେ ପ୍ରତ୍ୟେକ ଜୀବଜନ୍ତୁର ନିଜସ୍ୱ ଭୂମିକା ରହିଅଛି। ସେମାନଙ୍କ ମଧ୍ୟରୁ ବାଘ କେବଳ ଏକ ଶକ୍ତିଶାଳୀ ବନ୍ୟପ୍ରାଣୀ ନୁହେଁ, ବରଂ ଜଙ୍ଗଲର ସନ୍ତୁଳନ ପ୍ରହରୀ। ବାଘର ଉପସ୍ଥିତି ଏକ ସୁସ୍ଥ ଓ ସମୃଦ୍ଧ ଜଙ୍ଗଲର ପରିଚୟ ଦେଇଥାଏ। ଏହି ଅମୂଲ୍ୟ ବନ୍ୟଜନ୍ତୁର ସୁରକ୍ଷା ଓ ସଂରକ୍ଷଣ ପ୍ରତି ବିଶ୍ୱବାସୀଙ୍କୁ ସଚେତନ କରିବା ପାଇଁ ପ୍ରତିବର୍ଷ ଜୁଲାଇ ମାସ 39 ତାରିଖରେ ଆନ୍ତର୍ଜାତୀୟ ବାଘ ଦିବସ ପାଳନ କରାଯାଇଥାଏ। ବିଶ୍ୱରେ ବାଘ ସଂଖ୍ୟାର ଦ୍ରୁତ ହ୍ରାସ ପାଉଥିବାରୁ ସମଗ୍ର ବିଶ୍ୱ ଚିନ୍ତାରେ ପଡ଼ିଥିଲା। ଅବୈଧ ଶିକାର, ଜଙ୍ଗଲ ଧ୍ୱଂସ, ବାସସ୍ଥାନ ନଷ୍ଟ ଓ ମଣିଷ ବନ୍ୟଜନ୍ତୁ ସଂରକ୍ଷଣ ଯୋଗୁଁ ବାଘ ବିଲୁପ୍ତର ସମ୍ମୁଖୀନ ହେଉଥିଲା। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି 2010 ମସିହାରେ ରୁଷିଆର ସେଣ୍ଟ ପିଟର୍ସବର୍ଗରେ ଆୟୋଜିତ ଟାଇଗର ସମିଟରେ ବାଘ ଥିବା 13 ଦେଶ ଏକାଠି ହୋଇ ବାଘ ସଂରକ୍ଷଣ ପାଇଁ ସଂକଳ୍ପ ନେଇଥିଲେ। ସେହି ସମ୍ମିଳନୀରେ ପ୍ରତିବର୍ଷ ଜୁଲାଇ 29 ତାରିଖକୁ ଇଣ୍ଟରନ୍ୟାସନାଲ ଟାଇଗର ଡେ ଭାବରେ ପାଳନ କରିବାକୁ ଘୋଷଣା କରାଯାଇଥିଲା। ସେହି ସମୟରେ ଟେକ୍ସଟ ଟୁ ପ୍ରୋଗ୍ରାମ ନାମକ ଏକ ବିଶ୍ୱସ୍ତରୀୟ ଲକ୍ଷ୍ୟ ମଧ୍ୟ ଗ୍ରହଣ କରାଯାଇଥିଲା, ଯାହାର ଉଦ୍ଦେଶ୍ୟ ଥିଲା 2022 ସୁଦ୍ଧା ବନ୍ୟ ବାଘଙ୍କର ସଂଖ୍ୟାକୁ ଦ୍ୱିଗୁଣ କରିବା। ଏହି ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବାଘ ସଂରକ୍ଷଣ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା, ବାଘର ପ୍ରାକୃତିକ ବାସସ୍ଥାନକୁ ସୁରକ୍ଷା କରିବା, ଅବୈଧ ଶିକାର ଓ ବନ୍ୟଜନ୍ତୁ ଚୋରି ଲକ୍ଷଣକୁ ରୋକିବା, ଜଙ୍ଗଲ ଓ ଜୀବ ବିବିଧତାର ସୁରକ୍ଷାକୁ ପ୍ରୋତ୍ସାହନ ଦେବା, ଆଗାମୀ ପିଢ଼ି ପାଇଁ ବାଘକୁ ସୁରକ୍ଷିତ ରଖିବା। ଆମ ଦେଶ ଭାରତ ବିଶ୍ୱର ସର୍ବାଧିକ ବନ୍ୟ ବାଘଙ୍କର ଆବାସସ୍ଥଳୀ। ରୟାଲ ବେଙ୍ଗଲ ଟାଇଗର ଭାରତର ଜାତୀୟ ପ୍ରାଣୀ। ବାଘ ସଂରକ୍ଷଣ ପାଇଁ ଭାରତ ସରକାର 1973 ମସିହାରେ ପ୍ରୋଜେକ୍ଟ ଟାଇଗର ଆରମ୍ଭ କରିଥିଲା। ଏହାର ଫଳରେ ଅନେକ ବାଘ ସଂରକ୍ଷିତ ଅଭୟାରଣ୍ୟ ଓ ଟାଇଗର ରିଜର୍ଭ ସ୍ଥାପନ ହୋଇଅଛି। ଆମ ରାଜ୍ୟ ଓଡ଼ିଶାର ସିମିଲିପାଲ ଟାଇଗର ରିଜର୍ଭ ଦେଶର ଅନ୍ୟତମ ପ୍ରମୁଖ ବାଘ ଅଭୟାରଣ୍ୟ। ଏଠାରେ ରୟାଲ ବେଙ୍ଗଲ ଟାଇଗର ସହ ଅନେକ ଦୁର୍ଲଭ ବନ୍ୟପ୍ରାଣୀ ବାସ କରୁଛନ୍ତି। ବନ ବିଭାଗ, ବୈଜ୍ଞାନିକ ଏବଂ ସ୍ଥାନୀୟ ଲୋକଙ୍କ ସହଯୋଗରେ ବାଘ ସଂରକ୍ଷଣ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଅଛି।

ତେବେ ଶ୍ରୋତା ବନ୍ଧୁ, ଆଜି ତ ସମୟ ଟିକ୍ ଟିକ୍ କରି ଇସାରା କଲାଣି ଆପଣ ସଭିଙ୍କ ଠାରୁ ବିଦାୟ ନେବା ପାଇଁ। ଆଜିର ଏହି କାର୍ଯ୍ୟକ୍ରମରେ ଏଥିଲା କିଛି ସୂଚନା ଏବଂ ତା ସହିତ ଆଜି ଦିନର ବିଶେଷତ୍ୱ ସମ୍ପର୍କରେ କିଛି ସଂକ୍ଷିପ୍ତ ବିବରଣୀ। ତେବେ ଶ୍ରୋତା ବନ୍ଧୁ, ଆପଣମାନେ ତ ଜାଣନ୍ତି ଆମେ ସମୟ ସହିତ ବନ୍ଧା। ଏବେ ସମୟ ଇସାରା କଲାଣି, ତେଣୁ ଆଜିର କାର୍ଯ୍ୟକ୍ରମରୁ ଆପଣମାନଙ୍କ ପାଖରୁ ବିଦାୟ ନେବା ପୂର୍ବରୁ ମୋର ସେହି ଛୋଟ ଅନୁରୋଧଟି ଆପଣମାନଙ୍କ ପାଖରେ ରହିଲା। ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ଚିଠି ମାଧ୍ୟମରେ ନିଶ୍ଚିତ ଭାବରେ ଜଣାଇବେ। ଆମକୁ ଚିଠି ଲେଖିବାର ଠିକଣାଟି ହେଲା ସାପ୍ତାହିକୀ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି ପିନ୍ 7660001। ଆପଣମାନେ ଆମକୁ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ନିଜର ମତାମତଟି ଲେଖି ପଠାଇ ପାରିବେ। ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଲା 8895994143। ପୁଣି ଥରେ କହି ରଖୁଛି 8895994143। ଆଜିର ଏହି ଖେଳ ଓ ଖେଳାଳି ସନ୍ଧ୍ୟାରେ ମୁଁ ଥିଲି ଆପଣମାନଙ୍କ ଯୁବାସାଥୀ ନନ୍ଦିତା। ପୁଣି ଥରେ କଥାବାର୍ତ୍ତା ହେବା ଅନ୍ୟ ଏକ କାର୍ଯ୍ୟକ୍ରମରେ। ସେତେବେଳ ଯାଏଁ ମୁଁ ଆପଣମାନଙ୍କ ସଭିଙ୍କ ଠାରୁ ବିଦାୟ ନେଉଛି। ରହିଲି, ନମସ୍କାର।

ଏଥିରୁ ଆସନ୍ତୁ ଜାଣିନେବା ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ଆଗାମୀକାଲି ସକାଳ 6:10 ପ୍ରଚାର କରିବୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। କଣ୍ଠଶିଳ୍ପୀମାନେ ହେଲେ ପ୍ରଣତି ମିଶ୍ର, ଗଗନ ବିହାରୀ ସ୍ୱାଇଁ, ରମାରାଣୀ ବାରିକ ଏବଂ କୋମଳା ସିଙ୍ଗି। ଚେତନା ଚିନ୍ତନ 6:30। ଅତିବଡ଼ି ଜଗନ୍ନାଥ ଦାସ ବିଚରିତ କ୍ଷମା କରିବେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ ସକାଳ 6:35। ସକାଳ 7:25 ପ୍ରଚାର କରିବୁ ଓଡ଼ିଆରେ ଆଲୋଚନା ଆମ ଚାଷବାସରେ ଢଗ ଢମାଳି। ଆଲୋଚକ ହେଲେ ଜଗୁଲାଲ ଭୋଇ, ଚାଷର କଥା 7:40। 7:45 ପ୍ରଚାର କରିବୁ ଗୀତ ଗୀତାଞ୍ଜଳିରେ ଭକ୍ତି ଗୀତ। କଣ୍ଠଶିଳ୍ପୀ ହେଲେ ବୁଲବୁଲ। ସଙ୍ଗୀତ ଲହରୀରେ କେତୋଟି ଓଡ଼ିଆ ଆଲବମ୍ ଗୀତ ପ୍ରଚାର କରିବୁ 8:30। କଣ୍ଠଶିଳ୍ପୀ ହେଲେ ସୌରିନ ଭଟ୍ଟ। 8:45 ପ୍ରଚାର କରିବୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଗୀତ ମହାକାବ୍ୟ ବୈଦେଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ଓଡ଼ିଆ କଥାଚିତ୍ର ଗୀତ ପ୍ରଚାର କରିବୁ 9:00। 9:30 ଶୁଣିବେ କେତୋଟି ହିନ୍ଦୀ କଥାଚିତ୍ର ଗୀତ। ପୂର୍ବାହ୍ନ 10:10 ଶୁଣିବେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ଦିନ 12:00 ପ୍ରଚାର କରିବୁ ହିନ୍ଦୀ କଥାଚିତ୍ର ଗୀତ ସୁଗମ ସଙ୍ଗୀତ ଦିନ 12:30। ଚାଷର କଥା ଦିନ 1:10। ମହିଳାଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା ଶୁଣିପାରିବେ ଦିନ 1:20। ଦିନ 2:45 ପ୍ରଚାର କରିବୁ ହିନ୍ଦୀ କଥାଚିତ୍ର ଗୀତ। ଅପରାହ୍ନ 5:00 ପ୍ରଚାର କରିବୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। 5:30 ଯୁବବାଣୀ କ୍ରମରେ ଶୁଣିବେ ବିଜ୍ଞାନିକା ସମନ୍ୱିତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର ସନ୍ଧ୍ୟା 6:30 ଏବଂ

0: ଜିଲ୍ଲା ହାଲଚାଲ କ୍ରମରେ ଜଗତସିଂହପୁର ଜିଲ୍ଲା ସମ୍ପର୍କରେ ରେଡ଼ିଓ ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 7:25। ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ ରାତି 7:30। ରାତି 8:00 ସଂସଦ ସମୀକ୍ଷା ରେଡ଼ିଓ ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ହିନ୍ଦୀ ଭକ୍ତି ଗୀତ ରାତି 8:15। ଶିଳ୍ପୀମାନେ ହେଲେ ଭୂପିନ୍ଦର, ସୁଧା ମଲହୋତ୍ରା ଏବଂ ହରିବଂଶ ଶରଣ। ସ୍ପୋର୍ଟ୍ସ କ୍ୟାନ୍ ରାତି 8:30। ସ୍ପଟ୍ଲାଇଟ୍ ରାତି 9:16। ରାତି 9:30 କଣ୍ଟ୍ରିବ୍ୟୁଟ୍ ଆଣ୍ଡ ଇନ୍ସାଇଡ୍ସ କାର୍ଯ୍ୟକ୍ରମଗୁଡ଼ିକ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଏ ଥିଲା ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ରୂପରେଖ। ଆକାଶବାଣୀ ଭବାନୀପାଟଣା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ନିର୍ବିରୋଧରେ ପହଞ୍ଚିପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

କଟକ ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ ଆକାଶବାଣୀ ଭବାନୀପାଟଣା କେନ୍ଦ୍ର ପ୍ରସ୍ତୁତ ପ୍ରଯୋଜନା ଏବଂ ଉପସ୍ଥାପନା ସଚ୍ଚିଦାନନ୍ଦ ମଲ୍ଲିକ।

0: ନମସ୍କାର। ଆମ ସମାଜରେ ସୁସ୍ଥ ଓ ସୁନ୍ଦର ଜୀବନଯାପନ ମୂଳରେ ସ୍ୱଚ୍ଛତାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ଜାତିର ପିତା ମହାତ୍ମା ଗାନ୍ଧୀ କହିଥିଲେ, ସ୍ୱଚ୍ଛତା ସ୍ୱାଧୀନତା ଠାରୁ ମଧ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ। ସ୍ୱଚ୍ଛ ଭାରତ ଗଠନ ଥିଲା ମହାତ୍ମା ଗାନ୍ଧୀଙ୍କର ସ୍ୱପ୍ନ। ସ୍ୱଚ୍ଛ ଭାରତ ହିଁ ଜନଜୀବନକୁ ସମୃଦ୍ଧ କରିପାରିବ। କିନ୍ତୁ ଦୁଃଖର ବିଷୟ, ସ୍ୱାଧୀନତାର 79 ବର୍ଷ ବିତିଗଲାଣି, ତଥାପି ଆମେ ସ୍ୱଚ୍ଛତା ଉପରେ ଆଶାନୁରୂପ ସଫଳତା ହାସଲ କରିପାରିନୁ। ସ୍ୱଚ୍ଛତା ହିଁ ଜୀବଜଗତ ସହିତ ମଣିଷ ସମାଜକୁ ସୁସ୍ଥ ଓ ନିରୋଗ ଜୀବନଯାପନ ପାଇଁ ଖୋରାକ ଯୋଗାଇଥାଏ। ତେଣୁ ସ୍ୱଚ୍ଛ ଭାରତ ଗଠନ ପାଇଁ ସାମୁହିକ ପ୍ରୟାସର ଆବଶ୍ୟକତା ରହିଛି। ସରକାରଙ୍କ ଦ୍ୱାରା ପ୍ରାୟ 4041 ଗୋଟି ସହରକୁ ଏହି ଅଭିଯାନରେ ପରିସରଭୁକ୍ତ କରାଇ ସ୍ୱଚ୍ଛତା କାର୍ଯ୍ୟକ୍ରମକୁ ଆଗକୁ ନିଆଯାଉଛି। 2014 ମସିହା ଅକ୍ଟୋବର ମାସ 2 ତାରିଖ ମହାତ୍ମା ଗାନ୍ଧୀଙ୍କର 145ତମ ଜନ୍ମ ଜୟନ୍ତୀ ଅବସରରେ ସ୍ୱଚ୍ଛ ଭାରତ ଅଭିଯାନ ଯୋଜନା ପ୍ରସ୍ତୁତ କରାଯାଇଛି। ଗ୍ରାମାଞ୍ଚଳରୁ ସହରାଞ୍ଚଳ ଯାଏଁ, ବିଦ୍ୟାଳୟରୁ ମହାବିଦ୍ୟାଳୟ ଯାଏଁ, ରାଜରାସ୍ତାରୁ ଗଳି ରାସ୍ତା ଯାଏଁ, ବସ୍ତି ବାସିନ୍ଦାଙ୍କଠାରୁ ପ୍ରସାଦବାସୀଙ୍କ ପର୍ଯ୍ୟନ୍ତ ସମସ୍ତେ ନିଜ ନିଜର ସ୍ୱଚ୍ଛତା ଉପରେ ସଚେତନ ହେବା ଆବଶ୍ୟକ। ତେବେ ଏହି ସ୍ୱଚ୍ଛତା ଅଭିଯାନ 5.0 ନେଇ ଆକାଶବାଣୀ ଭବାନୀପାଟଣା ପହଞ୍ଚିଥିଲା ଭବାନୀପାଟଣା ସହରଠାରୁ ପ୍ରାୟ 13 କିଲୋମିଟର ଦୂର ଶଗଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଏକ ସ୍ୱଚ୍ଛତା ବା ସଫେଇ କାମ କରିବା ପାଇଁ। ସେଇଠି ସଫେଇ କାମ ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁକାନ୍ତ ସାହୁ କହନ୍ତି,
1: ନମସ୍କାର, ସ୍ୱଚ୍ଛତା ହିଁ ସେବା ଏହି କାର୍ଯ୍ୟକ୍ରମ ଆମ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଏକ ଅଭିନବ ବାର୍ତ୍ତା ସୃଷ୍ଟି କରିଛି। ଆକାଶବାଣୀ ଭବାନୀପାଟଣା ଓ ଦୂରଦର୍ଶନ କେନ୍ଦ୍ର ଭବାନୀପାଟଣା ପକ୍ଷରୁ ଆମ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସେମାନଙ୍କୁ ସାଧୁବାଦ ଜଣାଉଛି। ବାସ୍ତବରେ ସ୍ୱଚ୍ଛତା ହିଁ ସେବା। ସ୍ୱଚ୍ଛତା କହିଲେ ଆମେ ବୁଝୁ ପ୍ରତ୍ୟେକ ଜିନିଷ ଶୃଙ୍ଖଳା ମଧ୍ୟରେ ରହିବା। ପ୍ରକୃତି ପ୍ରତିଟି ଜିନିଷକୁ ଶୃଙ୍ଖଳା ମଧ୍ୟରେ ରଖେ। ଯେମିତି ସମୁଦ୍ର କୂଳରେ ବେଳାଭୂମିରେ ପଡ଼ିଥିବା ଅଳିଆ ଆବର୍ଜନାକୁ ସମୁଦ୍ରର ଢେଉ ସଫା କରି ନେଇଯାଏ, ପୁଣି ତାହା ସମୁଦ୍ରର ତଟ ସୁନ୍ଦର ପରିଷ୍କାର ଦିଶେ। ସେହିଭଳି ପ୍ରକୃତି ସବୁବେଳେ ପରିବେଶକୁ ନିଜେ ସଫା କରେ ଏବଂ ଏହି ପରିବେଶର, ଏହି ପ୍ରକୃତିର ମୁଖ୍ୟ ଉପାଦାନ ହେଉଛି ମଣିଷ, ଯିଏକି ତାହାକୁ ସଫା କରିବା ଦିଗରେ ପଦକ୍ଷେପ ନେବା ଉଚିତ। କିନ୍ତୁ ବିଡ଼ମ୍ବନା ଏହା ଯେ ସଦାସର୍ବଦା ଦେଖାଯାଇଛି ମଣିଷମାନେ ହିଁ ନିଜେ ପ୍ରକୃତିର କ୍ଷୟ କରନ୍ତି, ପ୍ରକୃତିକୁ ଅପରିଷ୍କାର ଆବର୍ଜନାରେ ଭରିଦେଇ ପ୍ରକୃତିକୁ କଷ୍ଟ ଦିଅନ୍ତି। ଯେତେ ପଦକ୍ଷେପ ନିଆଯାଇପାରିବ, ଶୃଙ୍ଖଳା ଜ୍ଞାନର ବୃଦ୍ଧି କରାଯାଇପାରିବ, ସ୍ୱଚ୍ଛତା ଦିଗରେ ପଦକ୍ଷେପ ନିଆଯିବ, ପ୍ରତିଟି ଜିନିଷକୁ ଯେମିତି ରହିବା କଥା ସେମିତି ରଖିବାକୁ ଦିଆଯିବ, ତାକୁ ସୁନ୍ଦର ଭାବରେ ବ୍ୟବହାର କରାଯିବ ଏବଂ ଯେଉଁଠି ଆବର୍ଜନା ପକାଇବା କଥା ସେଇଠି ପକାଯିବ, ସେ ଦିଗରେ ପଦକ୍ଷେପ ନେବା, ତ ନିଶ୍ଚିତ ଭାବରେ ଆମେ ସଫଳ ହେବା। ଆମ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରତିଦିନ ବିଦ୍ୟାଳୟ ପରିସରରେ ପଡ଼ିଥିବା ଛୋଟ ଛୋଟ ଟୁକୁଡ଼ା କାଗଜ, ପଲିଥିନ୍ ଏବଂ ଅନ୍ୟାନ୍ୟ ଆବର୍ଜନାକୁ ସେମାନେ ସୁନ୍ଦର ଭାବରେ ପ୍ରାର୍ଥନା ଶ୍ରେଣୀର ପରେ ମାତ୍ର 2 ମିନିଟ୍ ସମୟ ଦେଇ ସେମାନେ ସଫା କରିଦିଅନ୍ତି ଏବଂ ଆମ ପରିବେଶ ସୁନ୍ଦର ଏବଂ ସଫା ହୋଇଯାଏ। ଏହି ଅଭ୍ୟାସ ମୋ ବିଦ୍ୟାଳୟର ପ୍ରତିଟି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଛି, ଯାହାକି ସେମାନେ ରାସ୍ତାଘାଟ ଏମିତିକି ତାଙ୍କ ଘରେ ପଡ଼ିଥିବା ଅଳିଆ ଆବର୍ଜନାକୁ ସଫା କରିବା ଦିଗରେ ସବୁବେଳେ ପଦକ୍ଷେପ ନିଅନ୍ତି। ଏହି ଅଭ୍ୟାସ ଆମେ ଯଦି ସମସ୍ତେ ଲାଗିପଡ଼ି ଚେଷ୍ଟା କରିବା, ନିଶ୍ଚିତ ଭାବରେ ସ୍ୱଚ୍ଛତା ଦିଗରେ ଆମେ ଆଗେଇ ପାରିବା।
0: ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ

0: ଆ ଆନନ୍ଦରେ ଶ୍ରମଦାନ କରି ବିଦ୍ୟାଳୟ ପରିସରକୁ ସଫା ସୁତୁରା କରିଥିଲି। ଛାତ୍ରଛାତ୍ରୀଙ୍କର ମତ ଥିଲା,
1: ମୁଁ ପ୍ରକାଶ ମାଝି ଶ୍ରେଣୀ ଦଶମ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶଗଡ଼ାର ଜଣେ ଛାତ୍ର। ସ୍ୱଚ୍ଛତା ଏକ ପବିତ୍ର ଗୁଣ, ଏହା ମଣିଷ ମନରେ ପ୍ରଶାନ୍ତି ଭରି ଦେଇ ତତ୍ପର କରାଏ, ତେଣୁ ଏହା ଆମ ପାଇଁ ଅବିଚ୍ଛେଦ୍ୟ। ପରିବେଶର ସ୍ୱଚ୍ଛତା ଯେ କେତେ ପ୍ରୟୋଜନ ତାହା ସର୍ବସମ୍ମତ। ଗୋଟିଏ ରାଷ୍ଟ୍ରର ବିକାଶ ଏହାର ପରିବେଶର ସ୍ୱଚ୍ଛତା ଉପରେ ନିର୍ଭର କରେ। ସୁସ୍ଥ ପରିବେଶ ସୁସ୍ଥ ମାନସିକତା ସୃଷ୍ଟି କରେ। ସୁସ୍ଥ ମାନସିକତା ସୃଜନ ଶକ୍ତିର ବିକାଶରେ ସହାୟକ ହୁଏ, ଫଳରେ ରାଷ୍ଟ୍ରର ସାମାଜିକ ଅର୍ଥନୈତିକ ଜୀବନର ସୁସମୃଦ୍ଧ ହୁଏ। ବିଜ୍ଞାନର ମହାନ ଅବଦାନ ଫଳରେ ମାନବ ଜୀବନ ସୁଖପ୍ରଦ ତଥା ପ୍ରଗତିଶୀଳ ହୋଇଛି। ଆଜିର ଭାରତ ବର୍ଷ ପ୍ରଗତିର ରଥଚକ୍ର ସୋପାନ ପରେ ସୋପାନ ଅତିକ୍ରମ କରି ଆଗେଇ ଚାଲିଛି, କିନ୍ତୁ ପରିବେଶର ସ୍ୱଚ୍ଛତା କ୍ରମେ ଅପସରି ଯାଉଛି। ତେଣୁ ମାନବ ସମାଜର ହିତ ସାଧନ ପାଇଁ ପରିବେଶର ସ୍ୱଚ୍ଛତା ଅପରିହାର୍ଯ୍ୟ ହୋଇ ପଡିଛି। ସମ୍ପ୍ରତି ଗାଁ ଗଣ୍ଡା ସହର ବଜାର ସବୁଠି କୁଢ କୁଢ ଅଳିଆ ଆବର୍ଜନା ଓ ନାଳ ନର୍ଦ୍ଦମା ସବୁଠି ବର୍ଜ୍ୟବସ୍ତୁର ପାହାଡ଼ ଓ ଅସ୍ୱାସ୍ଥ୍ୟକର ପରିବେଶ। ରାସ୍ତା କଡ଼ରେ ମଳମୂତ୍ର ପ୍ଲାଷ୍ଟିକ ବୋତଳ ଓ ଜରିର ଗଦା। ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଗୁଡିକର ଦୂଷିତ ପରିବେଶ ବିଦେଶୀ ପର୍ଯ୍ୟଟକଙ୍କ ପାଖରେ ଆମର ଭାବମୂର୍ତ୍ତିକୁ ମଳିନ କରି ଦେଇଛି। ଏପରି ସ୍ଥଳରେ ପରିବେଶର ସ୍ୱଚ୍ଛତା ଏକ ସମୟୋପଯୋଗୀ ଆହ୍ୱାନ କହିଲେ ଅତ୍ୟୁକ୍ତି ହେବ ନାହିଁ। ସାମ୍ପ୍ରତିକ ପରିସ୍ଥିତିରେ ଉତ୍ତମ ଜୀବନ ନିମନ୍ତେ ପରିବେଶର ସ୍ୱଚ୍ଛତା ଅପରିହାର୍ଯ୍ୟ ହୋଇଥିବାରୁ ପରିବେଶର ସ୍ୱଚ୍ଛତା ବଜାୟ ରଖିବା ପାଇଁ ଅତ୍ୟନ୍ତ ନିଷ୍ଠାର ସହିତ ସରକାରୀ ବେସରକାରୀ ଗୋଷ୍ଠୀଗତ ତଥା ବ୍ୟକ୍ତିଗତ ଉଦ୍ୟମ ଜାରି ରଖିବା ବିଧେୟ। ଏହା ଫଳରେ ସୁସ୍ଥ ଜୀବନ ଯାପନ ସମ୍ଭବ ହୋଇପାରିବ।
2: ମୋର ନାମ ଟଙ୍କପ୍ରଭା ପୂଜାରୀ। ମୁଁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶଗଡ଼ାର ଦଶମ ଶ୍ରେଣୀର ଛାତ୍ରୀ ଅଟେ। ସ୍ୱଚ୍ଛତା ହିଁ ସେବା ଏହି ଅଭିଯାନ ପ୍ରତିବର୍ଷ 17 ସେପ୍ଟେମ୍ବରରୁ 2 ଅକ୍ଟୋବର ପର୍ଯ୍ୟନ୍ତ ଚାଲିଥାଏ, ଯାହା ଦେଶର ପ୍ରତ୍ୟେକ ନାଗରିକଙ୍କୁ ସ୍ୱ ଇଚ୍ଛାରେ ସଫା ସୁତୁରାରେ ଯୋଗ ଦେବାକୁ ପ୍ରେରିତ କରାଯାଏ। ଏହା ମହାତ୍ମା ଗାନ୍ଧୀଙ୍କ ସ୍ୱପ୍ନକୁ ସାକାର କରିବାର ଏକ ଉଦ୍ୟମ ଅଟେ, ଯିଏ ସ୍ୱଚ୍ଛତାକୁ ଜୀବନର ଅଙ୍ଗଭୂତ ଅଂଶ ମାନୁଥିଲେ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦୈନନ୍ଦିନ ଜୀବନର ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ସ୍ୱଚ୍ଛତାକୁ ଆପଣେଇ ଆମେ ଏକ ସୁସ୍ଥ ଓ ସ୍ୱଚ୍ଛ ସମାଜ ଗଢି ପାରିବା। ଅଭିଯାନ ସମୟରେ ସରକାରଙ୍କ ଦ୍ୱାରା ବିଭିନ୍ନ ସ୍ଥାନରେ ଶ୍ରମଦାନ ଅନୁଷ୍ଠିତ ହୁଏ, ଯେଉଁଥିରେ ଲୋକମାନେ ସାର୍ବଜନିକ ସ୍ଥାନ, ବିଦ୍ୟାଳୟ ଓ ହସ୍ପିଟାଲ ଭଳି ସ୍ଥାନ ଗୁଡିକରେ ସଫା କାମରେ ଜନସାଧାରଣଙ୍କୁ ଯୋଗ ଦେବା ପାଇଁ ପ୍ରେରିତ କରାଯାଏ। ଏହି ଅଭିଯାନ ସମୟରେ ସ୍ୱଚ୍ଛତା କର୍ମଚାରୀ ମାନଙ୍କୁ ବି ବିଶେଷ ସମ୍ମାନ ଦିଆଯାଏ ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ଓ କଲ୍ୟାଣ ପାଇଁ ବିଶେଷ ଶିବିର ଆୟୋଜନ କରାଯାଏ। ଏହି ଅଭିଯାନର ଶେଷ ହୁଏ 2 ଅକ୍ଟୋବର, ଯାହା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀରେ ପୂର୍ଣ୍ଣ ହୁଏ। ଗାନ୍ଧୀଜୀଙ୍କ ମତ ଥିଲା, ସ୍ୱଚ୍ଛତା ଏକ ସମାଜର ମୂଳ ଆଧାର ଅଟେ। ସ୍ୱଚ୍ଛତାକୁ ଆଚରଣରେ ଆଣି ଆମେ ଏକ ସୁସ୍ଥ ସମାଜ ଗଢି ପାରିବା। ଆକାଶବାଣୀ କେନ୍ଦ୍ର ଭବାନୀପାଟଣା ପକ୍ଷରୁ ଆମ ବିଦ୍ୟାଳୟରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଆକାଶବାଣୀ ତଥା ଦୂରଦର୍ଶନ କେନ୍ଦ୍ର ଭବାନୀପାଟଣାର ସମସ୍ତ କର୍ମକର୍ତ୍ତା ଓ ଆମ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ସାମୂହିକ ସଫେଇ କାର୍ଯ୍ୟ ମିଳିତ ଭାବେ କରିଥିଲୁ। ଆମ ବିଦ୍ୟାଳୟରେ ଏପରି ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିବାରୁ ମୁଁ ଆକାଶବାଣୀ ଓ ଦୂରଦର୍ଶନ କେନ୍ଦ୍ର ଭବାନୀପାଟଣାର ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି।
0: ବନ୍ଧୁଗଣ, ଏମିତି ଯଦି ଆମେ ସମସ୍ତେ ସ୍ୱଚ୍ଛତାକୁ ଏକ ସଂକଳ୍ପ କରି ଆଗକୁ ବଢ଼ିବା, ତାହେଲେ ସ୍ୱଚ୍ଛ ନିର୍ମଳ ପରିବେଶଟି ପାଇପାରିବା। ସ୍ୱଚ୍ଛ ଜୀବନ ହିଁ ସୁସ୍ଥ ଜୀବନ, ସ୍ୱଚ୍ଛତା ହିଁ ସେବା। ଏହି ସେବାରେ ନିଜ ନିଜର ଦାୟିତ୍ୱକୁ ହୃଦୟଙ୍ଗମ କଲେ ଯାଇ ଆମ ଦେଶ ଉଜ୍ଜ୍ୱଳ ହେବ। ଆଜି ପାଇଁ ଏତିକି, ରହିଲୁ, ନମସ୍କାର।

0: ଶୁଣୁଥିଲେ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ ଆକାଶବାଣୀ ଭବାନୀପାଟଣା କେନ୍ଦ୍ର ପ୍ରସ୍ତୁତ ପ୍ରଯୋଜନା ଏବଂ ଉପସ୍ଥାପନା ସଚ୍ଚିଦାନନ୍ଦ ମଲ୍ଲିକ ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଟିକେ ପରେ
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାଶିଂ ମେସିନ୍ ଚଳାଉଛନ୍ତି, ଘରେ ଦୁଇଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? ଜିରୋ। ମୁଁ ପଚାରିଲାରୁ ପୁତୁରା କହିଲା,
2: ଦାଦା ସବୁ ସେଇ ଉପର ବାଲାର ଦୟା, ମାନେ ସୋଲାର ପ୍ୟାନେଲର।
1: ମୁଁ ଭାବିଲି ଏବେ ତ ଲଗେଇବାକୁ ହିଁ ପଡିବ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଲୋକସଭାରେ ପାରିତ ହେଲା ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026। ରାଜ୍ୟସଭାରେ ଜାତୀୟ ସମ୍ମାନ ଅବମାନନା ପ୍ରତିରୋଧ ସଂଶୋଧନ ବିଲ୍ ପାରିତ। ଗଭୀର ଅବପାତର ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି। ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷା ସରକାରଙ୍କ ପ୍ରାଥମିକତା କହିଲେ ମୁଖ୍ୟମନ୍ତ୍ରୀ। ଏବଂ ରାଜ୍ୟର 6,769 ଗ୍ରାମ ପଞ୍ଚାୟତକୁ ବିସ୍ତାର କରାଯିବ ଫାଇବର ଟୁ ହୋମ୍ ସେବା। ଲୋକସଭାରେ ଆଜି ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ପାରିତ ହୋଇଛି। ଏହି ବିଲ୍ ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ଆଇନ 2024 ସଂଶୋଧନ ପାଇଁ ଉଦ୍ଦିଷ୍ଟ। ଏଥିରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ସନ୍ନିବେଶିତ କରାଯାଇଛି, ଯେଉଁଥିରେ 10 ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ, 10 କୋଟି ଟଙ୍କା ଜରିମାନା ଏବଂ ଦୋଷୀ ସାବ୍ୟସ୍ତ ଅପରାଧୀଙ୍କ ସମ୍ପତ୍ତି ବାଜ୍ୟାପ୍ତି ଭଳି କଠୋର ବ୍ୟବସ୍ଥା ରହିଛି। ମାମଲାଗୁଡ଼ିକର ତ୍ୱରିତ ସମାଧାନ କରିବା ପାଇଁ ଏହି ଆଇନ ପ୍ରତ୍ୟେକ ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନକୁ ଦୈନନ୍ଦିନ ଶୁଣାଣି ପାଇଁ ସ୍ୱତନ୍ତ୍ର ଫାଷ୍ଟ୍ରାକ୍ କୋର୍ଟ ପ୍ରତିଷ୍ଠା କରିବାକୁ ବାଧ୍ୟତାମୂଳକ କରିଛି। ମାମଲା ଥାନାରେ ପଞ୍ଜିକୃତ ହେବା ଦିନଠାରୁ 2 ମାସ ମଧ୍ୟରେ ଅପରାଧର ତଦନ୍ତ ଶେଷ ହେବା ଦରକାର। ଅଭିଯୋଗ ଫର୍ଦ୍ଦ ଦାଖଲ ହେବାର 3 ମାସ ମଧ୍ୟରେ ବିଚାର ପ୍ରକ୍ରିୟା ଶେଷ କରିବା ଲାଗି ବିଲ୍ରେ ବ୍ୟବସ୍ଥା କରାଯାଇଛି। ବିଲ୍ ଉପରେ ଚାଲିଥିବା ଆଲୋଚନାର ଉତ୍ତର ଦେଇ କାର୍ମିକ ସାଧାରଣ ଅଭିଯୋଗ ଓ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି, ଆଇନକୁ ଅଧିକ କଠୋର କରିବା ଏବଂ ଶୀଘ୍ର ନ୍ୟାୟ ସୁନିଶ୍ଚିତ କରିବା ପାଇଁ ସରକାର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ରାଜ୍ୟସଭାରେ ଆଜି ଜାତୀୟ ସମ୍ମାନ ଅବମାନନା ପ୍ରତିରୋଧ ସଂଶୋଧନ ବିଧେୟକ 2026 ପାରିତ ହୋଇଛି। ଏହି ବିଧେୟକ ଜାତୀୟ ସମ୍ମାନ ଅବମାନନା ପ୍ରତିରୋଧ ଅଧିନିୟମ 1971 ସଂଶୋଧନ ପାଇଁ ଉଦ୍ଦିଷ୍ଟ। ପ୍ରସ୍ତାବିତ ଆଇନରେ ବନ୍ଦେ ମାତରମ୍କୁ ଜାତୀୟ ସଙ୍ଗୀତ ଜନଗଣ ମନ ଭଳି ସମାନ ସାମ୍ବିଧାନିକ ସୁରକ୍ଷା ପ୍ରଦାନ କରିବାକୁ ବ୍ୟବସ୍ଥା କରାଯାଇଛି। ଏହି ବିଲ୍ରେ ଜାତୀୟ ସମ୍ମାନ ଅବମାନନା ଅପରାଧ ପାଇଁ 3 ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ, ଜରିମାନା କିମ୍ବା ଉଭୟ ଦଣ୍ଡର ପ୍ରାବଧାନ ରହିଛି। ବିଧେୟକ ଉପରେ ଆଲୋଚନାର ଉତ୍ତର ରଖି ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି, ବିଧେୟକରେ କରାଯାଇଥିବା ସଂଶୋଧନ କେବଳ ଏକ ଆଇନଗତ ପରିବର୍ତ୍ତନ ନୁହେଁ, ଏହା ଭାରତର ଆତ୍ମା, ଜାତୀୟ ଚେତନା, ସାଂସ୍କୃତିକ ଐତିହ୍ୟ ଏବଂ ସ୍ୱାଧୀନତା ସଂଗ୍ରାମର ଆଦର୍ଶ ପ୍ରତି ଆମର ସାମୂହିକ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। ରାଜ୍ୟର ପ୍ରଯୁକ୍ତିବିଦ୍ୟା କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବା ପାଇଁ ଡିଜିଟାଲ ଭାରତ ନିଧି, ଟେଲି କମ୍ୟୁନିକେସନ୍ ଏବଂ BSNL ମଧ୍ୟରେ ତ୍ରିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏଥିରେ ରାଜ୍ୟର 6,769 ଗ୍ରାମ ପଞ୍ଚାୟତକୁ ଫାଇବର ଟୁ ହୋମ୍ ବିସ୍ତାର କରାଯିବ, ଯଦ୍ୱାରା ଡିଜିଟାଲ ଶିକ୍ଷା, ଟେଲିମେଡିସିନ୍, ଡିଜିଟାଲ ବ୍ୟାଙ୍କିଙ୍ଗ, ଗ୍ରାମୀଣ ଉଦ୍ୟମିତା, ରୋଜଗାର ଏବଂ ଆର୍ଥିକ ବିକାଶ ପାଇଁ ନୂତନ ସୁଯୋଗ ସୃଷ୍ଟି ହେବ ବୋଲି ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ମନ୍ତ୍ରୀ ଡକ୍ଟର ମୁକେଶ ମହଲିଙ୍ଗ କହିଛନ୍ତି। ଏହା ମାଧ୍ୟମରେ 50,000ରୁ ଉର୍ଦ୍ଧ ଗ୍ରାମକୁ ଇଣ୍ଟରନେଟ୍ ସେବା ଯୋଗାଇ ଦେବା ପାଇଁ 3,384 କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବ। ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଓଡ଼ିଶା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟରେ ପରିଣତ ହୋଇଛି। ଏହି ପଦକ୍ଷେପ ରାଜ୍ୟରେ ଡିଜିଟାଲ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଗବେଷଣା ନବସୃଜନ କ୍ଷେତ୍ରରେ ନୂତନ ଦିଗ ଉନ୍ମୋଚନ କରି ବିକଶିତ ଓଡ଼ିଶା ଓ ଭାରତ ଗଠନରେ ସହଯୋଗୀ ହେବ ବୋଲି ଶ୍ରୀ ମହାଲିଙ୍ଗ କହିଛନ୍ତି। ମହିଳା ଓ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରିବାକୁ ସରକାର ସଂକଳ୍ପବଦ୍ଧ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି। ବ୍ରହ୍ମପୁରସ୍ଥିତ NIST ବିଶ୍ୱବିଦ୍ୟାଳୟରେ ଆୟୋଜିତ ଅଙ୍ଗନବାଡ଼ି କର୍ମୀଙ୍କ ବାର୍ତ୍ତାଳାପ କାର୍ଯ୍ୟକ୍ରମରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ନୀତି ନିର୍ଦ୍ଧାରଣରେ କ୍ଷେତ୍ରସ୍ତରୀୟ ଅଭିଜ୍ଞତା ଓ ଜନଭାଗିଦାରୀକୁ ପ୍ରାଧାନ୍ୟ ଦିଆଗଲେ ପ୍ରକୃତ ବିକାଶ ସମ୍ଭବପର ହୋଇଥାଏ। ତୃଣମୂଳ ସ୍ତରରେ ଅଙ୍ଗନବାଡ଼ି କର୍ମୀଙ୍କ ନିଷ୍ଠାପୂର୍ଣ୍ଣ କାର୍ଯ୍ୟଶୈଳୀ ମା ଓ ଶିଶୁଙ୍କ ସ୍ୱାସ୍ଥ୍ୟ ଏବଂ ସାମଗ୍ରିକ ବିକାଶ କ୍ଷେତ୍ରରେ ଅତୁଳନୀୟ ଭୂମିକା ରହିଛି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଗଭୀର ଅବପାତ କେନ୍ଦ୍ରୀଭୂତ ହୋଇଛି। ଏହା ବର୍ତ୍ତମାନ ଉତ୍ତର ଓଡ଼ିଶା, ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ଼ ଦେଇ ଗତି କରୁଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଜିଲ୍ଲାକୁ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ ଜୀବନ ଓ ସୁରକ୍ଷା ସରକାରଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ବନ୍ୟା ପରିସ୍ଥିତି ଓ ଏହାର ମୁକାବିଲା ନେଇ ମୁଖ୍ୟ ଶାସନ ସଚିବ ଓ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ

0: ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026, ରାଜ୍ୟସଭାରେ ଜାତୀୟ ସମ୍ମାନ ଅବମାନନା ପ୍ରତିରୋଧ ସଂଶୋଧନ ବିଲ୍ ପାରିତ। ଗଭୀର ଅବପାତର ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି। ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷା ସରକାରଙ୍କ ପ୍ରାଥମିକତା କହିଲେ ମୁଖ୍ୟମନ୍ତ୍ରୀ। ଏବଂ ରାଜ୍ୟର 6,799 ଗ୍ରାମ ପଞ୍ଚାୟତକୁ ବିସ୍ତାର କରାଯିବ ଫାଇବର ଟୁ ହୋମ୍ ସେବା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆଜିର ପ୍ରସଙ୍ଗ, ସ୍ଥାନୀୟ ସମ୍ପ୍ରଦାୟଙ୍କ ସହଭାଗିତାରେ ବ୍ୟାଘ୍ର ସୁରକ୍ଷା ଆଲେଖ୍ୟ, ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ବାଘ ସଂରକ୍ଷଣ, ପ୍ରାକୃତିକ ବାସସ୍ଥାନର ସୁରକ୍ଷା ଏବଂ ସେମାନଙ୍କ ବଂଶବୃଦ୍ଧି ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ସ୍ଥାନୀୟ ଜନଜାତି ଓ ସମ୍ପ୍ରଦାୟର ସହଭାଗିତାରେ ବାଘଙ୍କ ଭବିଷ୍ୟତ ସୁରକ୍ଷା ପ୍ରସଙ୍ଗ ନେଇ ଏହି ଦିବସ ପାଳନ କରାଯାଉଛି। 2010 ନଭେମ୍ବର ମାସରେ ରୁଷ୍ର ସେଣ୍ଟ ପିଟର୍ସବର୍ଗ ବ୍ୟାଘ୍ର ସମ୍ମିଳନୀ ଅବସରରେ ପ୍ରତିବର୍ଷ ଜୁଲାଇ ମାସ 29 ତାରିଖକୁ ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଭାରତ ସମେତ 13 ବ୍ୟାଘ୍ର ବାସସ୍ଥଳୀ ଥିବା ଦେଶର ନେତୃମଣ୍ଡଳୀ 2022 ସୁଦ୍ଧା ବାଘ ସଂଖ୍ୟା ଦ୍ୱିଗୁଣିତ କରିବା ଲକ୍ଷ୍ୟ ନେଇ ଏକ ମହତ୍ୱାକାଂକ୍ଷୀ ପଦକ୍ଷେପ ଗ୍ରହଣ କରିଥିଲେ। ସାମ୍ପ୍ରତିକ ଆକଳନ ଅନୁଯାୟୀ ବିଶ୍ୱସ୍ତରରେ 5,711 ବାଘ ରହିଥିବା ଜଣାପଡ଼ିଛି। ବାଘ ସୁରକ୍ଷିତ ରହିଲେ ଜଙ୍ଗଲ ଓ ପରିବେଶର ସନ୍ତୁଳନ ଠିକ୍ ରହିବ ଏବଂ ମାନବ ସମାଜ ପାଇଁ ଏହା ଉପଯୋଗୀ ସାବ୍ୟସ୍ତ ହୋଇପାରିବ। ସାଧାରଣତଃ ବାଘ ପାଇଁ ଘଞ୍ଚ ଜଙ୍ଗଲ, ଘାସଯୁକ୍ତ ଭୂମି, ପାହାଡ଼ିଆ ଅଞ୍ଚଳ ଏବଂ ଜଳାଶୟ ନିକଟବର୍ତ୍ତୀ ଜଙ୍ଗଲାଞ୍ଚଳ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ପ୍ରତ୍ୟେକ ବାଘର ହିଁ ନିଜସ୍ୱ କ୍ଷେତ୍ର ରହିଛି ଏବଂ ଏହା ଅନ୍ୟ ବାଘଠାରୁ ମଧ୍ୟ ସୁରକ୍ଷିତ ରହିବାରେ ସାହାଯ୍ୟ କରିଥାଏ। ବାଘ ହେଉଛି ଆମର ଜାତୀୟ ପଶୁ। ବାଘ ଭାରତୀୟ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଏହାର ସୁରକ୍ଷା ପରିବେଶ ସନ୍ତୁଳନ ପାଇଁ ଅପରିହାର୍ଯ୍ୟ। 1973 ମସିହାରେ ବାଘ ସଂରକ୍ଷଣ ପାଇଁ ଭାରତରେ ପଦକ୍ଷେପ ନିଆଯାଇଥିଲା ଏବଂ ପ୍ରୋଜେକ୍ଟ ଟାଇଗର ପ୍ରକଳ୍ପ ଆରମ୍ଭ ହୋଇଥିଲା। ଜାତୀୟ ବାଘ ସଂରକ୍ଷଣ କର୍ତ୍ତୃପକ୍ଷଙ୍କ ଅଧୀନରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ବିଶ୍ୱର ପାଖାପାଖି 70% ଅର୍ଥାତ୍ 3,682 ବାଘ ଭାରତରେ ଥିବା ଜଣାପଡ଼ିଛି। ଗତବର୍ଷ ମାର୍ଚ୍ଚ ସୁଦ୍ଧା ଦେଶର 58 ସଂରକ୍ଷିତ ଅଞ୍ଚଳକୁ ବ୍ୟାଘ୍ର ଅଭୟାରଣ୍ୟ ଭାବେ ଘୋଷଣା କରାଯାଇଛି। 1973 ମସିହାରେ ଦେଶରେ ସଂରକ୍ଷିତ ଅଭୟାରଣ୍ୟ ସଂଖ୍ୟା 9ରେ ସୀମିତ ଥିଲା। ଏହି ଅଞ୍ଚଳର ପରିସୀମା 9,115 ବର୍ଗ କିଲୋମିଟର ରହିଥିଲା। 1980 ମସିହା ଶେଷଭାଗ ସୁଦ୍ଧା ଏହା ବୃଦ୍ଧି ପାଇ 15ରେ ପହଞ୍ଚିଥିଲା। ଏହି ସୀମା 24,700 ବର୍ଗ କିଲୋମିଟର ହୋଇଥିଲା। କ୍ରମଶଃ ଦେଶରେ ସଂରକ୍ଷିତ ଅଭୟାରଣ୍ୟ ସଂଖ୍ୟା ବୃଦ୍ଧି ପାଇ ଚାଲିଛି। ବନ୍ୟପ୍ରାଣୀ ସୁରକ୍ଷା ଆଇନ 1972 ଧାରା 38 ଅନୁଯାୟୀ ବ୍ୟାଘ୍ର ସଂରକ୍ଷଣ ଯୋଜନା ପ୍ରସ୍ତୁତ କରିବା ପାଇଁ ରାଜ୍ୟ ସରକାରଗୁଡ଼ିକୁ ଦାୟିତ୍ୱ ଅର୍ପଣ କରାଯାଇଛି। ଅଭୟାରଣ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା, ଏଥିପାଇଁ ଆବଶ୍ୟକ ମାନବ ସମ୍ବଳର ଉପଯୋଗ, ସଂରକ୍ଷଣ ଅଞ୍ଚଳର ପରିମାଣକୁ ବୃଦ୍ଧି କରିବା, ଶିକାରୀଙ୍କ କବଳରୁ ବାଘକୁ ସୁରକ୍ଷା ପ୍ରଦାନ କରିବା ଆଦି ଦାୟିତ୍ୱ ସରକାରଙ୍କ ଉପରେ ନ୍ୟସ୍ତ କରାଯାଇଛି। ଜନସଂଖ୍ୟା ବୃଦ୍ଧି ଏବଂ ଜଙ୍ଗଲ କ୍ଷୟ ଯୋଗୁଁ ବାଘ ମଣିଷଙ୍କ ଭିତରେ ଲଢ଼େଇ ହେଉଛି। ଏହାର ପ୍ରଭାବ ବାଘ ବଂଶ ବୃଦ୍ଧିରେ ପ୍ରତିବନ୍ଧକ ସାଜୁଛି। ବ୍ୟାଘ୍ର ଚର୍ମ, ହାଡ଼ ଏବଂ ଅନ୍ୟ ଅଙ୍ଗଗୁଡ଼ିକର ଆଖିଦୃଶିଆ ମୂଲ୍ୟ ଯୋଗୁଁ ଅବୈଧ ଶିକାର ମଧ୍ୟ ବୃଦ୍ଧି ପାଉଛି। ଏପରିକି ଚାଷବାସ, ନିର୍ମାଣ କାର୍ଯ୍ୟ, ସଡ଼କ ଯୋଗାଯୋଗ ବୃଦ୍ଧି ଏବଂ ମଣିଷ ସହାବସ୍ଥାନର ବୃଦ୍ଧି ଦ୍ୱାରା ଜଙ୍ଗଲ ମଧ୍ୟ ହ୍ରାସ ପାଉଛି, ଫଳରେ ବ୍ୟାଘ୍ରଙ୍କର ଜୀବନଚର୍ଯ୍ୟା ମଧ୍ୟ ବାଧାପ୍ରାପ୍ତ ହେଉଛି। ବାଘଙ୍କର ଆବାସସ୍ଥଳୀର ସଙ୍କୋଚନ ଯୋଗୁଁ କିମ୍ବା ଶିକାରର ସୀମିତ ଉପଲବ୍ଧତା ଦୃଷ୍ଟିରୁ ସେମାନେ ମାନବ ଅଞ୍ଚଳଗୁଡ଼ିକରେ ପ୍ରବେଶ କରୁଛନ୍ତି, ଫଳରେ ମଣିଷ ଏବଂ ବାଘ ମଧ୍ୟରେ ମଧ୍ୟ ଲଢ଼େଇ ହେଉଛି। ସେହିଭଳି ବୃଦ୍ଧି ପାଉଥିବା ତାପମାତ୍ରା ଏବଂ ଜଳବାୟୁ ପରିବର୍ତ୍ତନର କୁପ୍ରଭାବ ଯୋଗୁଁ ମଧ୍ୟ ବାଘଙ୍କର ଆବାସସ୍ଥଳୀ ପ୍ରଭାବିତ ହେଉଛି। ମଣିଷ ଏବଂ ବାଘ ଭଳି ବନ୍ୟପ୍ରାଣୀଙ୍କ ମଧ୍ୟରେ ବିଭିନ୍ନ ସମୟରେ ହେଉଥିବା ସଂଘର୍ଷକୁ ପ୍ରତିହତ କରିବା ଲାଗି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ତରରେ ପଦକ୍ଷେପ ନିଆଯାଉଛି। ଶିକାରୀଙ୍କ କବଳରୁ ବାଘକୁ ସୁରକ୍ଷିତ ରଖିବା ଲାଗି ବନ ବିଭାଗ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରୁଛି। ବିଜ୍ଞାନ ଆଧାରିତ ନୀତି ଏବଂ ଦୃଢ଼ ସାଂଗଠନିକ ସହଯୋଗ ଦ୍ୱାରା ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ରରେ ଭାରତ ବିଶ୍ୱର ଏକ ଅଗ୍ରଣୀ ରାଷ୍ଟ୍ର ଭାବରେ ଉଭା ହେଉଛି। ପ୍ରଯୁକ୍ତିବିଦ୍ୟା ଚାଳିତ ତଦାରଖ ପ୍ରଭାବ প্রভাবশালী শাসন এবং স্থানীয় সম্প্রদায়ের অংশগ্রহণ বাঘ সংরক্ষণ ক্ষেত্রক অধিক সশক্ত করুছি। ওড়িশার শিমিলিপাল জাতীয় উদ্যান মহাবল বাঘঙ্ক পাই উপযুক্ত বাসস্থলী ভাবে পরিচিত। শিমিলিপালের মোট বাঘ সংখ্যা 35 থিবা জনাপড়িছি। তবে সেথিমধ্যে 19টি সিডো মেলানিষ্টিক বা কলা বাঘ অছন্তি বলি বন বিভাগ কহিছি। 2030 সুদ্ধা

0: ନେପାଳରେ ବାଘ ସଂଖ୍ୟା 100ରୁ ଅଧିକ ହେବା ପାଇଁ ଲକ୍ଷ୍ୟ ରଖାଯାଇଛି। ପରିଶେଷରେ ଏତିକି କୁହାଯାଇପାରେ, ପ୍ରକୃତିର ଏହି ଅମୂଲ୍ୟ ସମ୍ପଦ ବାଘକୁ ସଂରକ୍ଷଣ କରାଗଲେ ପରିବେଶ ସନ୍ତୁଳନ ରକ୍ଷା ସହ ପ୍ରାକୃତିକ ସଂହତି ମଧ୍ୟ ବଜାୟ ରହିପାରିବ।
1: ଆଜିର ପ୍ରସଙ୍ଗ କ୍ରମରେ ଶୁଣୁଥିଲେ ସଂକ୍ଷିପ୍ତ ଆଲୋଚନା, ସ୍ଥାନୀୟ ସମ୍ପ୍ରଦାୟଙ୍କ ସହଭାଗିତାରେ ବ୍ୟାଘ୍ର ସୁରକ୍ଷା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା କରିଥିଲେ ସୁଚିସ୍ମିତା ସାହୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସନ୍ଧ୍ୟା 7:00 ନ୍ୟୁଜ୍ ହେଡ୍‌ଲାଇନ୍ ସହିତ ମୁଁ ସୁଚିସ୍ମିତା। ଲୋକସଭାରେ ସାର୍ବଜନୀନ ପରୀକ୍ଷା ଅସାଧୁ ନେବା

0: ଓଡ଼ିଶାନ ବର୍ଷାର ପ୍ରଭାବ କମ୍ବାର ସହିତ ଦକ୍ଷିଣ ପଶ୍ଚିମ ଓଡ଼ିଶାନ ବଢ଼ବା। ବୟଡ଼ ପ୍ରଭାବିତ ଜିଲ୍ଲାମାନଙ୍କେ ସରକାରୀ କର୍ମଚାରୀମାନଙ୍କର ଛୁଟି ବାତିଲ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍।
1: ଉତ୍ତର ଓଡ଼ିଶାରେ ଜଳ ବୃଷ୍ଟି କମିବ, ଦକ୍ଷିଣର କିଛି ଜାଗାରେ ଅଧିକ ବୃଷ୍ଟି ହେବ, ପଶ୍ଚିମ ଓଡ଼ିଶାରେ ମଧ୍ୟ କିଛି ଜାଗାରେ ବେଶୀ ବୃଷ୍ଟି ହେବାର ସମ୍ଭାବନା ଅଛି। ସାରା ଓଡ଼ିଶାରେ ଯେଉଁ ଜାଗାରେ ବୃଷ୍ଟି ହେଇକରି ଜଳବନ୍ଦୀ ହେଇଛି, ଯେଉଁ ଜାଗାରେ ବୃଷ୍ଟି ହେବା ପାଇଁ ଯାଉଛି, ଯେଉଁ ଜାଗାରେ ନଦୀରେ ପାଣି ଆସିବା ପାଇଁ ଯାଉଛି, ଏବଂ ଯେଉଁ ଯେଉଁ ବନ୍ଧରେ ଡ୍ୟାମ୍ରେ ପାଣିର ଉଚ୍ଚତା ଡେଞ୍ଜର ଲେଭେଲ୍ ପାର କଲାଣି, ଏବେ ସ୍ଥିର ଅଛି, ଏବଂ ଆମେ ଆଶା କରୁଛୁ ଧୀରେ ଧୀରେ କରି ତାର ଜଳପତନ କମିବ। ବର୍ତ୍ତମାନ ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଅଛି।
0: ପ୍ରଭାବିତ ଇଲାକାମାନଙ୍କେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସ୍ୱାସ୍ଥ୍ୟସେବାକେ ଆହୁରି ବରଖସ୍ତ କରାଯାଇଛି। ଜରୁରୀ ସ୍ୱାସ୍ଥ୍ୟସେବାକେ ସୁନିଶ୍ଚିତ କରିବାର ଲାଗି ସବୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କେ MBBS ଡାକ୍ତରମାନଙ୍କୁ ନିୟୋଜିତ କରାଯାଇଛି। ବୈଠକନ ଦିଆଯାଇଥିବା ସୂଚନା ଅନୁସାରେ ଏହାଦେତ 226 ଗାଁର ଜଳବନ୍ଦୀ ସ୍ଥିତି ଲାଗି ରହିଛି। ଜିଲ୍ଲା ପ୍ରଶାସନର ପରାମର୍ଶ ମାନବାର ଦରକାର ହେଲେ ରିଲିଫ୍ କେନ୍ଦ୍ରକେ ସ୍ଥାନାନ୍ତର ହେବାର ଆଉ ଜରୁରୀ ସହାୟତା ଲାଗି 112 ନମ୍ବରକେ ଯୋଗାଯୋଗ କରବାରକେ ମନ୍ତ୍ରୀ ଶ୍ରୀ ପୂଜାରୀ ପରାମର୍ଶ ଦେଇଛନ୍। ଗଲା 24 ଘଣ୍ଟା ଭିତରେ ପଶ୍ଚିମ ଓଡ଼ିଶାର ଭିନ୍ନଭିନ୍ ଜିଲ୍ଲାର ଅତି ଜବର ବର୍ଷା ହୋଇଯାଇଛି। ବରଗଡ଼ର ବିଜେପୁରଠାରେ ସବୁନୁ ଅଧିକା 315 mm ବର୍ଷା ହୋଇଥିବାର ବେଳେ ବଲାଙ୍ଗୀର ଆଗଲପୁରନ 264 ଆଉ ସାଲେଭଟାନ 256.8 mm ବର୍ଷା ରେକର୍ଡ କରାଯାଇଛି। ଲଗାତ ବର୍ଷା ଓ ବୟଡ଼ ତିଥିକେ ନଜରତି ରଖିକରି ଆଜି ଭିନ୍ନଭିନ୍ ଜିଲ୍ଲାର ସ୍କୁଲ ଛୁଟି ଘୋଷଣା କରାଯାଇଥିଲା। ନୂଆପଡ଼ା ଜିଲ୍ଲାର ବୋଡେନ୍ ଜୁଜୁଘାଟଠାରେ ସଡ଼କ ଉପରେ 4 ଫୁଟ ପେନ୍ ଯାଉଛି। କଣ୍ଡେତରନୁ ତରବୋଡ଼କେ ଜ୍ୟାସ ବାଧାପ୍ରାପ୍ତ ହୋଇଛି। ଘୁଡ଼ସର ଆଉ ଜମନକଟା ଗାଁର 20 ଜଣଙ୍କୁ ପ୍ରଶାସନ ତରଫରୁ ଉଦ୍ଧାର କରାଯାଇଛି। ସେଆଡ଼େ ବୌଦ୍ଧ ଜିଲ୍ଲାର ଲଗାତ ବର୍ଷା ଲାଗି ଭିନ୍ନଭିନ୍ ଇଲାକାର ପାଣି ଜମବାର ସହିତ ମହାନଦୀର ଜଳସ୍ତର ବଢ଼ବାର୍ତ୍ତି ଲାଗିଛି। ପରିସ୍ଥିତିର ସମୀକ୍ଷା କରିକରି ବୌଦ୍ଧ ଜିଲ୍ଲାପାଳ ମହାନଦୀ ଖଣି ଇଲାକା ପରିଦର୍ଶନ କରିଛନ୍। ନଏଥି ମଗର ଥିବାର ସୂଚନା ପାଇବା ଋତୁରୁ ଜଙ୍ଗଲ ବିଭାଗକେ ସତର୍କ ରହିବାରକେ ନିର୍ଦ୍ଦେଶ ଦେବାର ସହିତ ଲୁକୁ ନଏଦ ଭିତରକେ ନାଇଁ ଯିବାରକେ ପରାମର୍ଶ ଦିଆଯାଇଛି। ସୁବର୍ଣ୍ଣପୁର ଜିଲ୍ଲାର ଭିନ୍ନଭିନ୍ ଇଲାକାର ଲଗାୟତ ବର୍ଷା ଲାଗି ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଡୁଙ୍ଗରିପାଲି ଧର୍ମଦାଣ୍ଡି ସେତୁ ଉପରେ 20 ଫୁଟ ଉଚ୍ଚାର ପ୍ୟାନ୍ ଆଉ ଗୁରହାଣ୍ଡି ନାଲାନ ପ୍ୟାନ୍ ଯାଉଥିବାରୁ 5 ପଞ୍ଚାୟତ ବିଚ୍ଛିନ୍ନ ହୋଇଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ପୁରୀ ଶ୍ରୀମନ୍ଦିରନ ଆଷାଢ଼ ମାସର ପୁନି ତିଥିନ ଏଚ୍ ମହାପ୍ରଭୁମାନଙ୍କର ବନକ ଲାଗି ନୀତି କରାଯାଉଛି। 2 ନମ୍ବର ଭୋଗମଣ୍ଡପ ଭୋଗ ଶେଷ ହେବା ଋତୁରୁ ବେଲବୁଡ଼ାର 6 ବଜେନ ମୂଲ ହୋଇକରି ରାତିର 10 ବଜେ ତକ ଇ ଗୁପ୍ତ ନୀତି କରାଯିବା। ଏଥିଲାଗି ପାଖାପାଖି 5 ଘଣ୍ଟା ତକ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। ବାଘମାନଙ୍କର ସଂରକ୍ଷଣ ଲାଗି ଲୋକଙ୍କୁ ସଚେତନ କରବାର ଉଦ୍ଦେଶ୍ୟ ଆଜି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ପାଳନ କରାଯାଉଛି। ଏ ବଛର ବାର୍ତ୍ତା ରହିଛି ସ୍ଥାନୀୟ ଜନଜାତୀୟ ସମ୍ପ୍ରଦାୟର ସହଭାଗିତାତି ବାଘମାନଙ୍କର ଭବିଷ୍ୟତର ସୁରକ୍ଷା। ଦେଶେ ବାଘମାନଙ୍କର ବଂଶ ବଢ଼ାବାର ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଭିନ୍ନଭିନ୍ ଯୋଜନା କାର୍ଯ୍ୟକାରୀ କରାଯାଉଛି। 2010 ସେଣ୍ଟ ପିଟର୍ସବର୍ଗଠାରେ ହୋଇଥିବାର ବ୍ୟାଘ୍ର ଶୀର୍ଷକ ସମ୍ମିଳନୀଥି ଏହି ଦିବସ ପାଳନ କରିବାର ଲାଗି ନିଷ୍ପତ୍ତି ନିଆଯାଇଥିଲା। ଭାରତର ବାଘ ସଂରକ୍ଷଣ ଦିଗେ କାମ କରୁଥିବାର ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ଦେଶେ ଇହାଦେ 3,682 ବାଘ ରହିଛନ୍, ଯେନ୍ଟା ପୃଥିବୀର ବାଘ ସଂଖ୍ୟାର 75%। ଦେଶେ ଇହାଦେ 58 ଟାଇଗର ରିଜର୍ଭ ରହିଛେ। ସୂଚନା ଅନୁସାରେ ଓଡ଼ିଶାର ସିମିଲିପାଲନ 32 ବାଘ ଥିବାର ବେଳେ ମଧ୍ୟପ୍ରଦେଶନୁ ସବୁନୁ ଜହ ବାଘ ଅଛନ୍। ପବିତ୍ର ଆଷାଢ଼ ପୁନି ଅବସରରେ ଆଜି ଗୁରୁପୂର୍ଣ୍ଣିମା ପାଳନ କରାଯାଉଛି। ଗୁରୁ ଶିଷ୍ୟ ପରମ୍ପରାର ଭାରତୀୟ ସଭ୍ୟତା ଓ ସଂସ୍କୃତିର ଅଭିନ୍ନ ଅଙ୍ଗ ଏ ଜୀବନର ସବୁଦିଗେ ବାଟ କଢ଼ୁଥିବାର ଗୁରୁମାନଙ୍କୁ ସମ୍ମାନ ଜଣାଇକରି ଗୁରୁପୂର୍ଣ୍ଣିମା ମନାଯାଏସି। ହିନ୍ଦୁ ବୌଦ୍ଧ ଜୈନ ଧର୍ମାବଲମ୍ବୀମାନେ ଆଜି ଗୁରୁପୂର୍ଣ୍ଣିମାକେ ଜାକଜମକ୍ତି ପାଳନ କରୁଛନ୍। ଯୋଗୀ ପରମ୍ପରା ଅନୁସାରେ ଭଗବାନ ଶିବ ହେଉଛନ୍ ପହିଲା ଗୁରୁ, ହେଲେ ହିନ୍ଦୁ ଋଷି ସାଧୁସନ୍ତମାନେ ବ୍ୟାସଦେବଙ୍କୁ ଗୁରୁ ହିସାବେ ପୂଜା କରସନ୍। ଗୁରୁପୂର୍ଣ୍ଣିମା ହେଉଛି ଶିକ୍ଷା, ଜ୍ଞାନ ପାଇବାର ଆଉ କୃତଜ୍ଞତା ଜନାବାର ପରବ। ଶିଷ୍ୟମାନଙ୍କର ଜୀବନ ଗଢ଼ବାର୍ଥି ଗୁରୁମାନଙ୍କର ଭୂମିକା ରହିଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ଯୁକ୍ତ 2 ତତ୍କାଳ ଉନ୍ନୀତ ପରୀକ୍ଷା ଫଲ ଆଜି ବାହାରିଛି। କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଲ ଏକାସାଙ୍ଗେ ଘୋଷଣା କରାଯାଇଛି। ଛାତ୍ରଛାତ୍ରୀମାନେ CHSE ୱେବ୍ସାଇଟ୍ www.chseodisha.nic.in ପରୀକ୍ଷା ଫଲ ଡାଉନ୍ଲୋଡ଼ କରିପାରିବେ। ଭିତରକନିକା ଜାତୀୟ ଉଦ୍ୟାନ ଆବା ମାସର ଏକ ତାରିଖ ନୁ ପର୍ଯ୍ୟଟକମାନଙ୍କ ଲାଗି ଖୋଲ୍ବା ବୋଲି ରାଜନଗର ବନଖଣ୍ଡ ତରଫରୁ ସୂଚନା ମିଳିଛି। ଏ ବଛର ପର୍ଯ୍ୟଟକମାନଙ୍କ ଲାଗି ପରିବେଶ ଅନୁକୂଳ ପର୍ଯ୍ୟଟନ ଉପରେ ଜୋର ଦିଆଯିବାର ସହିତ ଭିନ୍ନ ପ୍ରକାରର ବ୍ୟବସ୍ଥା କରାଯାଇଛି। ଦେବଗଡ଼ ବସନ୍ତ ନିବାସଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ତରଫରୁ କିଶୋର ନ୍ୟାୟ ସାଇବର ସୁରକ୍ଷା ଓ ପ୍ରଶାସନିକ ସେବାଥି ଏଆଇ ଟୁଲ୍ ବ୍ୟବହାର ବାବଦେ ଗୋଟିଏ ଦୁଇଦିନିଆ ତାଲିମ କର୍ମଶାଳା ମୂଲ ହୋଇଛି। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କର ଅଧ୍ୟକ୍ଷତାତି ହୋଇଥିବାର କାର୍ଯ୍ୟକ୍ରମଟି ଶିଶୁ ମଙ୍ଗଳ ସମିତିର କିଶୋର ନ୍ୟାୟ ବୋର୍ଡ ଚାଇଲ୍ଡ ହେଲ୍ପଲାଇନ୍ ଶିଶୁ ଗୃହ ଓ ଶିଶୁ ସୁରକ୍ଷା ୟୁନିଟ୍ର କର୍ମଚାରୀମାନେ ଯୋଗ ଦେଇଥିଲେ। ବିଭିଜି ରାମଜୀ ଅଧିନିୟମ 2025 ବାବଦେ ସରପଞ୍ଚ ଜନପ୍ରତିନିଧି ଓ ପଞ୍ଚାୟତିରାଜ କର୍ମକର୍ତ୍ତାମାନଙ୍କୁ ସଚେତନ ଓ ଦକ୍ଷ କରିବାର ଉଦ୍ଦେଶ୍ୟ ବୌଦ୍ଧ ଜିଲ୍ଲା ପରିଷଦ ପଞ୍ଚାୟତ ଭବନଠାରେ ଜିଲ୍ଲାସ୍ତରୀୟ ସମ୍ମିଳନୀ ହୋଇଯାଇଛି। ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ସଭାଟି ବିକଶିତ ଗ୍ରାମ ପଞ୍ଚାୟତ ଯୋଜନା, ପରିବାର ପଞ୍ଜୀକରଣ, 125 ଦିନର ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି, ସାମାଜିକ ନିରୀକ୍ଷଣ, ଜିଓ ଟେଗିଂ, ଏଆଇ ଆଧାରିତ ଯୋଜନାର ପ୍ରସ୍ତୁତି ବାବଦେ ତାଲିମ ଦିଆଯାଇଥିଲା। ଚଲତି ଶିକ୍ଷା ବଚର 2026-27 ଦେଶ ଓ 72 କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯିବା, ଏଥିଲାଗି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ତରଫରୁ ମଞ୍ଜୁରୀ ମିଳିଛି। ସେଥିଭିତରୁ ଓଡ଼ିଶାର 3 ଜାଗା ପଦମପୁର, ପାଲଲହଡ଼ା ଓ ରେଣାଖୋଲ ନୋଭିଲ ନୂଆକରି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯିବା। ଶେଷ ମୁଖ୍ୟ ଖବର ଫେରଖାଏ, ଲୋକସଭାନୁ ଆଜି ପାରିତ ହେଲା ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଲ୍ 2026। ରାଜ୍ୟ ଲଗାୟତ ବର୍ଷା ଲାଗି 6 ଜିଲ୍ଲାର 44 ବ୍ଲକର 233 ପଞ୍ଚାୟତ ହେଲା ପ୍ରଭାବିତ। ପୁରୀ ଶ୍ରୀମନ୍ଦିର ମହାପ୍ରଭୁମାନଙ୍କର ବନକ ଲାଗି ନୀତି ଲାଗି ସଞ୍ଜର 6 5 ଘଣ୍ଟା ତକ ବନ୍ଦ ରହିଛେ ସର୍ବସାଧାରଣ ଦର୍ଶନ। ଆଉ ସ୍ଥାନୀୟ ଜନଜାତି ଓ ସମ୍ପ୍ରଦାୟର ସହଭାଗିତାତି ବାଘମାନଙ୍କର ଭବିଷ୍ୟତର ସୁରକ୍ଷା ବାର୍ତ୍ତା ନେଇକରି ଆଜି ପାଳନ କରାଯାଉଛି ବ୍ୟାଘ୍ର ଦିବସ। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।

0: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଲୋକସଭାର ଅନୁମୋଦନ ଲାଭ କଲା ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଧେୟକ 2026, ଜାତୀୟ ସମ୍ମାନ ଅବମାନନା ପ୍ରତିରୋଧ ସଂଶୋଧନ ବିଧେୟକ 2026 ରାଜ୍ୟସଭାରେ ପାରିତ, ନିଶାମୁକ୍ତ ଭାରତ ଗଠନ ନେଇ ଆସନ୍ତା ରବିବାର ଦେଶବ୍ୟାପୀ 100 ସପ୍ତାହର ଜନଭାଗିଦାରୀ ଆନ୍ଦୋଳନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ, ବିଗତ ଆର୍ଥିକ ବର୍ଷରେ ଦେଶର ସାମଗ୍ରିକ ରପ୍ତାନୀ 863.1 ବିଲିୟନ୍ ଆମେରିକୀୟ ଡଲାର, ଜାତୀୟ ରାଜଧାନୀ ଦିଲ୍ଲୀ ଅଞ୍ଚଳରେ ବାୟୁ ଗୁଣବତ୍ତା ହ୍ରାସ ସମସ୍ୟାର ସମାଧାନ ପାଇଁ ପରିବର୍ତ୍ତନ କାର୍ଯ୍ୟକ୍ରମକୁ ସରକାରଙ୍କ ମଞ୍ଜୁରୀ, ଏବଂ ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାର 51 କିଲୋଗ୍ରାମ ବର୍ଗରେ ସେମିଫାଇନାଲ୍ରେ ପ୍ରବେଶ କଲେ ଭାରତୀୟ ମହିଳା ମୁଷ୍ଟିଯୋଦ୍ଧା ସାକ୍ଷୀ ଚୌଧୁରୀ। ଲୋକସଭାରେ ଆଜି ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଧେୟକ 2026 ପାରିତ ହୋଇଛି। ଏହି ବିଲ୍ ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ପ୍ରତିରୋଧ ଅଧିନିୟମ 2024 ସଂଶୋଧନ ପାଇଁ ଉଦ୍ଦିଷ୍ଟ। ଏହି ବିଲ୍ରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରାବଧାନ ଅନ୍ତର୍ଭୁକ୍ତ କରାଯାଇଛି। 10 ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ, 10 କୋଟି ପର୍ଯ୍ୟନ୍ତ ଜରିମାନା ଏବଂ ଦୋଷୀ ସାବ୍ୟସ୍ତ ହୋଇଥିବା ଅପରାଧୀଙ୍କ ସମ୍ପତ୍ତି ବାଜ୍ୟାପ୍ତି ଭଳି କଠୋର ଦଣ୍ଡର ବ୍ୟବସ୍ଥା ଏହି ବିଲ୍ରେ ରହିଛି। ମାମଲାଗୁଡ଼ିକର ତ୍ୱରିତ ନିଷ୍ପତ୍ତି ସୁନିଶ୍ଚିତ କରିବା ପାଇଁ ଏହି ଆଇନ ପ୍ରତ୍ୟେକ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନକୁ ଦୈନନ୍ଦିନ ଶୁଣାଣି ପାଇଁ ସ୍ୱତନ୍ତ୍ର ଫାଷ୍ଟ୍ରାକ୍ କୋର୍ଟ ଗଠନ କରିବା ବାଧ୍ୟତାମୂଳକ କରିଛି। ଥାନାରେ ସୂଚନା ପଞ୍ଜୀକୃତ ହେବା ଦିନଠାରୁ 2 ମାସ ମଧ୍ୟରେ ଅପରାଧର ତଦନ୍ତ ଶେଷ କରିବାକୁ ମଧ୍ୟ ଏଥିରେ ବ୍ୟବସ୍ଥା ରହିଛି। ଚାର୍ଜସିଟ୍ ଦାଖଲ ହେବାର 3 ମାସ ମଧ୍ୟରେ ବିଚାର ପ୍ରକ୍ରିୟା ଶେଷ ହେବା ଜରୁରୀ। ବିଲ୍ ଉପରେ ଚାଲିଥିବା ଆଲୋଚନାର ଉତ୍ତର ରଖି କାର୍ମିକ, ଜନ ଅଭିଯୋଗ ଏବଂ ପେନ୍ସନ୍ ବିଭାଗ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି, ଆଇନକୁ ଅଧିକ କଠୋର କରିବା ଏବଂ ତ୍ୱରିତ ନ୍ୟାୟ ପ୍ରଦାନ ସୁନିଶ୍ଚିତ କରିବା ପାଇଁ ଏହି ସଂଶୋଧନ ଅଣାଯାଇଛି।
2: सरकार की प्रतिबद्धता का आप इसी बात से अनुमान लगा सकते हैं कि इसी विधेयक के लाने के साथ ही साथ हमारे लॉ मिनिस्टर की ओर से भी एक प्रस्ताव जारी कर दिया गया। स्पेशल फास्ट ट्रैक फोर्स है, इनको स्थापित करने का भी क्रम प्रारंभ किया जाए। उसमें दिल्ली, मुंबई, कोलकाता, मध्य प्रदेश, बिहार, उत्तराखंड में पहले ही इन्होंने गठित कर दिया है और आने वाले दिनों में बाकी स्थानों पर भी।
1: ବିରୋଧୀ ଦଳର ଆଚରଣକୁ ସମାଲୋଚନା କରି ଡକ୍ଟର ସିଂ କହିଛନ୍ତି, ଏକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପରେ ଆଲୋଚନା ସମୟରେ ବିରୋଧୀ ଦଳ ପରାମର୍ଶ ଦେବା ପରିବର୍ତ୍ତେ ରାଜନୀତି କରୁଛନ୍ତି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅସଂସଦୀୟ ଭାଷା ବ୍ୟବହାର କରିଥିବାରୁ ସେ ତାଙ୍କର ସମାଲୋଚନା କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ବିରୁଦ୍ଧରେ ଶ୍ରୀ ଗାନ୍ଧୀଙ୍କ ଅଭିଯୋଗର ଉତ୍ତର ଦେଇ ଡକ୍ଟର ସିଂ କହିଛନ୍ତି, ସରକାର ବାରମ୍ବାର ସ୍ୱଷ୍ଟ କରିଛନ୍ତି ଆନ୍ଦୋଳନକାରୀ ଛାତ୍ରଙ୍କ ଉପରେ କୌଣସି ଗୁଳି ଚଳାଯାଇ ନାହିଁ, କେବଳ ଲୁହବୁହା ଗ୍ୟାସ୍ ବ୍ୟବହାର କରାଯାଇଥିଲା। ଯେହେତୁ କୌଣସି ଗୁଳି ଚାଳନା ହୋଇନାହିଁ, ତେଣୁ ନିର୍ଦ୍ଦେଶ ଜାରି କରିବାର ପ୍ରଶ୍ନ ଉଠୁନାହିଁ। ଏଭଳି ନିର୍ଦ୍ଦେଶ ଦେବାର ଅଧିକାର ମାଜିଷ୍ଟ୍ରେଟଙ୍କ ପାଖରେ ଥାଏ, ମନ୍ତ୍ରୀଙ୍କ ପାଖରେ ନୁହେଁ ବୋଲି ଡକ୍ଟର ସିଂ କହିଛନ୍ତି। ପୂର୍ବରୁ ଆଲୋଚନାରେ ଭାଗ ନେଇ ଜେଡିୟୁ ସାଂସଦ ଦିଲେଶ୍ୱର କାମେଇତ ସଂସଦରେ ଏହି ବିଧେୟକ ଆଣିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ବିରୁଦ୍ଧରେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଦୃଢ଼ ବିରୋଧ କରିବା ସହ ତାଙ୍କର ମନ୍ତବ୍ୟ ପାଇଁ ଗୃହରେ ରାହୁଲ ଗାନ୍ଧୀଙ୍କର କ୍ଷମା ପ୍ରାର୍ଥନା ଦାବି କରିଛନ୍ତି। ଲୋକସଭା ବାଚସ୍ପତି ଓମ୍ ବିର୍ଲା ମଧ୍ୟ ଶ୍ରୀ ଗାନ୍ଧୀଙ୍କୁ କେବଳ ବିଧେୟକ ଉପରେ କହିବାକୁ ଓ କୌଣସି ତଥ୍ୟ ବିନା ଅଭିଯୋଗ ନ ଆଣିବାକୁ ଅନୁରୋଧ କରିଥିଲେ। ଆଲୋଚନା ସମୟରେ ଗୃହରେ 2 ଥର ସ୍ୱଳ୍ପ ସମୟ ପାଇଁ ମୁଲତବୀ ଦେଖିବାକୁ ମିଳିଥିଲା। ବିଧେୟକ ପାରିତ ହେବା ପରେ ଶ୍ରୀ ବିର୍ଲା ଆସନ୍ତାକାଲି ପୂର୍ବାହ୍ନ 11:00 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ରାଜ୍ୟସଭାରେ ଆଜି ଜାତୀୟ ସମ୍ମାନ ଅବମାନନା ପ୍ରତିରୋଧ ସଂଶୋଧନ ବିଧେୟକ 2026 ପାରିତ ହୋଇଛି। ଏହି ବିଧେୟକ ଜାତୀୟ ସମ୍ମାନ ଅବମାନନା ପ୍ରତିରୋଧ ଅଧିନିୟମ 1971ରେ ଅଧିକ ସଂଶୋଧନ ପାଇଁ ଉଦ୍ଦିଷ୍ଟ। ପ୍ରସ୍ତାବିତ ଆଇନରେ ବନ୍ଦେ ମାତରମ୍କୁ ଜାତୀୟ ସଙ୍ଗୀତ ଜନଗଣମନ ଭଳି ସମାନ ସାମ୍ବିଧାନିକ ସୁରକ୍ଷା ପ୍ରଦାନ କରିବାକୁ ବ୍ୟବସ୍ଥା କରାଯାଇଛି। ଏହି ବିଲ୍ରେ ଜାତୀୟ ସମ୍ମାନ ଅବମାନନା ଅପରାଧ ପାଇଁ 3 ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ, ଜରିମାନା କିମ୍ବା ଉଭୟ ଦଣ୍ଡର ପ୍ରାବଧାନ ରହିଛି। ବିଧେୟକ ଉପରେ ଚାଲିଥିବା ଆଲୋଚନାର ଉତ୍ତର ରଖି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି, ବିଧେୟକରେ କରାଯାଇଥିବା ସଂଶୋଧନ କେବଳ ଏକ ଆଇନଗତ ପରିବର୍ତ୍ତନ ନୁହେଁ, ଏହା ଭାରତର ଆତ୍ମା, ଜାତୀୟ ଚେତନା, ସାଂସ୍କୃତିକ ଐତିହ୍ୟ ଏବଂ ସ୍ୱାଧୀନତା ସଂଗ୍ରାମର ଆଦର୍ଶ ପ୍ରତି ଆମର ସାମୁହିକ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। YSRCPର ଗୋଲା ବାବୁରାୟ ଗୃହର ସମସ୍ତ ସଦସ୍ୟଙ୍କୁ ଜାତୀୟ ସଙ୍ଗୀତକୁ ସମ୍ମାନ ଜଣାଇବାକୁ ଅନୁରୋଧ କରିବା ସହ ବିଧେୟକ ଆଣିଥିବାରୁ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି। ବିଧେୟକ ପାରିତ ହେବା ପରେ ଉଚ୍ଚ ସଦନରେ ସ୍ୱତନ୍ତ୍ର ଉଲ୍ଲେଖ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ସଦସ୍ୟମାନେ ଜରୁରୀ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ

ଜ୍ଞାପନ କରିଥିଲେ। ଏହାପରେ ରାଜ୍ୟସଭାକୁ ଆସନ୍ତାକାଲି ପୂର୍ବାହ୍ନ 11 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଭାରତୀୟ ରେଳବାଇରେ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି ଏବଂ ବିଗତ ବର୍ଷଗୁଡ଼ିକରେ ନିଆଯାଇଥିବା ବିଭିନ୍ନ ସୁରକ୍ଷା ବ୍ୟବସ୍ଥା ଯୋଗୁଁ ଦୁର୍ଘଟଣା ସଂଖ୍ୟାରେ ହ୍ରାସ ଘଟିଛି। ଆଜି ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଶ୍ରୀ ବୈଷ୍ଣବ କହିଛନ୍ତି ବ୍ୟାପକ ଏବଂ ବିସ୍ତୃତ ପରୀକ୍ଷଣ ପରେ ଚଳିତ ମାସ 20 ସୁଦ୍ଧା ଅଧିକ ଭିଡ଼ ଥିବା ଦିଲ୍ଲୀ ମୁମ୍ବାଇ ଏବଂ ଦିଲ୍ଲୀ ହାଓଡ଼ା ରୁଟ୍ର 2569 କିଲୋମିଟରରେ କବଚ ସଂସ୍କରଣ 4.0 ସଫଳତାର ସହ କାର୍ଯ୍ୟକ୍ଷମ କରାଯାଉଛି। ଗତ ମାସ ପର୍ଯ୍ୟନ୍ତ କବଚ କାର୍ଯ୍ୟ ପାଇଁ ମୋଟ 3,874 କୋଟି ଟଙ୍କା ଖର୍ଚ୍ଚ ହୋଇଛି। 2026-27 ଆର୍ଥିକ ବର୍ଷରେ 2,066 କୋଟି ଟଙ୍କା ପାଣ୍ଠି ଆବଣ୍ଟନ ହୋଇଥିବା ନେଇ ଶ୍ରୀ ବୈଷ୍ଣବ ଗୃହକୁ ସୂଚନା ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ଦିନ ଦେଶବ୍ୟାପୀ 100 ସପ୍ତାହର ଜନଭାଗିଦାରୀ ଆନ୍ଦୋଳନ ବିକଶିତ ଭାରତ ସଂକଳ୍ପ ଅଭିଯାନ ପାଇଁ ନିଶାମୁକ୍ତ ଯୁବ ସମାଜର ଶୁଭାରମ୍ଭ କରିବେ। ଅଭିଯାନର ନେତୃତ୍ୱ ମାଇ ଭାରତ ପ୍ଲାଟଫର୍ମ ନେବ, ଯାହା ଏକ ଅନ୍ଲାଇନ୍ ଯୁବ ନେତୃତ୍ୱ ଓ ସାମାଜିକ ସହଭାଗିତା ପ୍ଲାଟଫର୍ମ। ଯୁବପିଢ଼ିଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କୁ ନେତା ଭାବେ ଗଢ଼ି ତୋଳିବା ଏହି ଅଭିଯାନର ଲକ୍ଷ୍ୟ ରହିଛି। ଏହି ଅଭିନବ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ଦିନ ଦେଶବ୍ୟାପୀ 100 ସପ୍ତାହର ଜନଭାଗିଦାରୀ ଆନ୍ଦୋଳନ ବିକଶିତ ଭାରତ ସଂକଳ୍ପ ଅଭିଯାନ ପାଇଁ ନିଶାମୁକ୍ତ ଯୁବ ସମାଜର ଶୁଭାରମ୍ଭ କରିବେ। ଅଭିଯାନର ନେତୃତ୍ୱ ମାଇ ଭାରତ ପ୍ଲାଟଫର୍ମ ନେବ, ଯାହା ଏକ ଅନ୍ଲାଇନ୍ ଯୁବ ନେତୃତ୍ୱ ଓ ସାମାଜିକ ସହଭାଗିତା ପ୍ଲାଟଫର୍ମ। ଯୁବପିଢ଼ିଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କୁ ନେତା ଭାବେ ଗଢ଼ି ତୋଳିବା ଏହି ଅଭିଯାନର ଲକ୍ଷ୍ୟ ରହିଛି। ଏହି ଅଭିନବ ପ୍ରୟାସ ସଚେତନତା, ସାମୂହିକ ସହଭାଗିତା ଏବଂ ନିରନ୍ତର ଜନସାଧାରଣଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ଏକ ନିଶାମୁକ୍ତ ଭାରତ ଗଠନ ପାଇଁ ସାମୂହିକ ଜାତୀୟ ଅଭିଯାନରେ ଯୁବ ନାଗରିକମାନଙ୍କୁ ଏକତ୍ରିତ କରିବାକୁ ଲକ୍ଷ୍ୟ ରଖିଛି। ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ସୂଚନା ଅନୁସାରେ ଏହି ଅଭିଯାନରେ ମାଇ ଭାରତ ସ୍ୱେଚ୍ଛାସେବୀ, ଭାରତ ଜାତୀୟ ସେବା ଯୋଜନା ସ୍ୱେଚ୍ଛାସେବୀ, ଯୁବ କ୍ଲବ, ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଏବଂ 125ରୁ ଅଧିକ ଆଧ୍ୟାତ୍ମିକ ସଂଗଠନର ଅଭୂତପୂର୍ବ ଅଂଶଗ୍ରହଣ ଦେଖିବାକୁ ମିଳିବ। ଏହା ମାଦକ ଦ୍ରବ୍ୟ ସେବନ ବିରୁଦ୍ଧରେ ଦେଶର ସବୁଠାରୁ ବଡ଼ ଯୁବ ନେତୃତ୍ୱାଧୀନ ଜନ ଆନ୍ଦୋଳନ ମଧ୍ୟରୁ ଅନ୍ୟତମ ହେବାକୁ ଯାଉଛି। ମନ୍ତ୍ରଣାଳୟ କହିଛି ଆସନ୍ତା 100 ସପ୍ତାହ ପର୍ଯ୍ୟନ୍ତ ପ୍ରତ୍ୟେକ ରବିବାର ଦିନ ସାରା ଦେଶରେ ଯୁବ ନେତୃତ୍ୱାଧୀନ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯିବ, ଯାହା ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବ, ସାମୂହିକ ସହଭାଗିତାକୁ ମଜବୁତ କରିବ ଏବଂ ଯୁବପିଢ଼ିଙ୍କ ଶକ୍ତିକୁ ରାଷ୍ଟ୍ର ଗଠନ ଦିଗରେ ବ୍ୟବହାର କରିବ। ଭାରତର ସାମଗ୍ରିକ ରପ୍ତାନୀ ଆର୍ଥିକ ବର୍ଷ 2025-26 ରେକର୍ଡ 863.1 ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଛି। ସରକାର ସଂସଦକୁ ସୂଚନା ଦେଇ କହିଛନ୍ତି ଉଭୟ ଦ୍ରବ୍ୟ ଏବଂ ସେବା ରପ୍ତାନୀ କ୍ଷେତ୍ରରେ ଦୃଢ଼ ଅଭିବୃଦ୍ଧି ଓ ଦେଶର ମୁକ୍ତ ବାଣିଜ୍ୟ ଚୁକ୍ତି ଅଧୀନରେ ବଜାର ପ୍ରବେଶର ସମ୍ପ୍ରସାରଣ ଯୋଗୁଁ ଏହି ଅଭିବୃଦ୍ଧି ସମ୍ଭବ ହୋଇପାରିଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଅନୁସାରେ ଦ୍ରବ୍ୟ ରପ୍ତାନୀ 441.8 ବିଲିୟନ ଡଲାରରେ ଥିବାବେଳେ ସେବା ରପ୍ତାନୀ 421.3 ବିଲିୟନ ଡଲାରରେ ପହଞ୍ଚିଛି, ଯାହା ଦେଶର ରପ୍ତାନୀ ଅଭିବୃଦ୍ଧିକୁ ଆଗେଇ ନେବାରେ ଉଭୟ କ୍ଷେତ୍ରର ମିଳିତ ଶକ୍ତିକୁ ପ୍ରତିଫଳିତ କରୁଛି। ମନ୍ତ୍ରଣାଳୟ କହିଛି ବିଶେଷ କରି ସଂଯୁକ୍ତ ଆରବ ଏମିରେଟ୍ସ, ଯୁକ୍ତରାଜ୍ୟ, ଅଷ୍ଟ୍ରେଲିଆ, ଓମାନ ଏବଂ ଇଏଫ୍ଟିଏ ଦେଶଗୁଡ଼ିକ ସହିତ ଭାରତର ସାମ୍ପ୍ରତିକ ବାଣିଜ୍ୟ ଚୁକ୍ତିନାମାଗୁଡ଼ିକ ରପ୍ତାନୀ ସୁଯୋଗକୁ ଯଥେଷ୍ଟ ବୃଦ୍ଧି କରିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଭାରତୀୟ ପାରମ୍ପରିକ କଳା କ୍ଷେତ୍ରର ଏକ କଳାକାର ଦଳଙ୍କୁ ଭେଟିଛନ୍ତି। ବନାରସ ମୁରାଲ, ଥାଙ୍କା, ନାୟକା, କେରଳ ମୁରାଲ, ବାସୋହଲି, ସୁରପୁର ଓ ମୈସୁର ଭଳି ବିଭିନ୍ନ କଳାର ପ୍ରତିନିଧିତ୍ୱ କରୁଥିବା 12 ଜଣ କଳାକାର ଆର୍ଟିଷ୍ଟ ଇନ୍ ରେସିଡେନ୍ସ କାର୍ଯ୍ୟକ୍ରମ ଅଧୀନରେ ରାଷ୍ଟ୍ରପତି ଭବନରେ ଅବସ୍ଥାପନ କରୁଛନ୍ତି। ଏହି କାର୍ଯ୍ୟକ୍ରମ ହେଉଛି ଭାରତର କଳାତ୍ମକ ପରମ୍ପରାର ଏକ ମହୋତ୍ସବ। ବାୟୁ ଗୁଣବତ୍ତା ହ୍ରାସ ପାଉଥିବା ସମସ୍ୟାର ସମାଧାନ ପାଇଁ ସରକାର ଗାଡ଼ି ନବୀକରଣ ନିମନ୍ତେ ଏକ ନୂତନ ପଦକ୍ଷେପ ପରିବର୍ତ୍ତନ କାର୍ଯ୍ୟକ୍ରମକୁ ମଞ୍ଜୁରୀ ଦେଇଛନ୍ତି। ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳରେ ଥିବା ପୁରୁଣା ଏବଂ ଅଧିକ ପ୍ରଦୂଷଣ କରୁଥିବା ଟ୍ରକ୍ ଏବଂ ବସ୍ଗୁଡ଼ିକୁ ହଟାଇ ସେଗୁଡ଼ିକ ବଦଳରେ BS6 ମାନକ ଏବଂ ବୈଦ୍ୟୁତିକ ଯାନ ପ୍ରଚଳନ କରିବା। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ କହିଛି ପରିବର୍ତ୍ତନ ଯୋଜନାର ସମୁଦାୟ ଆର୍ଥିକ ବ୍ୟୟବରାଦ 9,500 କୋଟିରୁ ଅଧିକ ରହିଛି, ଯେଉଁଥିରେ କେନ୍ଦ୍ର ସରକାରଙ୍କ ସହାୟତା ଭାବେ 5,041 କୋଟି ଟଙ୍କାରୁ ଅଧିକ ରହିଛି। ମନ୍ତ୍ରଣାଳୟ ଏହି ଯୋଜନା କାର୍ଯ୍ୟକାରୀ କରିବ ଏବଂ ଏହାର ପାଣ୍ଠି ଜାତୀୟ ରାଜଧାନୀ ଅଞ୍ଚଳ ଯୋଜନା ବୋର୍ଡ ମାଧ୍ୟମରେ ପ୍ରଦାନ କରାଯିବ। କେନ୍ଦ୍ର ସରକାର, ରାଜ୍ୟ ସରକାର ଏବଂ ଅଟୋମୋବାଇଲ୍ ଶିଳ୍ପର ସମନ୍ୱିତ ପ୍ରୟାସରେ ଏହି ଯୋଜନା କାର୍ଯ୍ୟକାରୀ ହେଉଛି। ଗ୍ଲାସ୍ଗୋଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଷଷ୍ଠ ଦିନରେ ଭାରତୀୟ ମହିଳା ମୁଷ୍ଟିଯୋଦ୍ଧା ସାକ୍ଷୀ ଚୌଧୁରୀ ଦେଶ ପାଇଁ ଆଉ ଏକ ପଦକ ସୁନିଶ୍ଚିତ କରିଛନ୍ତି। ମହିଳା 51 କିଲୋଗ୍ରାମ ବର୍ଗର କ୍ୱାର୍ଟର ଫାଇନାଲ୍ରେ ସାକ୍ଷୀ ଉତ୍ତର ଆୟର୍ଲାଣ୍ଡର କେଟ୍ଲିନ୍ ଫ୍ରାୟର୍ସଙ୍କୁ 5-0 ପଏଣ୍ଟରେ ପରାସ୍ତ କରି ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଭାରତ 2 ସ୍ୱର୍ଣ୍ଣ, 7 ରୌପ୍ୟ ଏବଂ 3 ବ୍ରୋଞ୍ଜ ପଦକ ସହ ମୋଟ 12 ପଦକ ହାସଲ କରିଛି। ପାକିସ୍ତାନ ଅଧିକୃତ ଜାମ୍ମୁ ଓ କାଶ୍ମୀରରେ କ୍ରମାଗତ ଭାବେ ଅଶାନ୍ତି ବୃଦ୍ଧି ପାଉଥିବା ବେଳେ ଅଧିକୃତ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନକାରୀଙ୍କ ଉପରେ ଭାରତୀୟ ପାକିସ୍ତାନ ସେନା ଦ୍ୱାରା ଗୁଳିଚାଳନା ରିପୋର୍ଟ ପରେ ଏକ ମାନବାଧିକାର ସଂଗଠନ ମିଳିତ ଜାତିସଂଘର ମାନବାଧିକାର ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟକୁ ହସ୍ତକ୍ଷେପ କରିବାକୁ ନିବେଦନ କରିଛି। ପାକିସ୍ତାନୀ ସେନାର ଗୁଳିଚାଳନାରେ 40ରୁ ଅଧିକ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି ଏବଂ ଅନେକ ଆହତ ହୋଇଛନ୍ତି। ଏକ ଜରୁରୀ ନିବେଦନରେ ପାକ୍ ଅଧିକୃତ ଜାମ୍ମୁ ଓ କାଶ୍ମୀର ଭିତ୍ତିକ ମାନବାଧିକାର ସଂଗଠନ ଦର୍ଶାଇଛି July 27 ଜଏଣ୍ଟ ଆୱାମି ଆକ୍ସନ କମିଟି ଦ୍ୱାରା ଆୟୋଜିତ ଶାନ୍ତିପୂର୍ଣ୍ଣ ପଦଯାତ୍ରା ରାଓ୍ୱଲାକୋଟ୍ରୁ ମୁଜାଫରାବାଦ ଅଭିମୁଖେ ପୁନର୍ବାର ଆରମ୍ଭ ହେବା ପରେ ଏହି ହତ୍ୟାକାଣ୍ଡ ଘଟିଛି। ଏକ ନାଗରିକ ସମାଜ ସଂଗଠନକୁ ଅପରାଧୀ ଭାବେ ଦର୍ଶାଇବା ଏବଂ ସଭା ସମିତି ଉପରେ କଠୋର ପ୍ରତିବନ୍ଧକ ଲଗାଇବା, ଅଭିବ୍ୟକ୍ତିର ସ୍ୱାଧୀନତା, ଶାନ୍ତିପୂର୍ଣ୍ଣ ସମାବେଶ ଏବଂ ସଂଗଠନ ଗଠନର ଅଧିକାର ଉଲ୍ଲଙ୍ଘନକୁ ନେଇ ଗଭୀର ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଏକ ବିବୃତ୍ତିରେ ମିଳିତ ଜାତିସଂଘର ମାନବାଧିକାର ଉଚ୍ଚାୟୁକ୍ତଙ୍କ ମୁଖପାତ୍ର ଜେରେନି ଲରେନ୍ସ କହିଛନ୍ତି। ଲୋକସଭାର ଅନୁମୋଦନ ଲାଭ କଲା ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଧେୟକ 2026। ଜାତୀୟ ସମ୍ମାନ ଅବମାନନ ପ୍ରତିରୋଧ ସଂଶୋଧନ ବିଧେୟକ 2026 ରାଜ୍ୟସଭାରେ ପାରିତ ଏବଂ ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାର 51 କିଲୋଗ୍ରାମ ବର୍ଗରେ ସେମିଫାଇନାଲ୍ରେ ପ୍ରବେଶ କଲେ ଭାରତୀୟ ମହିଳା ମୁଷ୍ଟିଯୋଦ୍ଧା ସାକ୍ଷୀ ଚୌଧୁରୀ।

0: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଗଞ୍ଜାମ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଗଞ୍ଜାମ ସମ୍ବାଦଦାତା ବିଭୂତି ଭୂଷଣ ତ୍ରିପାଠୀ ଓ ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ଓଡ଼ିଶାରୁ ଗୁଜୁରାଟର ସୁରଟ ମଧ୍ୟରେ ଯାତାୟତକୁ ଆହୁରି ସୁଗମ କରିବା ଲକ୍ଷ୍ୟରେ ବ୍ରହ୍ମପୁର ଉଧ୍ନା ଅମୃତ ଭାରତ ଏକ୍ସପ୍ରେସ୍ ସାପ୍ତାହିକ ପରିବର୍ତ୍ତେ ଦୈନିକ ଟ୍ରେନ୍ ଭାବେ ଚଳାଚଳ ଆରମ୍ଭ କରିଛି। ବ୍ରହ୍ମପୁର ରେଳ ଷ୍ଟେସନ୍ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପତାକା ଦେଖାଇ ଟ୍ରେନ୍ର ଶୁଭାରମ୍ଭ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଏହି ଦୈନିକ ରେଳ ସେବା ଗଞ୍ଜାମ ସମେତ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଲକ୍ଷାଧିକ ଶ୍ରମିକ ବ୍ୟବସାୟୀ ଓ ସାଧାରଣ ଯାତ୍ରୀଙ୍କ ପାଇଁ ବିଶେଷ ଉପକାରୀ ହେବ। ଏହି ଅବସରରେ ସେ ରାଜ୍ୟର ଶିଳ୍ପ ଓ ଭିତ୍ତିଭୂମି ବିକାଶ ସମ୍ପର୍କରେ ମଧ୍ୟ ସୂଚନା ଦେଇଥିଲେ। ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରସ୍ଥିତ ନିଷ୍ଟ ବିଶ୍ୱବିଦ୍ୟାଳୟରେ ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀ ଆୟୋଜିତ ହୋଇଛି। ଗଞ୍ଜାମ ଗଜପତି ରାୟଗଡ଼ା କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର 57 ବ୍ଲକର ବ୍ଲକ ଲେଭୁଲ ଫେଡେରେସନର ସଦସ୍ୟା ଓ ନେତୃବୃନ୍ଦ ଯୋଗଦେଇ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳା ସଶକ୍ତିକରଣ ଉଦ୍ୟୋଗ ବିକାଶ ସମ୍ପର୍କରେ ମତ ବିନିମୟ କରିଥିଲେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆର୍ଥିକ ସଶକ୍ତିକରଣ ଓ ସାମାଜିକ ପରିବର୍ତ୍ତନ କ୍ଷେତ୍ରରେ ବିଏଲ୍ଏଫ୍ ସଦସ୍ୟାମାନଙ୍କ ଅନୁଭୂତି ସଫଳତା ଓ ପରାମର୍ଶ ଶୁଣିବା ସହ ସ୍ଥାନୀୟ ଉତ୍ପାଦକୁ ଚିହ୍ନଟ କରି ବଜାର ସହ ଯୋଡ଼ିବା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ସଫଳ ଉଦ୍ୟୋଗରେ ପରିଣତ କରିବା ଏବଂ ବିଏଲ୍ଏଫ୍ଗୁଡ଼ିକୁ ଆର୍ଥିକ ଶକ୍ତିକେନ୍ଦ୍ର ଭାବେ ବିକଶିତ କରିବା ପାଇଁ ସରକାର ସଂକଳ୍ପବଦ୍ଧ ବୋଲି କହିଥିଲେ।
1: ଆମର ଯେଉଁ ମିଶନ ଅଛି 2036 ବିକଶିତ ଓଡ଼ିଶା ହେବ, ଓମେନ୍ ଲେଡ୍ ଡେଭଲପମେଣ୍ଟ ହେବ ଏବଂ ପ୍ରତି ପଞ୍ଚାୟତରେ ଗୋଟେ ୱାନ୍ ପଞ୍ଚାୟତ ୱାନ୍ ପ୍ରଡକ୍ଟରେ ଯିବୁ ଏବଂ ୱାନ୍ ଡିଷ୍ଟ୍ରିକ୍ଟ ମିନ୍ସ ୱାନ୍ MSME ଗୋଟେ ଉଦ୍ୟୋଗ ମହିଳାମାନଙ୍କର ହେବ। ସୁଭଦ୍ରା ଶକ୍ତିର ଯେଉଁ ବ୍ରାଣ୍ଡିଙ୍ଗ ଅଛି, ସୁଭଦ୍ରା ଶକ୍ତିର ଯେଉଁ ଉତ୍ପାଦ ଅଛି, ସୁଭଦ୍ରା ଶକ୍ତିର ତାର କେମିତି ବଜାର ଅଛି, ତାର କେମିତି ମାର୍କେଟିଂ କରୁଛନ୍ତି, ମହିଳାଙ୍କୁ କ'ଣ ସମସ୍ୟା ଅଛି, ତାର ସମାଧାନ କ'ଣ ହୋଇପାରିବ, ଇଏ ସବୁର ପୁଙ୍ଖାନୁପୁଙ୍ଖ ଆଲୋଚନା ହେଲା ପରେ ଆମେ ଯେଉଁ ବିକଶିତ ଓଡ଼ିଶା 2036 ପାଇଁକି ବାହାରିବୁ। ସେଥିରେ ସେଣ୍ଟର ଷ୍ଟେଜରେ ମହିଳାମାନେ ରହିବେ, ତାକୁ ଆଧାର କରି ହିଁ ସୁଭଦ୍ରା ଶକ୍ତି ତିଆରି ହେବ।
0: ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ସ୍ଥିତ ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟରେ ଦୁଇଦିନିଆ ଜାତୀୟ ସ୍ତରୀୟ ଆକ୍ୱା ପ୍ରିନେଭୁର କନକ୍ଲେଭ୍ ଅନୁଷ୍ଠିତ ହୋଇଯାଇଛି। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋପାଳନନ୍ଦ ମଲ୍ଲିକ ଏହାକୁ ଉଦ୍ଘାଟନ କରି କହିଥିଲେ ଯେ ମତ୍ସ୍ୟ କ୍ଷେତ୍ରରେ ଓଡ଼ିଶା ଦେଶରେ ଅଗ୍ରଣୀ ସ୍ଥାନରେ ରହିଛି। ସୁବର୍ଣ୍ଣପୁରରେ ଆଉ ଏକ ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟ ସ୍ଥାପନ ପାଇଁ ନିଷ୍ପତ୍ତି ନିଆଯାଇଥିବା ସେ ସୂଚନା ଦେଇଥିଲେ। ଦେଶର ବିଭିନ୍ନ ରାଜ୍ୟରୁ ଛାତ୍ରଛାତ୍ରୀ, ବୈଜ୍ଞାନିକ, ଉଦ୍ୟୋଗୀ ଓ ବିଶେଷଜ୍ଞମାନେ ଏହି କନକ୍ଲେଭ୍ରେ ଯୋଗଦେଇ ମତ୍ସ୍ୟ ମୂଲ୍ୟଯୁକ୍ତ ଉତ୍ପାଦ ଓ ନୂତନ ଉଦ୍ୟୋଗ ସମ୍ଭାବନା ଉପରେ ମତ ବିନିମୟ କରିଥିଲେ। ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଥିଲେ,
2: ଓଡ଼ିଶାରୁ ପାଖାପାଖି ଆମେ ଏବେ 5,500 କୋଟି ଟଙ୍କାର ମାଛ ବାହାରକୁ ଉତ୍ପାଦନ ରପ୍ତାନୀ କରୁଛେ ଏବଂ ତାକୁ ଆମର ଲକ୍ଷ୍ୟ ରହିଛି 25,000 ଲକ୍ଷ ଆମେ 25,000 କୋଟି କେମିତି ରପ୍ତାନୀ କରିବା, ସେଥିପାଇଁ ଆମେ କାମ କରୁଛୁ। ଏବଂ ତାପାଇଁ ଆମ ଗୋଟେ ଚିଙ୍ଗୁଡ଼ି ମିଶନ ଯୋଉ ରହିଛି ତାଙ୍କୁ ମଧ୍ୟ ଆମର ଯୋଉ ଆଗରୁ ହାଇଟାଇଡ୍ ଲାଇନ୍ ଯୋଉ ଆପଣଙ୍କର ଦେଖୁଥିବେ ଯୋଉ ସମୁଦ୍ର ବେଳାଭୂମିର ମାତ୍ର 2 କିଲୋମିଟର ଆଗକୁ ଆମେ ଚିଙ୍ଗୁଡ଼ି ଚାଷ କରୁଥିଲେ, କିନ୍ତୁ ଆଜି ଆମର କ୍ୟାବିନେଟ୍ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ମଞ୍ଜୁରି କରିଛନ୍ତି 10 କିଲୋମିଟର ପର୍ଯ୍ୟନ୍ତ ଆମେ ସୁଦୂର 10 କିଲୋମିଟର ପରେ ଚିଙ୍ଗୁଡ଼ି ଚାଷ ଏବେ କରିପାରିବା ବାହାରକୁ। ଏବଂ ଏବେ ବର୍ତ୍ତମାନ ଯୋଉ 2 ଆମର ପଲିସି ମଧ୍ୟ ଆସିଛି, ଯେ ଡବଲ ଇଞ୍ଜିନ୍ର ଡବଲ ପଲିସି, ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଏବଂ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା। ଏଥିରେ ଚାଷୀମାନଙ୍କୁ ଯେଉଁ ପୋଖରୀ ଖୋଳିବାଠୁ ଆରମ୍ଭ କରି ଜାଆଁଳ ଦେବା, ଖାଦ୍ୟ ଦେବା ଏବଂ ମାର୍କେଟରେ ବିକ୍ରି କରି ଭାଲି ଆଡ଼ୁସନ୍ କରିବା ପର୍ଯ୍ୟନ୍ତ ମଧ୍ୟ ସବସିଡ଼ିର ବ୍ୟବସ୍ଥା କରାଯାଇଛି, ଯାହାଫଳରେ ମାଛ ଚାଷ ପାଇଁ ଆଜି ଲୋକମାନଙ୍କର ଆଗ୍ରହ ଚାଷୀମାନଙ୍କର ବଢୁଛି। ମତ୍ସ୍ୟଜୀବୀମାନଙ୍କ ପାଇଁ ଏବେ ବର୍ତ୍ତମାନ ଖୁସିର ଖବର, ବର୍ତ୍ତମାନ ଆମର ବିଭିନ୍ନ ଯୋଉ ଥିଲା ଜେଟି ହାର୍ବର ତାକୁ ମଧ୍ୟ ଡେଭଲପମେଣ୍ଟ କରାଯାଉଛି। ଏବେ ଗଞ୍ଜାମର ଯୋଉ ଗୋପାଳପୁର ଠାରେ ଆପଣଙ୍କର ଆରିଆପଲ୍ଲୀ ତାର ଫିସିଂ ହାର୍ବର, ସ୍ମାର୍ଟ ଫିସିଂ ହାର୍ବର, 500 କୋଟି ଟଙ୍କା ବିନିମୟରେ ହେବ, ତାକୁ ମଧ୍ୟ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ମଞ୍ଜୁରୀ ଦେଇ ସାରିଛି।
0: ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି, ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଜଗତସିଂହପୁର ଜିଲ୍ଲା ସମ୍ପର୍କରେ। ଜିଲ୍ଲା ହାଲଚାଲରେ ଶୁଣୁଥିଲେ ଗଞ୍ଜାମ ଜିଲ୍ଲା ସମ୍ପର୍କରେ
3: ଆକାଶବାଣୀ। ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ

0: এইটা একদম সিম্পল এবং সেইথিপাই মু সেতেবেলে মোর বিশ্বাস রাখিলি এবং আজি মধ্য চেটিনাড সিমেন্ট উপরে
1: শক্তি যাহা বর্ষ বর্ষ নুহে বরং পিঢ়ি পাই রহি থাকে চেটিনাড সিমেন্ট সুপার গ্রেড সিমেন্ট 64 বর্ষর দৃঢ় মূল দুয়া চেটিনাড সিমেন্ট দ্য পারফেক্ট কনক্রিট চয়েস
2: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
3: ପ୍ରଜାଗୁଡ଼ୁ କାର୍ଯ୍ୟକ୍ରମ ଚାଷବାସ।

0: ଗୋଟେ ପରିବେଶ କେ ସନ୍ତୁଳନ ରଖବା ଲାଗି ହେଲେ ସବୁ ଜୀବଜନ୍ତୁର ସୁରକ୍ଷା ଦରକାର
1: ଦରକାର,
0: ଆର ସବେ ଯଦି ତାକର ପରିବେଶ ନେ ଠିକ କରି ରହିବେ ବେଲେ ଆମେ ମାନେ ମନେ ବି ନେଇକେ ଆମର ପରିବେଶ ନେ ଆମେ ଠିକ କରି ରହିପାରମୁ। ତ ଇ ବାଗ ପରା ଜୀବଜନ୍ତୁ ମାନେ ଯେନ୍ଟା ମାନେ ଧୀରେ ଧୀରେ କମି ଆସୁଛନ୍, ଆମର ଜାତୀୟ ପଶୁ ବାଗ ଆମେ ଯଦି ତାର ସୁରକ୍ଷା ଦେଲୁ ବେଲେ ଇମାନେ ବି ଧୀରେ ଧୀରେ ତାକର ବଂଶ ବଢ଼ବା ଆରୁ ଆମର ପରିବେଶର ସନ୍ତୁଳନ ହେବା।
1: ସବୁଥିର ମୂଳ କଥା ଗୋଟେ ହେଲା ଜଙ୍ଗଲ ସୁରକ୍ଷା। ଜଙ୍ଗଲ ସୁରକ୍ଷା ହେଲା ବେଲେ ନାନି ସବୁ କଥା ଠିକ ହେବା।
0: ହୋଇ ରେ ଭେ ଇ ବାଘ ମନକେ ସୁରକ୍ଷା ଦେବା ଲାଗି ଆର ଆମେ ମାନେ ସବେ ସଚେତନ ହେବା ଲାଗି ଇନ୍ତା ଗୋଟେ ଦିନ ରଖା ହେଇଛି ଜାଣିଛୁ, ବିଶ୍ୱ ବ୍ୟାଘ୍ର ଦିବସ।
1: ଆମେ ତ ସଚେତନ ହେମା, ତାର ସଙ୍ଗେ ସଙ୍ଗେ ଆମ ରେଡିଓ ମାଧ୍ୟମରେ ଯେନ୍ ମାନେ କାର୍ଯ୍ୟକ୍ରମ ଶୁଣୁଛନ୍, ଦେନ୍ ନାନୀ ମାନେ ଆମର କାର୍ଯ୍ୟକ୍ରମ ଶୁଣୁଛନ୍, ସେମାନେ ବି ସଚେତନ ହେଇକରି ଜାଗତିଆର ହେଇକରି ଜଙ୍ଗଲର ଜୀବଜନ୍ତୁ ମାନକେ କେନ୍ଦା କରି ସୁରକ୍ଷା ଦେଇ ପାରବେ ସେ କଥାଟା ଚିନ୍ତା କରବେ କାଁ ବୋଲଛେ।
0: ହୋଇ ରେ ଭେ ଇଟା ଆମକେ ସବକେ ଚିନ୍ତା କରବାକେ ପଡବା ବୋଲ ତ ମାତର କ ତୋର ମୋର କଥା ଭିତରେ ଏ ଶିଳ୍ପୀ ଦଦା ଆସିଲେ ନା?
1: ହଁ ମୁଇଁ ଦେଖୁଛେ ନା।
0: ହୋଇ ଶିଳ୍ପୀ ଦଦା କେ ଛନେ ଚାଲ ପାକେ ଡାକୁ, ଆର ଶିଳ୍ପୀ ଦଦା ନା ଛନେ ମୁଇଁ କହି ଦଉଛେ।
1: ହଁ ହଁ ହଁ,
0: ଶିଳ୍ପୀ ଦଦା ହଉଛନ୍
1: ହୋଇ
0: ଚିଣ୍ଟୁ ପ୍ରସାଦ ନାୟକ ଆର ତାକର ଦଲବଲ।
1: ହଁ
0: ଚାଲ ଶୁଣୁ ହେନ୍ତାଲେ
1: ଶୁଣୁ।

0: ଆଉ କେନ୍ ଫସଲ କେ ବି ଆମେ ଚାଷ କରିକିରି ଚାଷ ଯେନ୍ କର୍ମା ସେଟାକେ ଅନ୍ତ ଫସଲ କୁହାଯାଏସି। ଆମର ଓଡ଼ିଶାର 66% ଏରିଆ ଏତିକି ଅଛେ ଯେନ୍ଟାକି ଆପଣଙ୍କର ଉଚ୍ଚା ଜମି ଅଛେ, ଯେନ୍ଟାକି ଆମେ ଅପଲ୍ୟାଣ୍ଡ ଏରିଆ କହୁଛୁଁ। ତ ଆମର କଳାହାଣ୍ଡି, ନୂଆପଡ଼ା, କୋରାପୁଟ, ବଲାଙ୍ଗୀର, ନବରଙ୍ଗପୁର ଏ ଏରିଆରେ ଆମେ ଚାଷୀମାନେ ବିଭିନ୍ନ ପ୍ରକାର ଚାଷ କରୁଛନ୍ତି। ଧାନ ଚାଷ ସାଙ୍ଗରେ ଅନ୍ୟାନ୍ୟ ଚାଷ ବି କରୁଛନ୍ତି। ତେଣୁ ଅନ୍ୟ ଯେଉଁ ଫସଲ ଅଛି କି ଧାନ ଫସଲ ଅଛି ତା ସାଙ୍ଗରେ ଅନ୍ୟ କୌଣସି ଫସଲକୁ ଆମେ କେମିତି ନେଇପାରିବା, କେତେ ରେସିଓରେ ନେଇପାରିବା ସେଇ ବାବଦରେ ମୁଁ କହୁବି ଆପଣଙ୍କୁ ଆଜି। ତେଣୁ ଆମର ଯେମିତି ବିଭିନ୍ନ ପ୍ରକାର ଫସଲ ଅଛି, ଆମର ଚାଷୀ ଭାଇମାନେ ଚିନାବାଦାମ ଚାଷ କରୁଛନ୍ତି, କିନ୍ତୁ ଚିନାବାଦାମ ଚାଷ କରିକିରି ତା ସାଙ୍ଗରେ ଅନ୍ୟ ଫସଲ ବି ଚାଷ କରିପାରିବେ। ରାଶି ଚାଷ କରୁଛନ୍ତି, ମୁଗ, ବିରି, ରାଗି, ଧାନ କି ପନିପରିବା ଚାଷ କରୁଛନ୍ତି, ସେଇ ଭିତରେ ବି ଆମେ ଅନ୍ୟ ଫସଲର ଚାଷ କରିପାରିବା। ତେଣୁ ମୁଁ ଫାର୍ଷ୍ଟ ଆପଣଙ୍କୁ ଜଣାଇବାକୁ ଚାହୁଁଛି ଆମେ କେଉଁ ଫସଲ ଭିତରେ ଅନ୍ୟ କୌଣସି ଫସଲକୁ ନେଇପାରିବା ଆଉ କେତେ ତାର ଧାଡ଼ିକୁ ଧାଡ଼ି ଆମେ କେତେ ନେବା। ଫାର୍ଷ୍ଟ ଫସଲ ହେଉଛି ଆମର ଯେମିତି ଚିନାବାଦାମ ଚାଷ ଯେଉଁ କରୁଛନ୍ତି, ତା ଭିତରେ ଚିନାବାଦାମ ଭିତରେ ଆମେ ଅରହର ଚାଷ କରିପାରିବା। ଅରହର ଚାଷ ଯଦି ଆମେ କରିବା ତାହେଲେ 2ଟା ଧାଡ଼ି ଅରହର ରହିବ ଆଉ 6ଟା ଧାଡ଼ି ଆପଣଙ୍କର ଚିନାବାଦାମର ରହିବ। ତାପରେ ଯଦି ଆମେ ରାଶି ଚାଷ କରୁଛୁ, ରାଶି ଚାଷ ଭିତରେ ବି ଆମେ ରାହାଲ ଚାଷ କରିପାରିବା ଆଉ ସେ ରାହାଲ ଚାଷ ଭିତରେ ଆମର 2ଟା ଧାଡ଼ି ରାହାଲର ରହିବା ଆଉ 4ଟା ଧାଡ଼ି ରାଶିର ରହିବା। ଯଦି ଆମେ ମୁଗ ଆଉ ବିରି ଚାଷ କରୁଛୁଁ ବେଲେ ଆମକେ 2 ଧାଡ଼ି ରାହାଲ ଚାଷ ଆଉ 3 କିମ୍ବା 4 ଧାଡ଼ି ବିରି ଆଉ ମୁଗକେ କରିହେବା। ହେନ୍ତା ରାଗି ଚାଷ ଯେନ୍ ମିଲେଟ୍ ବି କରୁଛନ୍ ଚାଷୀମାନେ, ତାର୍ ଭିତରେ ବି ଆମେ ରାହାଲ ଚାଷ କରିପାର୍ମା। ଯଦି ଆମେ ରାଗି ଭିତରେ କି ଅନ୍ୟାନ୍ୟ ମାନେ ମିଲେଟ୍ ଭିତରେ ଆମେ ଯଦି କରୁଛୁଁ ବେଲେ ଆମକେ ରାହାଲର 2ଟା ଲାଇନ୍ ଆଉ ରାଗି କିମ୍ବା ଅନ୍ୟାନ୍ୟ ମିଲେଟ୍ର 4ଟା ଲାଇନ୍ କର୍ବାକେ ପଡ଼୍ବା। ଏନ୍ତା କରିକି ଆମେ ଧାନ ଭିତରେ ଯେନ୍ ଉଚ୍ଚା ଜମି ଯେନ୍ ଅଛେ ସେନ ମରଳି ହେଉଛେ, ଧାନ ଶୁଖି ଯାଉଛେ ଲାଷ୍ଟକେ, ସେ ଜାଗାରେ ଆମେ ରାହାଲ ଚାଷ ବି କରିହେବା। ଉଚ୍ଚା ଜମିରେ ଯେନ୍ ଧାନ ଚାଷ ହେଉଛେ, ଯେନ୍ ପାଣି ଜମ୍ବା ସେ ଜାଗାରେ ବି ଆମେ ଧାନ ଚାଷ କରିପାର୍ମା। ଧାନ ଚାଷ କଲେ କାଣା କିନା, ଏବେ ଆମେ ଦେଖୁଛେ 3-4 ବର୍ଷ ହେଲାନ ମରୁଡ଼ି ହେଉଛେ, ଚାଷୀମାନେ ହରଣ ହେଉଛନ୍। ଯଦି ଆମେ କିଛି ରାହାଲର ବି ଏନ୍ତା ଭେରାଇଟି ଆସିଲାନ, କିସମ ଆସିଲାନ, ଯେଉଁଟାକି ଆମେ ଯଦି କର୍ମା ବେଲେ 130-120 ଦିନରେ ଆମେ ରାହାଲ ପାଇପାର୍ମା, ଯେନ୍ଟାକି 170-180 ଦିନରେ ହେଉଥିଲା। ତ ସେଟାକେ ନେଇ କରିକିରି ଆମେ ଯଦି ଭଲ ଭେରାଇଟି ଯେନ୍ ନୂଆ ବାହାରିଛେ ସେଟାକେ ଆମେ ଯଦି ଧାନ ଭିତରେ କର୍ମା ବେଲେ ସେନୁ ବି ଆମେ କିଛି ଲାଭ ପାଇପାର୍ମା। ତାର୍ପରେ ଆମେ ଯଦି ଅନ୍ୟାନ୍ୟ ଫସଲ ବି କରିବାକୁ ଚାହିଁବୁ, ଏଇଟା ହେଲା ଆମର ରାହାଲ ସାଙ୍ଗରେ ରାହାଲକେ କେନ୍ କେନ୍ ମୁଖ୍ୟ ଫସଲ ଭିତରେ ଆମେ ଚାଷ କରିପାର୍ମା। ତାର୍ପରେ ମକା ଗୋଟେ ଏନ୍ତା ଚାଷ, ତାକୁ ବି ଆମେ ମକା ଭିତରେ ବି ଗୋଟେ ଚାଷ କରିହେବା ଆଉ ମକାର ବି ଆମେ ଅନ୍ୟାନ୍ୟ ମୁଖ୍ୟ ଫସଲ ଭିତରେ ଚାଷ କରିହେବା। ଯେନ୍ତାକି ମକା ଭିତରେ ଆମେ ଜାଗା ରଖ୍ସୁଁ, ଧାଡ଼ିକୁ ଧାଡ଼ି କଲେ ଆମର ବହୁତ ଜାଗା ରହସି, ସେ ଜାଗା ଭିତରେ ଆମେ ବରବଟି ଚାଷ କରିପାର୍ମା। ବରବଟି ଚାଷ ଯଦି କଲେ 2 ଧାଡ଼ିକୁ 2 ଧାଡ଼ି ବି କରିପାର୍ମା, ଯେମିତି 2 ଧାଡ଼ି ମକା ଅଛେ, 2 ଧାଡ଼ି ଆପଣଙ୍କର ବରବଟି ଅଛେ, ଆଉ ଯଦି 1-1 ଧାଡ଼ି ବି କରିହେବ, 1 ଧାଡ଼ି ମକା, 1 ଧାଡ଼ି ଆପଣଙ୍କର ବରବଟି ବି ରହିପାରିବ। ବରବଟି ରହିଲେ କ'ଣ ମୁଖ୍ୟ ଲାଭ ହେଉଛି, ଯେ ଆପଣଙ୍କର ବରବଟି ଚାଷ ଆଉ ଇଏରେ ଆପଣଙ୍କର ମକା ଭିତରେ ଯେତିକି ଗଛ ରଖିବାର କଥା ସେତିକି ହିଁ ରହିବ, ଆମକୁ ଗଛ ସଂଖ୍ୟା କମିବାର ନାହିଁ। ତାର ଏଇ ଭିତରେ ଯେଉଁ ଜାଗା ରହିଯାଉଛି ସେ ଜାଗା ଭିତରେ ଘାସ ବେଶୀ ହେଉଛି, ତେଣୁ ଆମେ ଯଦି ବରବଟି ସେ ଜାଗାରେ ବୁଦାବାଲା ବରବଟି ଭେରାଇଟି ଆମେ କରିବା ତାହେଲେ ସେଇ ଜାଗାରେ ଆପଣଙ୍କର ଘାସ କମିବ ଆଉ ବରବଟିର ଯେନ୍ ସେଲୋ ରୁଟ୍ ଅଛେ, ମକାର ବି ଟିକେ ଡିପ୍ ରୁଟ୍ ଅଛେ, ତ ତାର ଫର୍ଟିଲାଇଜର ଭିତରେ ବି କମ୍ପିଟିସନ୍ ନିହେ ଆଉ ଆମେ ଡବଲ୍ ଚାଷ ମାନେ ଆପଣଙ୍କର ଇନକମ୍ ବି ବଢ଼୍ବା ଆଉ ଜମି ଯେତିକି ଖାଲି ରହିଛେ ସେଟାକି ଆମେ ୟୁଜ୍ କରିପାର୍ମୁ। ତାର୍ପରେ ଆପଣ ଏନ୍ତା କରିକିରି ରାହାଲ ଚାଷ ବି ମକା ସାଙ୍ଗରେ ହେଇପାର୍ବା, ସେମିତି ବଡ଼ କିଛି ଜିନିଷ ନୁହେଁ। ରାହାଲ ଚାଷ ଯଦି କର୍ମା ବୋଲେ 2ଟା ଧାଡ଼ି ମକାର, 2ଟା ଧାଡ଼ି ରାହାଲର କର୍ବାକେ ପଡ଼୍ବା, କିନ୍ତୁ ଆପଣଙ୍କେ ଭଲ ଭେରାଇଟି ଯେନ୍ ନୂଆ କିସମ ବାହାରିଛେ ସେଟାକେ କଲେ ଲାଭ ମିଳିବ।
1: ଆଜ୍ଞା, ବର୍ଷା ଦିନେ ତ ଆମର ଚାଷୀ ଭାଇ ବହିନ ମାନଙ୍କର ମୁଖ୍ୟ ଫସଲ ହେଉଛି ଧାନ ଆମର ଅଞ୍ଚଳର। ଇ ଧାନ ଚାଷରେ କେନ୍ କେନ୍ ଅନ୍ତ ଫସଲ କରିପାରିବେ ସେ ବିଷୟରେ ଟିକେ କୁହନା କି?
0: ଧାନ ଚାଷରେ ଆମର ମୁଖ୍ୟତଃ ଏବେ ଯେନ୍ ଅଛେ ରାହାଲ ଚାଷ, ମୁଇଁ କହିଥିଲି ଯେ ରାହାଲ ଚାଷକେ ଯଦି ଆମେ କର୍ମା, ଏବେ ଯେନ୍ ନୂଆ କିସମ ବାହାରିଛେ ଆମେ ଦେଖିଛୁ, ଉଜାଲା ଗୋଟେ ଭେରାଇଟି କିସମ ଅଛେ ଯେନ୍ଟାକି PRG 176 ଆମେ ତାକୁ କହୁଛୁ, ହେଟାକେ ଯଦି କରିବେ ବୋଲେ ଆପଣ 120-125 ଦିନ ଭିତରେ ରାହାଲ ର ଅମଲ ପାଇପାରିବେ। ଆମେ ବି ଧାନ ଚାଷ ଯେନ୍ କରୁଛୁ ସେ 100-90 ଦିନର ଧାନ ଚାଷ ଯେନ୍ କରୁଛୁ, ଖଣ୍ଡଗିରି ଭେରାଇଟି ଯେନ୍ କରୁଛୁ କି ସହଭାଗୀ ଧାନ ଯେନ୍ କରୁଛୁ, ତ ଏବେ ଉଚ୍ଚା ଜମିରେ ବର୍ଷା କମ୍ ହେଉଛେ ବୋଲି ଧାନ ଶୁଖି ଯାଉଛେ ଲାଷ୍ଟକେ, ଆମେ ଚାଷୀ ଭାଇମାନେ ହରଣ ହେଉଛନ୍, କିଛି ଲାଭ ନାଇଁ ମିଳିବାର। ତ ଯଦି ଆମେ ରାହାଲ ଚାଷ କରିକିରି ସେନ କରିପାରୁ, ଆଉ ଯଦି ରାହାଲ ଚାଷ ନି କର୍ବାରଟା ବୋଲେ ଆମେ ପନିପରିବା ଚାଷ ବି କରିପାର୍ମା, ସେନ ଭେଣ୍ଡି ବି ଲଗେଇ ପାର୍ମା। ଭେଣ୍ଡିକୁ ବି ଯଦି ଲଗାମା ଆମେ ତାହେଲେ 4ଟା ଧାଡ଼ି ଆପଣଙ୍କର ଧାନର କରିବେ, 2ଟା ଧାଡ଼ି ଭେଣ୍ଡିର କରିବେ। ଏନ୍ତା ଭେଣ୍ଡି ଚାଷ ବି କରିହେବା, ମୂଳା ଚାଷ ବି କରିହେବା, ବିରି ଚାଷ ବି ସେନ କରିହେବା, ଆଉ ଅନ୍ୟାନ୍ୟ ବି କେତେ ଫସଲ ଅଛେ ତାକେ ବି ଆମେ ଧାନ ଭିତରେ କରିପାର୍ମା। ତ ଆମକେ ଦେଖ୍ବାରଟା ହେ ଯେ ଉଚ୍ଚା ଜମି ପିଅର ଯେନ୍ ଜାଗାରେ ଅଛେ, ଯେନ୍ ପାନ୍ ନି ଜମା ପୁରା, ସେ ଜାଗାରେ ଆମକେ ଧାନ ଚାଷ ଭିତରେ ହିଁ ଅନ୍ତ ଚାଷ କରିବାଟା ନି ହେଲେ ସଫଲ ନିହେନ ଆପଣ।
1: ତ ଏବେ କୁହନ୍ ଆଜ୍ଞା, କେନ୍ କେନ୍ ଫସଲ ନେ ଆମେ ଅନ୍ତ ଚାଷ କରି ନେଇପାରୁ?

0: ଆମର ମୁଖ୍ୟତଃ ସୂର୍ଯ୍ୟମୁଖୀ ଗୋଟେ ଏନ୍ତା କ୍ରପ୍ ହେ ସୂର୍ଯ୍ୟମୁଖୀକେ ଆପଣ ଲୋକମାନେ କରସନ୍ ଆପଣ ଡାଲି ଜାତି ଫସଲରେ କରସନ୍ ଏଟାକେ କରବାର କଥା ନିଶେ ଏଟା ମାନେ ଡାଲି ଜାତି ଫସଲର ପୁରା ପ୍ରତିପକ୍ଷୀ ହେ ଏହାର ଆଣ୍ଟାଗ୍ନୋଷ୍ଟିକ୍ ଇଫେକ୍ଟ ଅଛେ ସେଥିଲାଗି ସୂର୍ଯ୍ୟମୁଖୀକେ କେବେ ବି ଅନ୍ତ ଚାଷ ଭିତରେ କରବାର କଥା ନିଶେ ଚାଷୀମାନେ କରସନ୍ ସେଟା ଚାଷୀମାନେ ନି ଜାଣିଥାନ୍ ଯେ ତାର କିଛି ପ୍ରତିପକ୍ଷୀ ଇଫେକ୍ଟ ଅଛେ ସେଥିଲାଗି ଚାଷୀମାନଙ୍କେ ସୂର୍ଯ୍ୟମୁଖୀକେ କେବେ ବି ଆପଣ ଡାଲି ଜାତି ଫସଲରେ ଚାଷ ନି କର ମୁଖ୍ୟତଃ ଆପଣଙ୍କର ମୁଗ ବିରିରେ ହେଟାକେ କେବେ ବି ଅନ୍ତ ଚାଷ ନି କରବେ
1: ଆଜ୍ଞା ରୋଗ ପୋକ କମାବା ଲାଗି ଆମେ କିନ୍ ଫସଲ ନେ ଆର୍ କିନ୍ ଫସଲ କେ ଚାଷ କରିଥିସୁ
0: ଆମର ରୋଗ ପୋକ କମିବା ଲାଗି ବର୍ତ୍ତମାନ ଯେନ୍ ଚାଲିଛେ ମକା ଚାଷରେ ଆମେ ଦେଖଲୁ ନା ଗଲା ବର୍ଷ ବି ଦେଖଲୁ ଏ ବର୍ଷ ବି ଦେଖୁଛୁ ଯେ ଫାଲ୍ ଆର୍ମି ବାର୍ମ ଗୋଟେ ପୋକ ହେ ସେଟା ବହୁତ ଅଧିକା ଲାଗିଛେ ତ ଯଦି ଆମର ଚାଷୀ ଭାଇମାନେ ତାକେ କଣ୍ଟ୍ରୋଲ କରିବା ଲାଗି ଚେଷ୍ଟା କରୁଛନ୍ ବେଲେ ବରବଟି ଚାଷ ତ କରବେ କିନ୍ତୁ ତାର ସାଙ୍ଗରେ ସାଙ୍ଗରେ ଯଦି ଆମେ ସାଇଡ଼ ହୁଡ଼କେ ଆଉ ମଝିରେ ଦୁଇ ତିନି ଜାଗା ଯଦି ଆମେ ହାଇବ୍ରିଡ଼ ନେପିୟର ଗୋଟେ ଘାସ ଆସିଛି ସେ ଘାସକେ ଯଦି ଆମେ ଚାଷ କରମା ବେଲେ ସେ ଘାସ କାଣା କରବା ନା ସାଇଡ଼କେ ରହିବା ଯେନ୍ ପୋକ ଆସବା ସେ ପୋକ ଫାଷ୍ଟ ସେ ମକା ଗଛ ଉପରେ ନି ବସିକିରି ଆପଣଙ୍କର ସେ ଘାସ ଉପରେ ବସ୍ବା ତେଣୁ ସେ ପୋକ କାଣାର କରବା ଭିତରକେ ନି ଆସିପାରେ ଘାସ ଭିତରେ ତାକେ ଖାଇବାକେ ମିଳିବା ସେ ସେନ ରହିବା ତ ଆମର ମକାକେ ହେନ ତାକେ ସେ ପୋକେ ଯଦି ଆମେ ସାଇଡ଼ ସାଇଡ଼ରେ ଫାଷ୍ଟ ଆମେ ଦେମା ତାପରେ ଭିତରେ ଗୋଟେ ଦୁଇଟା ଦେମା ଯେନ୍ଟାକି ତାର ହାଇଟ୍ ଟିକେ ବଢ଼ବା ଆଉ ପୋକ ସେନ ଆସିକି ବସ୍ବା ଯଦି ସେନ ଆସିକି ବସିଲେ ମକା ଗଛକେ ଆଉ ନି ବସେ ନା ମକା ଗଛକେ ଆର ନଷ୍ଟ ନି କରେ ସେଥିଲାଗି ଯଦି ଆମେ ସେନ କରିପାରମା ଯଦି ଆମେ ପନିପରିବା ଚାଷ କେନ୍ କରସନ୍ ବର୍ଷା ଦିନେ ଯେମିତି କରସନ୍ ହେନ ଯଦି ଆମେ ଗେଣ୍ଡୁ ଫୁଲ ଚାଷ ଯଦି ଆମେ କରମା ଯେନ୍ କେନ୍ ଫସଲ କେ ବି ଆମେ ଦେଖମା ଭେଣ୍ଡି ହଉ ଟମାଟର ହଉ ବାଇଗଣ ହଉ ସେନ ସାଇଡ଼ ସାଇଡ଼ରେ ମିର୍ଚା ହଉ ଯେନ୍ ଫସଲ ବି ଆପଣଙ୍କର ପନିପରିବା ଅଛି ତାର ସାଇଡ଼ ସାଇଡ଼ରେ ଆଉ ମଝିରେ ମଝିରେ ଜାଗାରେ ଆମେ ଗୋଟେ ଗୋଟେ ଲାଇନ୍ ଦୁଇ ଦୁଇଟା ଲାଇନ୍ ଯଦି ଆମେ ଗେଣ୍ଡୁ ଫୁଲ ଦେଇଦେମା ବୋଲେ ଗେଣ୍ଡୁ ଫୁଲ କାଣା ହେ କି ହଳଦିଆ କଲର୍ ତାର ବେଶୀ ଫୁଲ ରହିଛି ତ ଯେନ୍ ପୋକ ଯିଏ ଅଛେ ସେ ସନ୍ଧ୍ୟାବେଳେ ଯେତେବେଳେ ଆସୁଛେ ଅଣ୍ଡା ଛାଡ଼ବା ଲାଗି ହେତ୍କି ବେଲେ ସନ୍ଧ୍ୟାବେଳେ ତାର ଆଟ୍ରାକ୍ସନ୍ ହଳଦିଆ କଲର୍କେ ବେଶୀ ହେସି ତ ହଳଦିଆ କଲର୍କେ ଆଟ୍ରାକ୍ସନ୍ ହେଲେ ସେ ଗେଣ୍ଡୁ ଫୁଲ ଚାଷ ଉପରେ ବସ୍ବା ସେନ ବସିଲେ କାଣା ହେବା ସେ ଆଉ ଉଠିକି ନି ଯାଇପାରନ୍ ସେନ ଖାଲି ତାର ମାନେ ଅଣ୍ଡା ଛାଡ଼ବା ଉପଲାଇବା ସେଟାକି ଗେଣ୍ଡୁ ଫୁଲ ଚାଷ ମାନେ ନଷ୍ଟ ନି କରେ ସେ ଅଣ୍ଡା କିଛି ନି କରିପାରେ ସେଥିଲାଗି ଆମେ ଗେଣ୍ଡୁ ଫୁଲ୍କେ ଆମେ ଦେଇପାର୍ମା ଅନ୍ୟାନ୍ୟ ବି କିଛି ଫୁଲ ଗଛ ଅଛି କିନ୍ତୁ ମୁଖ୍ୟତଃ ଆମର ଗେଣ୍ଡୁ ଫୁଲ୍ ହେ ଯେଟାକି ଆପଣଙ୍କର ପୋକ୍କେ କଣ୍ଟ୍ରୋଲ କରିପାରୁଛେ
1: ଏବେ ଆମର ଚାଷୀ ଭାଇ ଭଉଣୀ ମାନେ ଜାଣିବା ଲାଗି ଚାହିଁବେ ଆଜ୍ଞା ବର୍ଷା ଋତୁରେ ଯଦି ସେମାନେ ଅନ୍ତ ଚାଷ କଲେ ବେଲେ କାଣା କାଣା ଲାଭ ମିଳିଥିସି
0: ବର୍ଷା ଋତୁରେ ଅନ୍ତ ଚାଷ କଲେ କ'ଣ ଅଛି ନା ଆମର ଚାଷୀ ଭାଇମାନେ ଚାଷ ସବୁବେଳେ କରୁଛନ୍ତି କ'ଣ କରୁଛନ୍ତି ନା ସମାନ କ୍ରପ୍ ଯେଉଁଟାକି ଆପଣଙ୍କର ସମାନ ଫସଲକୁ କରିଦେଉଛନ୍ତି ଯାହାଟାକି ମାନେ ତାଙ୍କର ଚେର ସମାନ ଥିବା ସମାନ ତଲକେ ଯିବା କି ସମାନ ସମୟରେ ଅମଳ ହେବା ହେନ୍ତା କ୍ରପ୍କେ କଲେ ଚାଷୀମାନେ ଏତିକି ଲାଭ ନି ହେଇପାରନ୍ ଯେନ୍ତାକି ଆମେ ବାଦାମ ଚାଷ ଭିତରେ ଯଦି ରାହାଲ ଚାଷ କର୍ମୁ ବାଦାମ ଚାଷର ଯେନ୍ତା ଚେର ଉପରକେ ରହିବା ଆଉ ରାହାଲର ଚେର ତଲକେ ଯିବା ତ ହେତ୍କି ବେଲେ ରାହାଲ ତାର ତଲକୁନୁ ତାର ଯେତିକି ଖାଦ୍ୟ ଦରକାର ସାର ଦରକାର ହେ ତଲକୁନୁ ନେବା ଆଉ ବାଦାମ ଉପରୁ ନେବା ସେଥିର୍ଲାଗି ଆମେ ହେନ୍ତା କ୍ରପ୍ ଦେଖୁଁ ଯେନ୍ଟାକି ଗୋଟେ ବଡ଼ କ୍ରପ୍ ହେ ଗୋଟେ ସାନ କ୍ରପ୍ ହେ ଯେନ୍ଟାକି ଗୋଟେ କ୍ରପ୍ର ଚେର ତଲକେ ଯିବା ଆଉ ଗୋଟେ କ୍ରପ୍ ଚେର ଉପରକେ ରହିବା ତାର ଭିତରେ ଭିତରେ କମ୍ପିଟିସନ୍ ନିହେ ଆମର ଅମଲ କମ୍ ନିହେ ତାର ଭିତରେ ବିଭିନ୍ନ ଜାଗାରେ ଆମେ କାଣା ହେଉଛେ କି ଆମେ ଯେତେବେଳେ ଚାଷ କରସୁଁ ଧାଡ଼ିକେ ଧାଡ଼ି ଚାଷ କଲେ କି ହେନ୍ତା ଚାଷ କଲେ ବି ଆମର ଚାଷୀ ଭାଇମାନେ ବହୁତ ଜାଗା ରହିଯାସି ଯେନ୍ତାକି ଆପଣ ରାହାଲ ଚାଷ ଯଦି କରବେ ଗୋଟେ ରାହାଲ ଚାଷକେ 60 cm 90 cm ଡିଷ୍ଟାନ୍ସ ମଝିରେ ମଝିରେ ଛାଡ଼ି ଦେଉଛନ୍ ଦୂରତାରେ କରୁଛନ୍ ଗୋଟେ ଧାଡ଼ିକେ ତ ଯେନ୍ ମଝିରେ ଯେନ୍ ଜାଗା ରହିଛେ ସେଇ ଜାଗାର ଭିତରେ ଆମେ ଯଦି କାଣା ବିରି ଚାଷ କି ଆପଣଙ୍କର ମୁଗ ଚାଷ କରିପାରମା ହେ ଚାଷକେ କଲେ କି କେତେ ଛାଡ଼ିକିରି ବାଦାମ ଚାଷ କରିହେଲା ହେ ଚାଷକେ କଲେ ଚାଷୀମାନେ ଜାଗାକେ ଫାଷ୍ଟ ମୁଖ୍ୟ ଜିନିଷ ହେଲା ଆମର ଯେନ୍ ଜାଗା ଖାଲି ରହିଯାଉଛେ ତାକେ ଆମେ ୟୁଜ୍ କରିପାରମା ଯେତିକି ଜାଗା ରହିଛେ ତାପରେ ଯେତିକି ଆମର ମୁଖ୍ୟ ଫସଲ ଯେନ୍ ଅଛେ ଯଦି ଆମେ ଚିନା ବାଦାମ ଚାଷ କରୁଛୁଁ କି ତାର ଭିତରେ ରାହାଲ ଚାଷ କରୁଛୁଁ ତ ଆମର ପାଣି ରଖିବାର ଶକ୍ତି ବଢ଼ିଯିବ ଜମି ପାଣି ଟାଣି ନେବ ଯଦି ଆମେ ଖାଲି ଗୋଟେ ଫସଲ କରିବୁ ଆଉ ଅଲଗା ଫସଲ ନକଲେ ପାଣି ବୋହିକି ପଳେଇବ କିନ୍ତୁ ଆମେ ଯଦି ଯେମିତି ଚିନାବାଦାମ ଭିତରେ ରାହାଲ ଚାଷ କଲେ କି ଆପଣଙ୍କର ଅଲଗା ଫସଲ କଲେ ସେତେ ଭିତରେ ପାଣିର ଏଫିସିଏନ୍ସି ବଢ଼ିଯିବ ଯେତିକି ପାଣି ଦରକାର ତାଠୁ ଅଧିକ ପାଣି ମାଟି ରଖିପାରିବ ଯେନ୍ତାକି ଯଦି ବର୍ଷା ନହେଲେ ସେ ଗଛକୁ ଭଲ କରି ରଖିପାରିବ ତାର ଭିତରେ ଆପଣଙ୍କର ଯେତିକି ନ୍ୟୁଟ୍ରିଏଣ୍ଟ ସାର ଯେତିକି ଅଛି ସେ ଯଦି ଗୋଟେ ତଳର ଚେୟାରବାଲା ଅଛେ ଗୋଟେ ଉପର ଚେୟାରବାଲା ଅଛେ ସେଟା ଯଦି ଆମେ କରମା ତ ତାଙ୍କର ଭିତରେ ସାର ଭିତରେ କମ୍ପିଟିସନ୍ ନିହେ କେବେ ବି ଆପଣ ଦେଖିଥିବେ ଚାଷୀମାନେ ଯେନ୍ ଜାଗାରେ ଧାଡ଼ି ଧାଡ଼ି ଚାଷ କରସନ୍ ହେନ ମଝିରେ ଯେନ୍ ଜାଗା ରହିଛି ସେନ ଘାସ ପ୍ରୋବ୍ଲେମ୍ ବେଶୀ ହେସି ତ ଯଦି ଆମେ ସେନ୍ ତାର ଭିତରେ ଆମେ ଯଦି କିଛି ଚାଷ କରମା ବେଲେ ଘାସ ବହୁତ କମିଯିବ ନା ଆପଣଙ୍କର ଆଜିକାଲି ଚାଲିଛେ ଯେ ଆମେ ପେଷ୍ଟସାଇଡ଼ ନି ପକଉଁ ହର୍ବିସାଇଡ଼ ନି ପକଉଁ ତ ଯଦି ପେଷ୍ଟସାଇଡ଼ ହର୍ବିସାଇଡ଼ ନି ପକାମୁ ବୋଲେ ହେନ୍ତା ନ୍ୟାଚୁରାଲ ପ୍ରାକୃତିକ ଆମର ଯେନ୍ ଚାଷ କରିକିରି ତାକେ ଆମେ କମେଇ ପାର୍ମୁ ଆମର ଘାସ ବି କମ୍ ହେବା ଆମକେ ଅମଳ ବି ମିଳିବା ତାପରେ ଆପଣ ଦେଖିଥିବେ ବର୍ଷା ଦିନେ ଯେନ୍ ବର୍ଷା ହେଲା ପରେ ମାଟ ବୋହି ଯାଉଛେ ଆପଣଙ୍କର ଉପର ଲେୟରରେ ହିଁ ସାର ରହୁଛେ ସେ ଲେୟରରେ ସାର ଯଦି ଆପଣ ପକାଲେ

0: ରୋଗ ପୋକ ଲାଗୁଛି ଦାଦା, କେନ୍ତା ପ୍ରକାର କିରା ମାନେ ଲାଗୁଛି?
1: ରୋଗ ଲାଗୁଛି, କିରା ରୋଗ ଲାଗୁଛି, ମେଡିସିନ ସ୍ପ୍ରେ କରୁନା।
0: କୋବି ମାନେ ଅମଲ କରିବା ଲାଗି ପୁରା କେତେ ଦିନ ଲାଗୁଛି ଦାଦା?
1: ଏଟା ଲାଗି ଯାଉଛି 2 ମାସ ଖଣ୍ଡେ।
0: ଆମେ ଜିନ୍ସି ଚାଷ କଲେ ବି ତ ଦାଦା, ବିକା ଭଞ୍ଜା ଯଦି ନେଇ କଲୁ ବୋଲେ ପଇସା ଦୁଇଟା ନେଇ ମିଲେ, ତ ଆପଣ କୋବି ମାନେ ହେଲା ପରେ କିନ୍ନେ ବିକା ଭଞ୍ଜା କରୁଛନ୍?
1: ମନେ ପଡ଼ନା
0: ଏବେ କହନ୍ ଦାଦା, କଥା ନେ ଅଛେ, ଚାଷ କାମ ଯାହାର କେଡ଼େ ସୁଖ ତାହାର, ଆପଣ ଚାଷ କାମ କରି କରି କେତେ ସୁଖ ପାଉଛନ୍?
1: ଆଚ୍ଛା ମୋର ଭଲ ପୋଷଉଛେ, ଭଲ ଖୁସିରେ ଅଛେ।
0: ଏବେ କହନ୍ ଦାଦା, ଆପଣଙ୍କର ପରିବାରରେ କିଏ କିଏ ଅଛନ୍?
1: ମା ଅଛନ୍, ବାପା ଅଛନ୍, ଭାଇ ଅଛନ୍, ଭଉଣୀ ଅଛେ, ସବୁ ଅଛନ୍।
0: ତ ସେମାନେ ଆପଣଙ୍କୁ ଏଇ ଚାଷ କାମ କରିବା ଲାଗି କେନ୍ତା ପ୍ରକାର ସାହାଯ୍ୟ ସହଯୋଗ କରୁଛନ୍?
1: ସବୁ ହେଲ୍ପ ପୁରା ସବୁ ସବୁ ସବୁ ସମାନ ସାହାଯ୍ୟ କରାହଉଛି
0: ଦାଦା। ଆପଣ ତ ବନେ ବନେ କଥା ମାନେ କହିଲେ, ଆମର ଅଲଗା ଚାଷୀ ଭାଇ ଭଉଣୀ ମାନେ ବି ଆପଣଙ୍କର କଥା ଶୁଣିଲେ। ଆପଣ ଆମର ଚାଷୀ ଭାଇ ଭଉଣୀ ମାନଙ୍କୁ ଆପଣଙ୍କର ଅନୁଭୂତିରୁ ଅନେକ କଥା କହିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆଉ ଜୁହାର
1: ଜୁହାର।
2: ଶୁଣିଲି ନାନୀ, ଯେନ୍ ପ୍ରକାର ପ୍ରଶ୍ନ ପଚାରି ଦେଲୁ, ଏ ଦାଦା ବି ତାଙ୍କର ଚାଷ କାମର ସବୁ କଥା କହିଦେଲେ।
3: ଏତେ ନୂଆ କଥା ଜାନି ହେଲା ତାଙ୍କର ବିଷୟ ନେ, କେନ୍ତା ସୁନ୍ଦରା କରି ଚାଷ ବାସ କରୁଛନ୍ ଆମେ ସବେ ଶୁଣିଲୁ
2: ଶୁଣିଲୁ
3: ଶୁଣୁ ଭେ ଏ ସମିଆ ହି ଗଲା ନା,
2: ବେଲ ତ ହେଲା ବୋଲୁ, ବେଲ ହେଲେ ତ ଆମେ ବୈଠକ ଛାଡି କରି ଜିମା। ତ ବୈଠକ ଛାଡି କରି ଗଲା ବେଲକେ ଆମର କାର୍ଯ୍ୟକ୍ରମ ଶୁଣୁଥିବାର ଚାଷୀ ଦାଦା କକା ବବା ମା ବୁହେନ ମନକେ ମୁଇଁ ଗୁରୁବାରୁ ଦାଦା
3: ଆର୍ ମୁଇଁ ଗୁଲାପି ନାନୀର ଜୁହାର।

0: ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

ଆଞ୍ଚଳିକ ଗୀତ କ୍ରମରେ ଶୁଣୁଥିଲେ କଳାହାଣ୍ଡିଆ ଗୀତ, ପରିବେଷଣ କଲେ କ୍ଷିତିରାମ ସାହୁ ଓ ସାଥୀ। ଆଗକେ ଶୁଣି ଭବାନୀ ପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ରେଲେକରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଆକେଶୁଳି ଭବାନୀ ପ୍ରେରଣ ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥା ଚିତ୍ର ଗୀତ ବର୍ଡ଼ର କଥା ଚିତ୍ରରୁ ପ୍ରଥମ କେତୋଟି କଣ୍ଠଦାନ କରିଛନ୍ତି ରୂପ କୁମାର ରାଥୋଡ଼। ଗୀତ ରଚନା ଜାଭେଦ ଅଖତାର, ସ୍ୱର ସଂଯୋଜନା ଅନୁ ମଲ୍ଲିକ।

ରେଫ୍ୟୁଜି କଥା ଚିତ୍ରରୁ ପରବର୍ତ୍ତୀ ଗୀତଟି ଦ୍ୱୈତ କଣ୍ଠରେ ଗାଇଛନ୍ତି ସୋନୁ ନିଗମ ଏବଂ ଅଲକା ୟାଗ୍ନିକ୍। ଗୀତ ରଚନା ଜାଭେଦ ଅଖତାର, ସ୍ୱର ସଂଯୋଜନା ଅନ୍ନୁ ମଲ୍ଲିକ।

ରଖୱାଲା କଥାଚିତ୍ରରୁ ଏଥର ଆସନ୍ତୁ ଶୁଣିବା ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ମହମ୍ମଦ ଅଜିଜ ଏବଂ ସାଧନା ସରଗମ। ସମୀରଙ୍କ ରଚନାକୁ ସଙ୍ଗୀତରେ ସଜାଇଛନ୍ତି ଆନନ୍ଦ ମିଲିନ୍ଦ।

ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ପ୍ରଚାର କରୁଛୁ ବୀଣା ବାଦନ। ଶିଳ୍ପୀ ହେଲେ ଗାୟତ୍ରୀ। ଶିଳ୍ପୀ ପରିବେଷଣ କରିଛନ୍ତି ଆଦିତାଲରେ ରାଗ ଆଭେରୀ।

ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଆପଣ ଶୁଣୁଛନ୍ତି ବୀଣାବାଦନ। ଶିଳ୍ପୀ ହେଲେ ଗାୟତ୍ରୀ। ଶିଳ୍ପୀ ଏଥର ପରିବେଷଣ କରିଛନ୍ତି ଆଦିତାଲରେ ରାଗ ହିନ୍ଦୁଳମ୍।